ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ ମାସର ଦ୍ୱିତୀୟ ଦିନ 2026 ମସିହା ଜୁନ୍ ମାସର 23 ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନର ପ୍ରସାରଣ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 meter ତଥା 945 kHz ଯୋଗେ। ଶ୍ରୋତାବନ୍ଧୁ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ଏଫ୍ଏମ୍ ମହାନଦୀ ଯୋଗେ ମଧ୍ୟ ଶୁଣିପାରିବେ।

ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଅରକ୍ଷିତ ଧରୁଆଙ୍କ ରଚନାରୁ ଏହି ଭକ୍ତିଗୀତଟି। କଣ୍ଠଦାନ କରିଛନ୍ତି ଅମିତ କୁମାର ଦାସ।

କାର୍ଯ୍ୟକ୍ରମ ଶେଷରେ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚନାରୁ ସମ୍ବଲପୁରୀ ଭକ୍ତିଗୀତଟିଏ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ରାଜକୁମାର ଜାଲ।

ଶୁଣୁଥିଲେ ଭକ୍ତଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ସମ୍ବଲପୁର। ଆଜିର ଭାବନାରେ ଶୁଣନ୍ତୁ ପ୍ରଫୁଲ୍ଲ କୁମାର ମାଝୀଙ୍କ ଉପସ୍ଥାପନା।

ବହୁ ଘାତ ପ୍ରତିଘାତ ଅତିକ୍ରମ କରି ମଣିଷ ତାର ବର୍ତ୍ତମାନର ସ୍ଥିତିରେ ପହଞ୍ଚିଛି। ସମ୍ପ୍ରତି ଆମେ ଯେଉଁ ସଭ୍ୟତା ଦେଖୁଛୁ, ନିଜକୁ କମ୍ପ୍ୟୁଟର ଯୁଗର ବୋଲି କହୁଛୁ, ଏହା ଆଜିର ନୁହେଁ। ଏହା ପଛରେ ରହିଛି ହଜାର ହଜାର ବର୍ଷର ଅନବରତ ଉଦ୍ୟମ, ସଂଗ୍ରାମ। କଥିତ ଅଛି, ରୋମ୍ ଦିନକରେ ତିଆରି ହୋଇନଥିଲା। ସଭ୍ୟ ମଣିଷ ପ୍ରତ୍ୟେକ କ୍ଷେତ୍ରରେ ପରୀକ୍ଷା ନିରୀକ୍ଷା କରିଛି, ସଂସ୍କାର ଆଣିଛି। ହୁଏତ ସମୟକ୍ରମେ ରାଜତନ୍ତ୍ର ମୁଣ୍ଡ ଟେକିଛି ଏବଂ ରାଜାରାଜୁଡ଼ା ଦୀର୍ଘଦିନ ଧରି ଶାସନ କରିଛନ୍ତି। କିନ୍ତୁ ପୃଥିବୀର ପୁରାତନ ସଭ୍ୟତାମାନଙ୍କରେ ଗଣତନ୍ତ୍ରର ଉପସ୍ଥିତି ଦେଖିବାକୁ ମିଳେ। ଏକଛତ୍ରବାଦୀ ଶାସକମାନେ ଭାବୁଥିବେ ସାଧାରଣ ଲୋକ ହେଉଛନ୍ତି ପ୍ରଜା ଏବଂ ନିଜକୁ ଶାସନ କରିବାର ନା ସେମାନଙ୍କ ଦକ୍ଷତା ଅଛି ନା ଅଧିକାର। କିନ୍ତୁ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ମଣିଷ ସ୍ୱାଧୀନ ଏବଂ ସ୍ୱାଧୀନତା ତାର ଜନ୍ମଗତ ଅଧିକାର। ଲୋକଙ୍କ ଦାରିଦ୍ର୍ୟ, ଅଶିକ୍ଷା ଏବଂ ସଚେତନହୀନତାର ଫାଇଦା ଉଠାଇଛନ୍ତି ଏକଛତ୍ରବାଦୀ ଶାସକମାନେ। ସମଗ୍ର ପୃଥିବୀରେ ଯେତେବେଳେ ଗଣତନ୍ତ୍ର ଲୋକଙ୍କ ସରକାର ହିସାବରେ ମୁଣ୍ଡ ଟେକିସାରିଛି, କ୍ଷୋଭର ବିଷୟ ଏବେ ବି ବିଭିନ୍ନ ଦେଶରେ ରାଜତନ୍ତ୍ର ଅବ୍ୟାହତ ରହିଛି ଏବଂ ରାଜା ପ୍ରଜା ସମ୍ପର୍କରେ କୌଣସି ପରିବର୍ତ୍ତନ ଆସିନାହିଁ। କିନ୍ତୁ ଦିନ ଆସିବ, ଏଥିରେ ମଧ୍ୟ ପରିବର୍ତ୍ତନ ହେବ, ପ୍ରଜା ନିଜେ ରାଜା ହେବେ। ଆମ ଦେଶର କଥା ଉଦାହରଣ ଭାବରେ ନିଆଯାଇପାରେ। ହଜାର ହଜାର ବର୍ଷର ପରାଧୀନତା ପରେ ଆମେ ସ୍ୱାଧୀନ ହେଲେ, ନିଜ ପାଇଁ ସମ୍ବିଧାନ ବନେଇଲେ ଏବଂ ସଂସଦୀୟ ଗଣତନ୍ତ୍ରକୁ ଉପଯୁକ୍ତ ସରକାର ବୋଲି ବିଚାର କଲେ। ସ୍ୱାଧୀନତାର ଏତେ ବର୍ଷ ପରେ ଦେଖୁଛୁ ଆମର ନିଷ୍ପତ୍ତି ଭୁଲ ନୁହେଁ। ଭାରତ ଆଜି ସର୍ବବୃହତ୍ ଗଣତନ୍ତ୍ରର ମାନ୍ୟତା ପାଇବା ସହିତ ବିକାଶର ସୋପାନ ପରେ ସୋପାନ ଅତିକ୍ରମ କରିଚାଲିଛି। ଆମ ଦେଶ ହେଉଛି ବିଶାଳ, ସ୍ୱିଜରଲ୍ୟାଣ୍ଡ ଭଳି ଏତେ ଛୋଟ ନୁହେଁ ଯେ ଲୋକ ଗୋଟିଏ ଜାଗାରେ ବସି ହାତ ଟେକି ନିଜେ ନିଜକୁ ଶାସନ କରିପାରିବେ। ସେଥିପାଇଁ ପ୍ରତିନିଧି ମାଧ୍ୟମରେ ଶାସନ କରିବାର ପ୍ରଥା ସୃଷ୍ଟି କରାଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଆମେ ସରକାରଙ୍କ ଠାରୁ ନିଜକୁ ଅଲଗା ଭାବୁ। ଏକପକ୍ଷରେ ଆମେ ଭୋଟ ଦେଇ ପ୍ରତିନିଧି ନିର୍ବାଚନ କରି ସଂସଦକୁ ପଠାଉଛୁ, ଅପରପକ୍ଷରେ କହୁଛୁ ଏଇଟା ସରକାର କରିବେ, ସରକାର ଯାହା ନିଷ୍ପତ୍ତି ନେଲେ ଠିକ୍ ହେଲା ନାହିଁ। କିନ୍ତୁ ଏକ ଗଣତନ୍ତ୍ରରେ ଏହା ଠିକ୍ ମାନସିକତା ନୁହେଁ। ଜନତା ଭୋଟ ଦେଉଛି, ନିଜ ପସନ୍ଦର ପ୍ରତିନିଧି ପଠାଉଛି, ପ୍ରତିନିଧି ମାଧ୍ୟମରେ ଦେଶ ଶାସିତ ହେଉଛି। ତେଣୁ ଜନତା ନିଜେ ହିଁ ସରକାର। ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ମନ୍ତ୍ରିମଣ୍ଡଳ, ସଂସଦ କିମ୍ବା ବିଧାନସଭା ଯାହା ବି ନିଷ୍ପତ୍ତି ନିଅନ୍ତି ଗଣତନ୍ତ୍ରରେ, ତାହା ଜନତାଙ୍କ ନିଷ୍ପତ୍ତି ବ୍ୟତୀତ ଅନ୍ୟ କିଛି ନୁହେଁ। ଭାରତ ଭଳି ଏକ ବିଶାଳ ଦେଶରେ ଯେଉଁଠି ଏବେ ବି ଅଶିକ୍ଷା, ଅନ୍ଧବିଶ୍ୱାସ, ଦାରିଦ୍ର୍ୟ, ଭ୍ରଷ୍ଟାଚାର, ହିଂସା, ଗଣ୍ଡଗୋଳ ଭଳି ସମସ୍ୟା ଓ କଳଙ୍କ ଭରପୁର ରହିଛି, ସମସ୍ତଙ୍କୁ ସୁହାଇଲା ଭଳି ହଠାତ୍ ଏକ ନିଷ୍ପତ୍ତି ନେବା ସହଜ ନୁହେଁ। କିନ୍ତୁ ସରକାରଙ୍କ କୌଣସି ନିଷ୍ପତ୍ତି ଅମଙ୍ଗଳକାରୀ ନୁହେଁ। ହୁଏତ ପରିସ୍ଥିତି ସୁଧୁରିବାରେ କିମ୍ବା ଏଥିରେ ଉନ୍ନତି ଆସିବାରେ କିଛି ସମୟ ଲାଗିପାରେ। ମଣିଷର ସବୁ ପ୍ରକାର ପରିସ୍ଥିତି ମୁକାବିଲା କରିବାର ଦକ୍ଷତା ରହିଛି।

ଆଜିର ଭାବନାରେ ଶୁଣିଲେ ପ୍ରଫୁଲ୍ଲ କୁମାର ମାଝୀଙ୍କ ଉପସ୍ଥାପନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 420ତମ ଭାଗ।

ଶ୍ରୀକୃଷ୍ଣ ଏକ ଏବଂ ଅଦ୍ୱିତୀୟ। ନାରଦ ତାଙ୍କୁ କିନ୍ତୁ ପ୍ରତ୍ୟେକ ପତ୍ନୀଙ୍କ ଭବନରେ ଅଲଗା ଅଲଗା ରୂପରେ ଦେଖିଲେ। କେଉଁଠି କେଉଁ ପତ୍ନୀଙ୍କ ସହିତ ପଶା ଖେଳୁଛନ୍ତି, ଆଉ କେଉଁଠି ପତ୍ନୀ ସହିତ ହାସ୍ୟ ବିନୋଦ କରୁଛନ୍ତି, କେଉଁଠି ସନ୍ତାନକୁ ଗେହ୍ଲା କରୁଛନ୍ତି, ତ କେଉଁଠି ଧର୍ମ କି ଅର୍ଥ ସଂଗ୍ରହ କାମରେ ଲାଗିଛନ୍ତି। ନାରଦଙ୍କ ବିସ୍ମୟ ଏବଂ କୌତୂହଳର ସୀମା ରହିଲା ନାହିଁ। ସେ ଯୋଗମାୟା ବୈଭବ ଦେଖି ମୁଗ୍ଧ ହୋଇ ଏବେ ଲୀଳାଗାନ କରିବାକୁ ବିଦାୟ ଘେନିଛନ୍ତି।

ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 420 ଭାଗ ଶୁଣିଲେ। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଶୁଣନ୍ତୁ ଏହି ସୂଚନା।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜ ନୂଆଦିଲ୍ଲୀ ଦୁଇ ନମ୍ଘର ଖେପ ବେସାମରିକ ସମ୍ମାନ ସମାରୋହଟି ପଦ୍ମ ପୁରସ୍କାର ପ୍ରଦାନ କରିବେ। ଇ ଖେପେ ତିନିଜଣଙ୍କୁ ପଦ୍ମବିଭୂଷଣ, ଆଠଜଣଙ୍କୁ ପଦ୍ମଭୂଷଣ ଆଉ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନଥି ସମ୍ମାନିତ କରାଯିବ। ଆଗନ ରାଷ୍ଟ୍ରପତି 58 ଜଣଙ୍କୁ ପଦ୍ମ ପୁରସ୍କାର ଦେଇସାରିଛନ୍। ଇଥି ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ସମ୍ମାନିତ ହୋଇଥିଲେ। ଇବଛ ରାଇଜୁ ଡକ୍ଟର ମିଶ୍ରଙ୍କ ସହିତ ଚରଣ ହେମ୍ରମ, ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନଥି ସମ୍ମାନିତ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଗଲାକାଲି ହୋଇଯାଇଛି। ବିପର୍ଯ୍ୟୟ ପରିଚାଳନାଥି ଜିରୋ କ୍ୟାଜୁଆଲିଟି ସଂକଳ୍ପକେ ଦୋହରାଇକରି କେନ୍ସି ପ୍ରକାରର ଖିଲାପିକେ ବରଦାସ୍ତ କରାନାଇଯାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ 911 ବହୁମୁଖୀ ଆଶ୍ରୟସ୍ଥଳୀ ଦେଖରେଖ ଲାଗି 6 ଲକ୍ଷ ଟଙ୍କା ଲେଖା ପାଣ୍ଠି ଦିଆଯିବା ବୋଲି ବୈଠକଟି ନିଷ୍ପଭି ହୋଇଛି। ଏଲ୍ନିନୋ ପ୍ରଭାବଥି କମ୍ ବର୍ଷା ଆଶଙ୍କା ଥିବାରୁ କୃଷି, ଜଳସେଚନ ଆଉ ଅଲଗା ବିଭାଗମାନଙ୍କୁ ସମଗ୍ର ସରକାର ହୋଲ୍ ଅଫ୍ ଗଭର୍ଣ୍ଣମେଣ୍ଟ ଆଭିମୁଖ୍ୟତି କାମ କରବାରକେ ଆଉ କୃଷି ବିଭାଗକେ ଆକସ୍ମିକ ପରିସ୍ଥିତି ଯୋଜନା ତିଆରି କରବାରକେ କୁହାଯାଇଛି। ଏହାଦେ ରାଜ୍ୟ 20 ଓଡ୍ରାଫ୍ ଆଉ 347 ଅଗ୍ନିଶମ କେନ୍ଦ୍ର ପ୍ରସ୍ତୁତ ରହିଛି ଆଉ 10 ନୂଆ ଓଡ୍ରାଫ୍ ବାହିନୀ ଗଠନ ଲାଗି ପ୍ରକ୍ରିୟା ଚାଲିଛି। ବୈଠକଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ, ବିଧାୟକ ଆଉ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଆଜି ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷନ ସକାଳର 11 ବଜେ 2 ନମ୍ଘର ସମନ୍ୱୟ କମିଟି ବୈଠକ ହେବା। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହେବାରକେ ଥିବା ବୈଠକଟି ରଥଯାତ୍ରା ବେଲ୍କେ ମହାପୁରୁମାନଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଆଲୋକୀକରଣ, ରାସ୍ତାଘାଟ ମରାମତି, ପିଇବାର ପାଇଁ ଯୋଗାଣ, ଯା ସୁବିଧା, ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ବାବଦେ ଆଲୋଚନା କରାଯିବା। ରଥଯାତ୍ରା ଆଗନୁ ରାଜ୍ୟ ସରକାରଙ୍କ ସବୁ ବିଭାଗର କାମର ଅଗ୍ରଗତି ବାବଦେ ଆଇନମନ୍ତ୍ରୀ ସମୀକ୍ଷା କରିବେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଆଉ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଆଜି ତାଙ୍କର ବଳିଦାନ ଦିବସ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ଏ ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆଜି ସକାଳବେଳା ଭୁବନେଶ୍ୱର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯିବା। ଉପରବେଳା ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ବଳିଦାନ ଦିବସ ସମାରୋହ ହେବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ବାଚସ୍କତି ସୁରମା ପାଣି, ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସାରା ରାଜ୍ୟ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ଶେଷ ଖେପେ ପହଞ୍ଚିଛି। ଏହି ଅଭିଯାନ ଶେଷ ହେବାରକେ ଆଉ 6 ଦିନ ବାକି ରହିଛି। ଏହାଦେ ତକ 99.86% ଭୋଟରମାନଙ୍କର ପାଶେ ପରିଗଣନା ଫର୍ମ ପହଞ୍ଚିଛି। ସେଥିର୍ ଭିତରୁ 86.12% ଫର୍ମର ଡିଜିଟାଇଜେସନ୍ କାମ ଶେଷ ହୋଇଛି। 100% ଫର୍ମ ସଂଗ୍ରହ ଓ ଡିଜିଟାଇଜେସନ୍ ଲାଗି ଜିଲ୍ଲା ପ୍ରଶାସନ ଓ ବୁଥସ୍ତରୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିଥି କାମ କରୁଛନ୍। ଯେଉଁମାନେ ଫର୍ମ ଦାଖଲ ନାହିଁ କରି 28 ତାରିଖ ଆଗନୁ ବୁଥସ୍ତରୀୟ ଅଧିକାରୀମାନଙ୍କ ପାଶେ ନାହିଁ ତ ଇସିଆଇ ନେଟ୍ ଜରି ଅନ୍ଲାଇନ୍ଥି ଦାଖଲ କରବାରକେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫ ଅନୁରୋଧ କରାଯାଇଛି। ରାଜ୍ୟର ଭିନ୍ ଭିନ୍ ଜାଗାର ସଂଶୋଧିତ ଇଂରାଜୀ ବନାନ ବାବଦ ବିଜ୍ଞପ୍ତି ବାହାରିଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫ ବାହାରିଥିବା ବିଜ୍ଞପ୍ତି ବରଗଡ଼, ବଲାଙ୍ଗୀର ସହିତ ରାଜ୍ୟର 64 ଜାଗାର ଇଂରାଜୀ ବନାନକେ ବଦଲା ଯାଇଛି। ସବୁ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଇତାର ସଠିକ୍ ପ୍ରଚାର ପ୍ରସାର ଲାଗି ଅନୁରୋଧ କରାଯାଇଛି। ଇଂରାଜୀ ବନାନ ବଦଲାବାର ଲାଗି ଆଗନୁ କ୍ୟାବିନେଟ୍ଟି ନିଷ୍ପତ୍ତି ନିଆଯାଇଥିଲା। ଆଇବା ବର୍ଷା ଋତୁକେ ନଜରଠି ରଖିକରି ସିମ୍ଲିପାଳ ଜାତୀୟ ଉଦ୍ୟାନକେ ପର୍ଯ୍ୟଟକମାନଙ୍କ ଲାଗି ବନ୍ଦ ରଖାଯାଇଛି। ସିମ୍ଲିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତରଫ ବାହାରିଥିବା ବିଜ୍ଞପ୍ତି ଅନୁସାରେ

ପାଣିପାଗ ଉତ୍ତର ବଙ୍ଗୋପସାଗର ନ ଆଇବା 15 ଦିନ ଭିତରେ ଗୋଟିଏ ଲଘୁଚାପ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବଲାଙ୍ଗୀର ଆଉ ସୁନ୍ଦରଗଡ଼ ଦେଇକରି ଆଗ୍କେ ବଢୁଛି। ଆଇବା ଦିନେ ମୌସୁମୀର ପ୍ରଭାବ ଥି ରାଇଜେ ବର୍ଷାର ପରିମାଣ ବଢ଼ବା। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ କେମିତି ନେବେ ଆଖିର ଯତ୍ନ, ଏ ବିଷୟରେ କହିବେ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣା। ଆମର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଳବାଣୀ ସକାଳ 7:35 ସମୟରେ ତଥ୍ୟ ସଂଗ୍ରହ ଶୁଭେନ୍ଦ୍ର କୁମାର ସାହୁ। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ସକାଳ 7:55 କଣ୍ଠଶିଳ୍ପୀ ଗୋପାଳ ମହାକୁଡ। ସକାଳ 8:30 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ମୋତିଲାଲ ଦୋରା ଏବଂ ବିଜୟ ଲକ୍ଷ୍ମୀ ଦାସ। 8:45 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ସର୍ବେଶ୍ୱର ବେହେରା, ସୁଶାନ୍ତ କୁମାର ପଣ୍ଡା ଏବଂ କାଳିଚରଣ ପାଢ଼ୀ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା। ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଦିନ 12:30 ସମୟରେ। ଦିନ 1:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। 1:20 ଘର ସଂସାର କାର୍ଯ୍ୟକ୍ରମରେ ଆଜି ଶୁଣିବେ ହେଲୋ ସଖୀ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ବିଷୟ ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ। ଅପରାହ୍ନ 3 ସମୟରେ କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ସାମାଜିକ ଜୀବନ

ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ତଥା ଉପସ୍ଥାପନା ସନ୍ତୋଷ ପିଙ୍ଗ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:30 ସମୟରେ, ଅପରାହ୍ନ 4:02 ଶୁଣିପାରିବେ ନାଟକ ଲୁରା, ରଚନା ମଙ୍ଗଳଚରଣ ବିଶ୍ୱାଳ, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପରିବେଷଣ ସୃଷ୍ଟି ସମ୍ବଲପୁରର କଳାକାରମାନେ। ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିପାରିବେ ସଂକୀର୍ତ୍ତନ, ପରିବେଷଣ କରିବେ ଲଳିତ ମୋହନ ପଣ୍ଡା ଏବଂ ତାଙ୍କ ସାଥୀ। ଯୁବବାଣୀ କାର୍ଯ୍ୟକ୍ରମ ସନ୍ଧ୍ୟା 5:30 ସମୟରେ, ଏଥିରେ ଆଜି ରହିଛି ସନ୍ଧାନ, ବିଶୁଭ ଅଞ୍ଚଳର ପାଣିପାଗ ଓ ଜୀବଜନ୍ତୁ, ଏ ବିଷୟରେ କହିବେ ଅପର୍ଣ୍ଣା ହୋତା।

ସନ୍ଧ୍ୟା 6:10 କିଶୋର ସଂସ୍ଥାର କାର୍ଯ୍ୟକ୍ରମରେ ଉଜ୍ଜଳ ପ୍ରତିଭା ଶିଶୁ ମଞ୍ଚ ଏବଂ ନୃତ୍ୟକଳା ଶିଳ୍ପୀ ବେଦିକା ଭୋଇଙ୍କ ସହ ଏକ ସାକ୍ଷାତକାର। ଜିଲ୍ଲା ହଲଚଲ ରାତି 7:25 ସମୟରେ, 7:30 କୃଷି ସଂସାର। ଶ୍ରୋତାବନ୍ଧୁ, ଏ ଥିଲା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ। କିଛି ସମୟ ମଧ୍ୟରେ ରିଲେକୁ ପ୍ରସାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟର ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମ ବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଓ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ଏକ ସମ୍ପୂର୍ଣ୍ଣ ସୁଦୃଢ଼ ବ୍ୟବସ୍ଥା ବିକଶିତ କରିଛି। ଏହାକୁ ବଜାୟ ରଖିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍ ପ୍ରସ୍ତୁତି ନେଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମାଝୀ ଚଳିତ ବର୍ଷ ଏଲ୍ନିନୋ ପ୍ରଭାବ ଯୋଗୁଁ କମ୍ ବର୍ଷାର ଆଶଙ୍କା ଥିବାରୁ ଖରିଫ ଫସଲକୁ ସୁରକ୍ଷିତ ରଖିବା ପାଇଁ କୃଷି, ଜଳସେଚନ ତଥା ଅନ୍ୟ ବିଭାଗଗୁଡ଼ିକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର 911 ବହୁମୁଖୀ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ଆଶ୍ରୟସ୍ଥଳୀକୁ 6 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଥିବା ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ଆହୁରି 10ଟି ନୂତନ ଓଡ୍ରାଫ୍ ବାହିନୀ ଗଠନ ପ୍ରକ୍ରିୟା

0: ଜାରି ରହିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ଆଦି ନେଇ ଆଲୋଚନା କରାଯିବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସନ୍ଧ୍ୟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍କତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୂର୍ବତଟ ରେଳପଥ ପରିସୀମାରେ 631 କିଲୋମିଟର ରୁଟ୍ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କବଚ ସୁରକ୍ଷା କାର୍ଯ୍ୟକାରୀ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ 270 କୋଟି ଟଙ୍କା ମଞ୍ଜୁର କରାଯାଇଛି। କବଚ ବ୍ୟବସ୍ଥା ରେଳ ଧାରଣା ଉପରେ ଟ୍ରେନ୍ର ଗତିବିଧି ଉପରେ ନଜର ରଖିବା ସହ ଟ୍ରେନ୍ ପରିଚାଳନାରେ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଥାଏ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା 28 ତାରିଖରେ ଶେଷ ହେବ। ତେବେ ଗତକାଲି ସୁଦ୍ଧା 3,33,51,967 ଅର୍ଥାତ୍ 99.86% ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ସେହି ସମୟ ମଧ୍ୟରେ 86.12% ଫର୍ମ ଅର୍ଥାତ୍ 2,87,63,417 ଜଣ ଭୋଟରଙ୍କ ସୂଚନା ଡିଜିଟାଇଜ୍ କରାଯାଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଦୁର୍ଗମ ଗ୍ରାମରେ ସ୍ୱତନ୍ତ୍ର ନିର୍ବାଚନ ଶିବିର ଜରିଆରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ ଓ ଡିଜିଟାଇଜେସନ କାର୍ଯ୍ୟ କରାଯାଇଛି। ଗ୍ରାମୋଦୟ ଯୋଜନା ଅଧୀନରେ ପେପର ମେଟ୍ଲା ପଞ୍ଚାୟତର ଯୁବକମାନଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲାରେ ପଞ୍ଚାୟତ ସମିତି ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଭୟ, ଭୋକ ଓ ଦୁର୍ନୀତି ମୁକ୍ତ ରାଜ୍ୟ ଗଠନ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି। ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ନବରଙ୍ଗପୁର ପୋଲିସ ପଡ଼ିଆଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ବିଧାୟକ ଗୌରୀଶଙ୍କର ମାଝୀ ଯୋଗଦେଇ ବିଭିନ୍ନ ଯୋଜନାର 295 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ସହ 91 ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନା ସହାୟତା ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍କାର୍ଟଫୋନ୍ ବିତରଣ କରିଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧୀନ ବାଦଲି ପାହାଡ଼ ଜଙ୍ଗଲରୁ କୋରାପୁଟ ପୁଲିସ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ ଓ ବିସ୍ଫୋରକ ଜବତ କରିଛି। ଆତ୍ମସମର୍ପଣ କରିଥିବା ଜଣେ ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଡିଭିଏଫ୍ ପକ୍ଷରୁ ଯାଞ୍ଚ ବେଳେ ଅନେକ ଅସ୍ତ୍ରଶସ୍ତ ଜବତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଆସନ୍ତା 29 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଚଳିତ ବର୍ଷା ଋତୁରେ ଜୀବଜନ୍ତୁଙ୍କ ସୁରକ୍ଷା ଏବଂ ପ୍ରଜନନ ଋତୁ ପାଇଁ ଅଭୟାରଣ୍ୟ ବନ୍ଦ ରହିବ। ତେବେ ଜାମୁଆଣୀ ଓ ତାଳବନ୍ଧ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ଖୋଲା ରହିବ ବୋଲି ଜଣାପଡ଼ିଛି। ପାଣିପାଗ ରାଜ୍ୟର କେତେକ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ଅବଶିଷ୍ଟ ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ସମସ୍ତ ସ୍ଥାନର ତାପମାତ୍ରା 38 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ, କେମିତି ନେବେ ଆଖିର ଯତ୍ନ, ଏ ବିଷୟରେ କହିଛନ୍ତି ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣା।
2: ଆସନ୍ତୁ ଆଜି ଆମେ ଆଲୋଚନା କରିବା କେମିତି ନେବେ ଆଖିର ଯତ୍ନ। ଆଖି ଆମ ଶରୀରର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଠିକ୍ ଭାବରେ ଯତ୍ନ ନେଲେ ଦୃଷ୍ଟିଶକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଭଲ ରହେ। ଆଖିର ଯତ୍ନ ନେବା ପାଇଁ ପ୍ରତିଦିନ ପରିଷ୍କାର ପାଣିରେ ଆଖି ଧୋଇବେ। ଧୂଳି, ଧୂଆଁ ଓ ତୀବ୍ର ଆଲୋକରୁ ଆଖିକୁ ସୁରକ୍ଷା କରିବେ। ଦୀର୍ଘ ସମୟ ମୋବାଇଲ ବା କମ୍ପ୍ୟୁଟର ବ୍ୟବହାର କଲେ ମଝି ମଝିରେ ବିଶ୍ରାମ ନେବେ। ଭିଟାମିନ୍ ଥିବା ଖାଦ୍ୟ ଆମକୁ ଖାଇବା ଉଚିତ, ଯଥା ଗାଜର, ପାଳଙ୍ଗ ଶାଗ, ଆମ୍ବ, କୋଳି ଜାତୀୟ ଜିନିଷ ଏବଂ ସବୁଜ ପନିପରିବା। କାରଣ

0: ଖାଲି ଭିଟାମିନ୍ ଏଥିରେ ନଥାଏ, ସି ଆଉ ଇ ମଧ୍ୟ ଥାଏ। ନିୟମିତ ଭାବରେ ଆଖି ପରୀକ୍ଷା କରିବା ଉଚିତ। ଆଖିରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଏ, ତାକୁ ଆମେ କହୁ ଚକ୍ଷୁ ରୋଗ। ଆଖିର ଅନେକ ପ୍ରକାରର ରୋଗ ମଧ୍ୟରୁ ମୁଖ୍ୟ ରୋଗ ଗୁଡ଼ିକ ହେଲା କଞ୍ଜକ୍ଟିଭାଇଟିସ୍। ଏଇଟା ସାଧାରଣତଃ ଏଇ ଖରା ଦିନରେ ଦେଖାଯାଏ। ଆଖି ଲାଲ ହୁଏ ଓ ଏହା ସଂକ୍ରମଣ ହୁଏ। ଯଦି ଘରେ ଜଣଙ୍କୁ ହୋଇଥାଏ, ପରିବାରର ସମସ୍ତେ ଏଥିରେ ସଂକ୍ରମିତ ହୁଅନ୍ତି। କାଟରାକ୍ଟ ମୋତିଆବିନ୍ଦୁ, ଏଇଟା ସାଧାରଣତଃ ବୟସ ଅଧିକା ହେଲେ ହୁଏ। ସମସ୍ତେ ଆପଣମାନେ ଜାଣିଥିବେ ମୋତିଆବିନ୍ଦୁ ବିଷୟରେ। ଏଇଟା ଆକ୍ଚୁଆଲି ଆଖିର ଲେନ୍ସକୁ ଆଫେକ୍ଟ କରେ ଏବଂ ଆଖି ଝାପ୍ସା ଦେଖାଯାଏ। ଗ୍ଲୁକୋମା ବା ତାକୁ ଓଡ଼ିଆରେ କୁହାଯାଏ କଳା ପାଣି, ଏଥିରେ ଆଖିର ଚାପ ପଡ଼ିଯାଏ। ଯଦି ଆଖିରେ ଥିବା ତରଳ ଜିନିଷ ବାହାରକୁ ନ ବାହାରି ପାରିଲା, ରହିଗଲା, ତାହେଲେ ଆଖିର ଚାପ ବଢ଼େ, ତାକୁ କୁହାଯାଏ ଗ୍ଲୁକୋମା। ରିଫ୍ରାକ୍ଟିଭ୍ ଏରର୍, ନଜର ସମସ୍ୟା, ଯେଉଁଟାକି ଦୂରଦୃଷ୍ଟି ଆଉ ସମୀପ ଦୃଷ୍ଟି ଦୋଷ, ତାକୁ ମାୟୋପିଆ ଓ ହାଇପରମେଟ୍ରୋପିଆ କୁହାଯାଏ। ରେଟିନା ରୋଗ, ଆଖିରେ ପଛ ଭାଗର ସମସ୍ୟା। ରେଟିନା ଆଖିର ପଛ ଭାଗରେ ଅବସ୍ଥିତ ଏବଂ ଆଖିର ପଛ ଭାଗର ସମସ୍ୟାକୁ ରେଟିନା ରୋଗ କୁହାଯାଏ। ଅନ୍ୟ ଏକ ରୋଗ ହେଲା ଆଖି କୁଣ୍ଡେଇ ହେବ, ଲାଲ ହେବା, ପାଣି ବୋହିବା, ଏସବୁ ଲକ୍ଷଣ ଦେଖାଗଲେ ଆମେ କ'ଣ କରିବା? ଆଖିକୁ ଘଷିବା ଉଚିତ ନୁହେଁ, ପରିଷ୍କାର ପାଣିରେ ଆଖି ଧୋଇବା, ସଫା ରୁମାଲ ବା ଟିସୁ ବ୍ୟବହାର କରିବା, ଡାକ୍ତରଙ୍କ ପରାମର୍ଶ ଛଡ଼ା ଆଖି ଡ୍ରପ୍ ବ୍ୟବହାର କରିବା ଉଚିତ ନୁହେଁ। ଏଠି ମୁଁ ଗୋଟେ ଜିନିଷ କହିବି, ଆଖି ଡ୍ରପ୍ ବା ଭିଟାମିନ୍ ଡ୍ରପ୍ ଏଗୁଡ଼ାକ ଅପେକ୍ଷା ଆମେ ଯେତେ ସବୁଜ ପନିପରିବା ଏବଂ ଭିଟାମିନ୍ ଏ ଯୁକ୍ତ ଫଳ ଓ ପନିପରିବା ଖାଇବା, ତାହେଲେ ଆମେ ଏହି ରୋଗରୁ ଦୂରରେ ରହିପାରିବା। ଯଦି ସମସ୍ୟା ଅଧିକା ହେଉଛି, ଆମେ ଡାକ୍ତରଙ୍କ ପରାମର୍ଶ କରିବା। ଆଖିର ଯତ୍ନ କେତେ ଜରୁରୀ, ଆଖି ଯେହେତୁ ଗୋଟିଏ ମୂଲ୍ୟବାନ ଇନ୍ଦ୍ରିୟ, ଆମେ ଏହାର ଯତ୍ନ ନେବା ଉଚିତ। ଆଖି ଆମକୁ ପୃଥିବୀକୁ ଦେଖିବାରେ ସାହାଯ୍ୟ କରେ। ଆଖି ସୁସ୍ଥ ନଥିଲେ ଦୈନିକ କାର୍ଯ୍ୟକଳାପ କରିବା କଷ୍ଟକର ହୁଏ, ସେଥିପାଇଁ ନିୟମିତ ଯତ୍ନ ନେଲେ ଆଖି ରୋଗରୁ ରକ୍ଷା ମିଳେ ଓ ଦୃଷ୍ଟିଶକ୍ତି ଭଲ ରହେ। ସଂକ୍ରମଣ ସମୟରେ ଆଖିର ଆମେ କିପରି ଯତ୍ନ ନେବା? ଆଖିରେ ସଂକ୍ରମଣ ହେଲେ ହାତ ସଫା ରଖିବା ଅତ୍ୟନ୍ତ ଜରୁରୀ। ଆଖିକୁ ବାରମ୍ବାର ଛୁଇଁବା ଉଚିତ ନୁହେଁ। ଅନ୍ୟ ଲୋକଙ୍କର ଟାୱେଲ ଓ ରୁମାଲ ବ୍ୟବହାର କରିବା ଅନୁଚିତ। ଡାକ୍ତରଙ୍କ ଦିଆ ଔଷଧ ଓ ଡ୍ରପ୍ ନିୟମିତ ବ୍ୟବହାର କରିବା। ସଂକ୍ରମଣ ଥିବାବେଳେ ଆଖିକୁ ସୁରକ୍ଷିତ ରଖିବା। ବାହାରକୁ ବାହାରିଲେ ଆମେ କଳା ଚଷମା ପିନ୍ଧିବା। ଆଖିରେ ଯଦି ଆଲର୍ଜି ହେଲେ କ'ଣ କରିବା? ଆଲର୍ଜି ହେଲେ ଆଖି କୁଣ୍ଡେଇ ହେବ, ଲାଲ ହେବ ଓ ପାଣି ବୋହିବା ଦେଖାଯିବ। କିପରି ଯତ୍ନ ନେବା? ଧୂଳି ଓ ପୋଲେନ୍ ଠାରୁ ଦୂରରେ ରହିବା। ପୋଲେନ୍ ହେଲା, ଧରନ୍ତୁ ଆପଣ ଗୋଟେ ରାଇସ୍ ମିଲ୍ ପାଖରେ ଅଛନ୍ତି କିମ୍ବା କୌଣସି ଧାନ ଅମଳ ହେଉଛି ସେଠି ଅଛନ୍ତି, ତ ସେଇ ଜାଗାରେ ଯେଉଁ ଧୂଳି ମାନେ ତା ସେଥିରୁ ଯେଉଁ ବାହାରେ ଡଷ୍ଟ ଗୁଡ଼ାକ ଧୂଳି ଭଳିଆ, ସେଟାକୁ ପୋଲେନ୍ କୁହାଯାଏ। ଥଣ୍ଡା ପାଣିରେ ଆଖିକୁ ସବୁଦିନ ଧୋଇବେ। ଆଖିକୁ ଘଷିବା ଉଚିତ ନୁହେଁ। ଡାକ୍ତର
1: ଶୁଣୁଥିଲେ ସ୍ୱାସ୍ଥ୍ୟ ସୂଚନା।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫିଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତକୁ ଏକ ଦ୍ରୁତ ପ୍ରଗତିଶୀଳ ବିଶ୍ୱସନୀୟ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି। ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶର ସଫଳତା ବିଶ୍ୱାସ, ସ୍ଥିରତା ଏବଂ ବ୍ୟାପକ ବିଶ୍ୱକଲ୍ୟାଣ କ୍ଷେତ୍ରରେ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। G7 ଶିଖର ସମ୍ମିଳନୀ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବିଶ୍ୱ ନେତୃବୃନ୍ଦ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତା।

0: ତାକୁ ସ୍ୱୀକାର କରିଛନ୍ତି। ଏହି ଚିନ୍ତାଧାରା ଦେଶର ନୀତି ଏବଂ ବିକାଶକୁ ରୂପରେଖ ପ୍ରଦାନ କରୁଛି। ବାର ବର୍ଷର କାର୍ଯ୍ୟକାଳ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସ୍ୱଚ୍ଛ ଭାରତ, ମେକ୍ ଇନ୍ ଇଣ୍ଡିଆ, ଖଦୀ ସାମଗ୍ରୀର ପ୍ରୋତ୍ସାହନ ଏବଂ ସ୍ଥାନୀୟ ଉତ୍ପାଦନ ପାଇଁ ସମର୍ଥନ ଭଳି ପଦକ୍ଷେପ ବେଶ୍ ସଫଳ ହୋଇଛି। ଦେଶର ନାଗରିକ ରାଷ୍ଟ୍ର ନିର୍ମାଣର ଭାବନାକୁ ଗ୍ରହଣ କରିଛନ୍ତି ବୋଲି ଏଥିରୁ ପ୍ରମାଣିତ ହେଉଥିବା ଶ୍ରୀ ମୋଦି କହିଛନ୍ତି।
1: भारत जो कर रहा है वो आने वाले 1000 वर्ष का फ्यूचर लिखने वाला है और यही दुनिया के लिए सबसे बड़ी भारत की गारंटी है। भारत फास्ट ग्रोइंग इकोनॉमी भी है, एक क्रेडिबल इकोनॉमी भी है।
0: ଶ୍ରୀ ମୋଦି କହିଛନ୍ତି, ଇତିମଧ୍ୟରେ ପ୍ରାୟ 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାର ଉପରକୁ ଉଠିଛନ୍ତି, ଫଳରେ ଦେଶରେ ଏକ ନୂଆ ମଧ୍ୟବିତ୍ତ ଶ୍ରେଣୀ ଆବିର୍ଭୂତ ହେବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମଧ୍ୟବିତ୍ତ ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱାମୀହ ପାଣ୍ଠି ଭଳି ଯୋଜନା ଅଟକି ରହିଥିବା ଆବାସ ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଶେଷ କରିବାରେ ସହାୟକ ହୋଇଛି। ଡିଜିଟାଲ୍ ପ୍ରଶାସନ, ସରଳୀକୃତ ଟିକସ ବ୍ୟବସ୍ଥା ଅନୁପାଳନ ବୋଝକୁ ହ୍ରାସ କରିବା ସହ ସ୍ୱଚ୍ଛତାକୁ ଉନ୍ନତ କରିଛି। ବନ୍ଦେ ଭାରତ, ନବଭାରତ ଏବଂ ଅମୃତ ଭାରତ ଟ୍ରେନ୍ଗୁଡ଼ିକ ରେଳ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିପାରିଛି। ଭିତ୍ତିଭୂମି ବିକାଶ ଦ୍ୱାରା ଦେଶର ସଡ଼କ ଯୋଗାଯୋଗ, ବିମାନ ବନ୍ଦର ତଥା ସଂଯୋଗୀକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଜନଔଷଧୀ କେନ୍ଦ୍ର ମାଧ୍ୟମରେ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ଔଷଧ ପହଞ୍ଚିବା ସହିତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବରିଷ୍ଠ ନାଗରିକଙ୍କୁ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିପାରୁଛି। ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ସତ୍ତ୍ୱେ ଭାରତ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି। ଯୁବବର୍ଗ, ଉଦ୍ୟୋଗୀ, ନବସୃଜନକାରୀ ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ଏହିସବୁ ସୁଯୋଗର ଉପଯୋଗ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2ଟି ପଦ୍ମ ବିଭୂଷଣ, 7ଟି ପଦ୍ମଭୂଷଣ ଏବଂ 17ଟି ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଲକା ୟାଗ୍ନିକ୍ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖ ରହିଛନ୍ତି। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131ଟି ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3ଟି ବର୍ଗରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶ ଆଲିଗଞ୍ଜ ସ୍ଥିତ ପୁରୁଣିଆ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ଶିକ୍ଷାର୍ଥୀଙ୍କ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି ପାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଲକ୍ଷ୍ନୌ ବିକାଶ ପ୍ରାଧିକରଣ, ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ୍ ବିଭାଗର 4 ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଉତ୍ତରପ୍ରଦେଶ ଅଗ୍ନିସେବା ଆଇନଧାରା ଏବଂ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଆଲିଗଞ୍ଜ ପୁଲିସ୍ ପକ୍ଷରୁ କଥିତ 6 ଜଣ ଅଭିଯୁକ୍ତ ଏବଂ ଅନ୍ୟ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଇତିମଧ୍ୟରେ 4 ଜଣଙ୍କୁ ଗିରଫ କରାଯାଇଛି। ଅଗ୍ନିକାଣ୍ଡ ଘଟିଥିବା କୋଠାକୁ ସିଲ୍ କରିଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ 2016ରେ ଅନଧିକୃତ ନିର୍ମାଣ ଆଧାରରେ କୋଠାଟିକୁ ଭାଙ୍ଗିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ 2 ମାସ ତଳେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରାଯିବା ସହ 7 ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀରେ ଚାଲିଥିବା 16ତମ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ ପରିପ୍ରେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇଛି। ଗଠନମୂଳକ, ସ୍ଥିର ଏବଂ ପୂର୍ବାନୁମାନଯୋଗ୍ୟ ଦ୍ୱିପାକ୍ଷିକ ସମ୍ପର୍କ ଉଭୟ ଦେଶ ମଧ୍ୟରେ ବିଶ୍ୱାସ ଓ ଉତ୍ତମ ବୁଝାମଣାକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ଡୋଭାଲ ଆଶାବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଏବେ ଗତିଶୀଳ ହେଉଥିବା ବିକାଶ ଉପରେ ପାରସ୍ପରିକ ବୁଝାମଣା ନେଇ ଶ୍ରୀ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଭାରତର ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି କୃଷକ ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରାଯାଇପାରିବ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏହି ଅବସରରେ ନାଫେଡ୍ର କେତେକ କୃଷି କେନ୍ଦ୍ରିକ ତଥା ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଅନୁଯାୟୀ ଏବଂ ଆଧୁନିକ ଜ୍ଞାନକୌଶଳ ଓ କୃଷକ କୈନ୍ଦ୍ରିକ ସଂସ୍କାରମୂଳକ ସ୍ୱଚ୍ଛ ପଦକ୍ଷେପ ମାଧ୍ୟମରେ ସମବାୟ ସଂଗଠନଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଡିଜିଟାଲ ତଥା କଲ୍ୟାଣମୂଳକ ପଦକ୍ଷେପର ଶୁଭାରମ୍ଭ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କାତାରର ସର୍ବବୃହତ୍ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ବିସ୍ଫୋରଣଜନିତ ଅଗ୍ନିକାଣ୍ଡ ଯୋଗୁଁ 13 ଜଣଙ୍କର ମୃତ୍ୟୁ ହେବା ସହ 66 ଜଣ ଆହତ ହୋଇଛନ୍ତି। ରାସ୍ଲାଫନ୍ଠାରେ ଗତ ରବିବାର ରାତିରେ ଘଟିଥିବା ଏହି ଘଟଣାରେ 12 ଜଣ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା କାତାର ସ୍ୱଷ୍ଟ କରିଛି। ଦୋହାରେ ଥିବା ଭାରତୀୟ ଦୂତାବାସ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆହତଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ରାସାୟନିକ ସାର ମନ୍ତ୍ରଣାଳୟ କହିଛି, ଭାରତ ଅଭିମୁଖେ ଆସୁଥିବା 4ଟି ପଣ୍ୟବାହୀ ଜାହାଜ ଗତ ସପ୍ତାହରେ ସଫଳତାର ସହ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଏହି ଜାହାଜଗୁଡ଼ିକରେ ୟୁରିଆ, ଡାଇ, ଆମୋନିୟମ୍ ଫସ୍ଫେଟ୍ ଏବଂ ସଲ୍ଫର ଆଦି ଆସୁଛି। ଓଡ଼ିଶାର ପାରାଦୀପ, ଗୁଜରାଟର ମୁନ୍ଦ୍ରା ଏବଂ ଆନ୍ଧ୍ରପ୍ରଦେଶର କୃଷ୍ଣପଟ୍ଟନମ୍ ଓ କାକିନାଡ଼ା ବନ୍ଦରରେ ଏହି ଜାହାଜଗୁଡ଼ିକ ପହଞ୍ଚିବ। ଦେଶରେ ସାର ଆବଶ୍ୟକତାକୁ ଏହା ପୂରଣ କରିବା ସହ ଗଚ୍ଛିତ ସାର ପରିମାଣକୁ ବୃଦ୍ଧି କରିବ ବୋଲି ମନ୍ତ୍ରଣାଳୟ କହିଛି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ହକି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। 2024 ମସିହାରେ ଚୀନ୍ର ହୁଲୁନ୍ବୁଇର୍ରେ ଏସିଆ ଚମ୍ପିୟନ୍ସିପ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ବିଜୟୀ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ଆଇ ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ ଏବଂ ଇରାକ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆମେରିକାର ଫିଲାଡେଲ୍ଫିଆଠାରେ ଚାଲିଥିବା ମ୍ୟାଚ୍ରେ ଖେଳ ମଧ୍ୟଭାଗ ସୁଦ୍ଧା ଫ୍ରାନ୍ସ 1-0 ଗୋଲ୍ରେ ଆଗୁଆ ରହିଥିଲା। ପୂର୍ବରୁ ଗ୍ରୁପ୍ ଜେ ପର୍ଯ୍ୟାୟ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ରିଲିକଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
3: ଆମର ରାଇନ ପ୍ରାୟ ବାଗନ ଚାଷକେ ବରଷ ଜାଗର ସବୁ ସମୟ ଆଗେ ଚାଷ କରୁଛନ୍ ଚାଷୀ ମାନେ, ଆରୁ ଯଦି ଭଲ କରି ଉପକେ ପାରିଲେ ବି ବନେ 2 ପଇସା କମେଇ ପାରୁଛନ୍। ଯେନ୍ ଚାଷୀମାନେ ଯଦି ବାଗନ ଚାଷ କରବାକେ ଯାଉଛନ୍, ପହେଲା ଜମିର ମ୍ୟାଟ୍କେ ଦେଖି ନେବେ। ମ୍ୟାଟ୍କେ ପରୀକ୍ଷା କରିନେ ବେଲେ ବଢ଼ିଆ, କାଁଥିଲେ ବେଲେ ମ୍ୟାଟ୍ ପରୀକ୍ଷା କରିନେଲେ କି ସେ ମାଟି କେଁ ଖାସ୍ ସାରଟା ଅଧିକା ଅଛେ, କେନ୍ ଖାସ୍ ସାରଟା କମ୍ ଅଛେ, ସେ ଜିନିଷ୍ଟା ଜାଣିପାରିବେ। ଯେନ୍ଥିଲେ ବୋଲିକିରି ଗଛ୍କେ ପଛେ ଖାସ୍ ସାର ଯୋଗାବାର୍ ଲାଗି ବୋଲିକିରି ସୁବିଧା ହେଇପାର୍ବା, ଗଛ୍ଟା ଠିକ୍ ହିସାବରେ ଖାସ୍ ସାର ପାଇପାର୍ବା। ଆର୍ ଚାଷୀମାନେ ବି ଜାଣିଲା ପରେ ଠିକ୍ ହିସାବରେ ଖାସ୍ ସାର୍କେ କେନ୍ ସାର ଦେଲେ ଗଛ୍କେ କାମ୍ ଦେବା, ସେ ଜିନିଷ୍ଟା ନିଘା ଦେଇକିରି ଦେଲେ ନୁକସାନୀ ନେଇପାରେ ଆର୍ ଗଛ୍ଟା ବି ବରକତ୍ ହେଇକିରି ବଢ଼ିପାର୍ବା। ଯେନ୍ ଜମିର ମ୍ୟାଟ୍ଟା ଯଦି ନିଗିଡ଼ା, ଉଷାସ, ଦୁର୍ଷା ଆରୁ ତାର ଅମ୍ଳତାଟେ ଯେନ୍ ଅଛେ ବୋଲୁଛୁଁ, ଅମ୍ଳଟା 5.5 ନୁ 6.5 ଥିବା ବେଲେ ସେ ଜାଗାନ ଯଦି ବାଗନ ଚାଷ୍ କରିବେ ବେଲେ ଅଧିକା ଫାଇଦା ମିଳିପାରୁଛି। ସେଥିର୍ଲାଗି ବୋଲିକି ଚାଷୀମାନେ ପହେଲା ସେ ବର୍ଷା କି ଜମି ନ ହଉଁ ମ୍ୟାଟ୍କେ ପରୀକ୍ଷା କରିଦେବେ, ଆରୁ ତାରୁ ତାରୁ ଯଦି ବାଗନ ଯୋଗାଇବେ ବେଲେ କେତେ କେତେ ଅମଲ ମିଲି ପାର୍ସି। ଗୋଟେ ଜାଗାନ ଚାଷୀମାନେ ବାରମ୍ବାର ବାଇଗନ କି କେନ୍ସି ପନିପରିବା ଚାଷନୀ କରିକିରି ସେନ ଯଦି ବଦଲାତେଲ ଯିବେ ବୋଲେ ଫସଲ କେତନି କେତେ ଅମଲ ମିଲିପାରସି, ଯେନ୍ତିଲାଗି ବୋଲିକିରି ମାଟ୍ଟା ଠିକ୍ ହିସାବରେ ରହିପାରସି। ସେଥିଲାଗି ବୋଲି ଚାଷୀମାନେ ଗୋଟେ ଫସଲକେ ବାରମ୍ବାର ଚାଷନୀ କରିକିରି ସେନ ବଦଲେଇ ବଦଲେଇ କିଛି ଚାଷ କରିବେ ବୋଲେ କେତନି କେତେ ଫାଇଦା ମିଲିପାରବା। ଆଗର ବର୍ଷ ଯଦି ମିର୍ଚା ବାଇଗନ ସିମଲା ମିର୍ଚା ଆଲୁ କି ପାତଲଘଣ୍ଟା ଇସବୁ ଜମିନ ଯଦି ଚାଷ କରିଛନ୍ ବୋଲେ ସେନ ବଦଲେଇ ବଦଲେଇ କିଛି ଚାଷ କରିବେ ବୋଲେ ବଢ଼ିଆ ହେଇପାରବା। ହେନ୍ତା ବାଇଗନ ଯେତେବେଳେ ବି ଚାଷୀମାନେ ଚାଷ କରବାକେ ଯାଉଛନ୍, ପହିଲାନୁ ବିହନ ବାଛବାରଟା ଗୋଟେ ମୁଖ୍ୟ କବାଟେ। କେତେବେଳେ ବେଲେ ଯେନ୍ତା ବିହନ ଆନ୍ମା ସେନ୍ତା ଗଜ ବି ହେଇପାର୍ବା ଆର୍ ସେନ୍ତା ଫଲ ବି ଫଲି ପାର୍ସି। ସେଥିର୍ଲାଗି ବୋଲିକିରି କେନ୍ କିସମଟା ଚାଷ କଲେ ଅଧିକା ଅମଲ ମିଲିପାର୍ବା, କମ୍ ଖର୍ଚ୍ଚା ତିନ ଜହର ଲାଭ ମିଲିପାର୍ବା, ସେଟାକି ନିଘା ଦେଇକିରି ଚାଷ କରିବା କଥା। ବାଇଗନର କିସମ ଭିତରେ ଦେଖ୍ବାର୍ ଗଲେ ଯେନ୍ଟାକି ଶାଗୁଆ ଧୋପ ଦିଶି, ଉନ୍ନତ କିସମର ବିହନ ଭିତରେ ରୟାଲ ଗ୍ରୀନ, ମହାରଥୀ ଆରୁ ଶଙ୍କର କିସମ ଭିତରେ ହର୍ଷିତା, ପ୍ରୀତି, ଗ୍ରୀନବତୀ ଇସବୁ କିସମ ମାନେ ଅଛେ। ହେନ୍ତା ଶାଗୁଆ ବାଇଗନର ଉନ୍ନତ କିସମ ଭିତରେ ଆର୍କା ସିରିଜ, ପୂର୍ଣ୍ଣିମା ଆରୁ ଶାଗୁଆ ଶଙ୍କର କିସମ ଭିତରେ BE925 ରବିନା ଇ କିସମ ମାନେ କରିପାରବେ। ହେନ୍ତା ଫାକା ବାଇଗନୀ ରଙ୍ଗ ଭିତରେ ଉନ୍ନତ କିସମ ଭିତରେ PPC ବ୍ଲୁ ଷ୍ଟାର ଆରୁ ଫାକା ବାଇଗନୀ ରଙ୍ଗର ଶଙ୍କର କିସମ ଭିତରେ ପିଙ୍କି, ଜୟା ଇ କିସମ ମାନେ ଚାଷ କରିପାରବେ। ବାଇଗନୀ ରଙ୍ଗ ଭିତରେ PPL ମୁକ୍ତ କେସି ଆରୁ ଶଙ୍କର କିସମ ଭିତରେ ଛାୟା, କାଜଲ, ସୁମୋ, ପୁଷା, ପୁଷା ହାଇବ୍ରିଡ ନ, ପୁଷା ଅନମୋଲ ଇ କିସମ ମାନେ ଚାଷୀମାନେ ଯଦି ଚାହିଁ ବେଲେ ଚାଷ କରିପାରବେ। ଆର୍ ବାଇଗନୀ ଧୋପ ରଙ୍ଗ ଯେନ୍ ଅଛେ ଇଥିରେ ଶଙ୍କର କିସମ ଭିତରେ କାମିନୀ, ମୋହିନୀ, କଲ୍ୟାଣ ଇ କିସମ ମାନେ ଯଦି ଚାଷୀମାନେ ଚାଷ କରିବେ ବେଲେ ବାଇଗନ ନୁ ଜହ ଫାଇଦା ମିଲିପାରସି। ହେନ୍ତା ଆର୍ ବି କିସମ ଭିତରେ ଦେଖ୍ବାର୍ ଗଲେ ଯେନ୍ଟାକି ଝାଉଁଲା ରୋଗ ଲାଗିଗଲେ ବାଇଗନ ଗଛକେ ନୁକସାନୀ କରିଦେସି। ହେନ୍ତା ଝାଉଁଲା ରୋଗ ସହେବାର କିସମ ଭିତରେ ଉତ୍କଲ ତାରିଣୀ, ଉତ୍କଲ ମଧୁରୀ, ଉତ୍କଲ କେଶରୀ, ପିଙ୍କି, ସ୍ୱର୍ଣ୍ଣଶ୍ରୀ, ଛାୟା, ହର୍ଷିତା, ପୂର୍ଣ୍ଣିମା, ମହାରଥୀ, ସୁଧା, ଆର୍କାନିଧି, ବ୍ଲୁ ଷ୍ଟାର, ସ୍ୱର୍ଣ୍ଣମଣି ଇସବୁ କିସମ ଯଦି ଚାଷ କରିବେ ବେଲେ ପ୍ରାୟ ଇ ଗଛକେ ଝାଉଁଲା ରୋଗ ଲାଗିନିପାରେ ଆର୍ ସହିପାର୍ସି ଗଛଟା। ହେନ୍ତା କାଣବିନ୍ଧା ଆର୍ ଫଲବିନ୍ଧା ପୋକ ସହେବାର କିସମ ଭିତରେ BB44, BB45, ପଞ୍ଜାବ ବର୍ଷାତି, ନୀଲମ, ପୁଷା ପର୍ପଲ କ୍ଲଷ୍ଟର ଇସବୁ କିସମଟା ଅନ୍ ସ୍ୱାଦ ଲାଗ୍ସି ଆର୍ ପ୍ରାୟ ଚାଷୀମାନେ ବି ଚାଷ କରୁଛନ୍। OUT କିସମ ଭିତରେ ଉତ୍କଲ ତାରିଣୀ BT7, ଉତ୍କଲ କେଶରୀ BT26, ଉତ୍କଲ ତାରିଣୀ, ଉତ୍କଲ ମାଧୁରୀ BT44, ଉତ୍କଲ ଜ୍ୟୋତି BT13, ଉତ୍କଲ ଅନୁଶ୍ରୀ ଇସବୁ କିସମମାନେ ବି ଚାଷ କରିପାରିବେ। 1 ଏକର ଜମିନ ବାଇଗନ ଚାଷ କରବାର୍ ଲାଗି ବୋଲିକିରି ଉନ୍ନତ କିସମ ବିହନ 200 ଗ୍ରାମ ଦରକାର ପଡ଼୍ସି ଆର୍ ଶଙ୍କର କିସମ ଯଦି ବିହନ ଚାଷ କରିବେ ବେଲେ 60-80 ଗ୍ରାମ ଦରକାର ପଡ଼୍ବା। ହେଲେ ଚାଷୀମାନେ ଗୋଟେ ଜିନିଷ୍କେ ଦେଖ୍ବେ ଯେ ଯେତେବେଳେ ବି ବାଇଗନ ବିହନ ପଲ୍ହା ପକାବାର୍କେ ଯାଉଛନ୍, ତାର ଆଗନୁ ବିହନକେ ବିଶୋଧନ କରିକିରି ହିଁ ପକାବେ। କେତେବେଳେ ବେଲେ ବିହନ ଯଦି ବିଶୋଧନ କରିକି ନେଇ ପକାଲେ କି ବିହନ ନେଇକରି ଯେନ୍ ରୋଗ ଯଦି ଲାଗ୍ସି ବେଲେ ପଛେ ଗଛ ଯେତେବେଳେ ବଢ଼ବା ସେ ସମୟକେ ସେ ରୋଗ ମାନେ ଲାଗିଯାଇସି ଆର୍ ଯେନ୍ଥିର୍ ଲାଗି ବୋଲିକିରି କେତେନି କେତେ ଗଛକେ ନୁକସାନୀ ସହେବାର୍କେ ପଡ଼୍ସି।
2: ଶୁଣୁଥିଲେ ଚାଷର ହାଲ, ଆକାଶବାଣୀ ସମ୍ବଲପୁର। ସମୟ ହୋଇଛି ପ୍ରାତଃ ସୂଚନାର।

ଶୁଣୁଥିଲେ ପ୍ରାତଃ ସୂଚନା ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆମର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ ତଥ୍ୟ ସଂଗ୍ରହ ତଥା ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ ପ୍ରଯୋଜନା ସନ୍ତୋଷ ପିଙ୍ଗ ଉପସ୍ଥାପନା ସଙ୍ଗୀତା ସାହୁ।

0: ଜା ସାକ୍ଷୀପଡ଼ା ସହ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ପ୍ରାୟ 28 କମିଟି ପକ୍ଷରୁ ଶିବପାର୍ବତୀଙ୍କ ବିବାହ ପର୍ବ ଆୟୋଜନ କରାଯାଇଥିଲା। ଶିବଙ୍କୁ ବର ଏବଂ ପାର୍ବତୀଙ୍କୁ କନ୍ୟା ରୂପେ ସଜାଯାଇ ବିବାହ ମଣ୍ଡପକୁ ଅଣାଯାଇଥିଲା। ସମସ୍ତ ବୈଦିକ ନୀତିନିୟମ ଅନୁଯାୟୀ ବରୁଣ ପୂଜା, ସଂକଳ୍ପ, ରୁଦ୍ରାଭିଷେକ, ଅଳଙ୍କାର ଧାରଣ, ହରିଦ୍ରାଧିବାସ ଓ ପାଣିଗ୍ରହଣ, ଝିଅ ବିଦାୟ ଆଦି ବିଧି ସମ୍ପନ୍ନ ହୋଇଥିଲା। ଜୁନ୍ ମାସ 18 ତାରିଖରେ ଦେବଦେବ ମହାଦେବଙ୍କ ବର ଶୋଭାଯାତ୍ରା, 19 ତାରିଖରେ ବିବାହ ଏବଂ ରାତିରେ ଦେବଦମ୍ପତିଙ୍କ ନଗର ପରିକ୍ରମା ଏବଂ 20 ତାରିଖରେ ମନ୍ଦିର ପ୍ରବେଶ ନୀତି ସମ୍ପନ୍ନ ହୋଇଥିଲା। ଝିଅକୁ ବିଦାୟ ଦେବା ପରିପ୍ରେକ୍ଷୀରେ କନ୍ୟା ମାତାପିତା ତାଙ୍କ ପ୍ରତିକ୍ରିୟାରେ ଭାବବିହ୍ୱଳ ହୋଇ କହନ୍ତି,
1: ଆମେ ସମ୍ବଲପୁର ଛୁଟି ଆସିଛୁ। ନିଶ୍ଚିନ୍ତ ସବୁ କନ୍ୟାର ପିତା ମାତା ଯିଏ ଚାହିଁବେ ସେ ଗୋଟେ ସୁଯୋଗ୍ୟ ବର, ଆଉ ଦେବଦେବ ମହାଦେବଙ୍କଠୁ ସୁଯୋଗ୍ୟ ବର ବହୁତ ମୋତେ ଲାଗେନି କିଏ ଅଛନ୍ତି। ତେଣୁ ସେ କାରଣ ତାଙ୍କ ପତ୍ନୀଙ୍କୁ ଦିନେ ମଧ୍ୟ ଯେହେତୁ ସତୀଙ୍କୁ ଥରେ ସେ ହରେଇଥିଲେ, ତେଣୁ ସେ ଦିନେ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ଏବେ ଛାଡ଼ନ୍ତି ନାହିଁ। ସେ ଏଇଠି ମଧ୍ୟ ତାଙ୍କର ଗୋଟେ ନୂତନ ନାମ ମଧ୍ୟ ଦେଇଥିଲେ, ହେଲା, ରୁଦ୍ରାକ୍ଷୀ ତାଙ୍କ ନାଁ ଦେଇଥିଲେ। ତେଣୁ ମହାଦେବଙ୍କୁ ଜୁଆଇଁ ପାଇବା ସେଇଟା ଗୋଟେ ପରମ ସୌଭାଗ୍ୟର କଥା। ନିଶ୍ଚିତ ବାହାଘର ଯେତେବେଳେ ହେଲା ଝିଅ ଆସିବା ପର୍ଯ୍ୟନ୍ତ ଆମର ବହୁତ ସାରା ବ୍ରତ ଥିଲା, ଝିଅ ବିଦାୟ ହେବ ମନରେ କଷ୍ଟ ନିଶ୍ଚିତ
2: ଆସୁଛି, ଦୁଃଖ ଲାଗୁଛି ମନେ ଯିବ ଆମ ଘରକୁ ଗୋଟେ ଝିଅ ଆସିଥିଲେ ବହୁତ ସେ। ଆମେ କାଲି ପରମ୍ପରା ନିଭେଇଥିଲୁ, ସବୁ ହଳଦି ମେହେନ୍ଦି ସବୁ ରସମ ହେଇଥିଲା, ପୁରା ବାହାଘର ପୁରା ମାନେ ବାହାଘର ଭାଇ ପୁରା ଲାଗୁଥିଲା ମୋ ଝିଅର, ପୁରା ଆମ ନିଜର ଭାଇ ଆଉଥିଲେ ପୁରା ଲାଗି। ଆଜି ଗଲେ ତା କାନ୍ଦ କାନ୍ଦ ବାକି ଟିକେ ମାନେ ଦୁଃଖ ବି ହେଉଛି, ଟିକେ ବହୁତ ଭଲ ଲାଗୁଥିଲା ବୋଲେ ଆଜି ଗଲେ ଆଜି ହେଲା କାଲି ହେଲା କି ପୁରା ସୁନ୍ଦର ଚୁପଚାପ କରେ, କେତେ ଖୁସି ଲାଗୁଛି, ଏବେ ଗଲେ ତ ପୁରା ଦୁଃଖ ପ୍ରକାଶ ହେଇଯିବ, ବହୁତ ଦୁଃଖ ଲାଗିବ।
0: ଶୋଭାଯାତ୍ରାରେ କମ୍ପିଥିଲା ସମ୍ବଲପୁର ସହର, ଲୋକନୃତ୍ୟ ଗୀତ ସହ ଆଧୁନିକ ନାଚ ଗୀତରେ ତାଳେ ତାଳେ ଝୁମିଥିଲେ ଶ୍ରଦ୍ଧାଳୁ।

0: ए परिप्रेक्षीरे आमे किछि श्रद्धालु एवं कलाकारक प्रतिक्रिया संग्रह करितलु। आसंतु सुनिबा सेमानंक मुहरो।
1: ପ୍ରଥମତଃ ଏଇଟା କହିବାକୁ ଚାହିଁବି ଯେ ସମ୍ବଲପୁରବାସୀ ଏତେ ଭାବରେ ଉତ୍କଣ୍ଠାର ସହିତ ଏକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି ଯେ କେତେବେଳେ ଆମର ଯୁଗଳ ଦମ୍ପତିକୁ ଦେଖା କରିବୁ, କେତେବେଳେ ଆମେ ନଗର ପରିକ୍ରମା ଯେଉଁ ଭଗବାନ କରିବେ ତାହା ଦର୍ଶନ କରିପାରିବୁ, ଏବଂ ସମସ୍ତେ ଯେତେବେଳେ ଶୋଭାଯାତ୍ରା ରାତ୍ର ଶୋଭାଯାତ୍ରା ବାହାରି ଭୋର ସମୟରେ ସମସ୍ତଙ୍କର ଘର ପଟୁ ଭଗବାନ ଦର୍ଶନ ଦେଇକି ଯାଆନ୍ତି, ସେତେବେଳେ ଏତେ ସୁନ୍ଦର ଭାବରେ ଆଳତି ଭୋଗରାଗ ହୁଏ, ସେଟା ପରିପ୍ରକାଶ କରିବା ମୋ ପକ୍ଷରେ ସମ୍ଭବ ନୁହେଁ। ଯିଏ ପ୍ରକୃତରେ ସେଇ ଅନୁଭୂତିଟିକୁ ଦର୍ଶନ କରିଛି ସେହି ତାର ମହିମା କହିପାରିବ। ଆଉ ଏତେ ସୁନ୍ଦର ଅନୁଭୂତି ଆଗକାଳରେ ମୁଁ ତ ଛୋଟ ଥିଲି, ଛୋଟ ଛୋଟ ଥିଲାବେଳେ ଏତେ ପ୍ରକାରରେ ଏତେ ନୃତ୍ୟ ଏତେ କଳାକାର ଏତେ ସୁନ୍ଦର ଛନ୍ଦ ଗୀତ ସମ୍ପ୍ରଦାୟ ଏତେ କିଛି ଏତେ ପ୍ରକାର ହଉନଥିଲା। ଯେହେତୁ ସରକାରଙ୍କର ଯୋଉ ସହାୟତା ଅନୁରାଶି ପ୍ରଦାନ କରିକି ଏତେ ଟି ସ୍ଥାନରେ ହଉଛି, ସେଥିପାଇଁ ସମସ୍ତେ ବହୁତ ସୁନ୍ଦର ଭାବରେ ଭାରତର କଳା ସମ୍ପଦ କଳାକୃତି ନାଚ ଓଡ଼ିଶାର ସଂସ୍କୃତି ପରମ୍ପରା ଇତ୍ୟାଦିକୁ ଖୁବ ଭଲ ଭାବରେ ଜାଣିପାରୁଛନ୍ତି ଓ ସମସ୍ତେ ତାର ଯୋଉ ଉପଯୋଗ କରିକି ନୂଆ କିଛି ଶିଖିପାରୁଛନ୍ତି, ତାହା ହିଁ ଭଗବାନଙ୍କର ଏକ ଅଶେଷ ଅଶେଷ ଆଶୀର୍ବାଦ। ସମ୍ବଲପୁରବାସୀ ନୁହେଁ, ଓଡ଼ିଶାବାସୀ ତଥା ଭାରତୀୟ ବାସୀଙ୍କ ପାଇଁ ଓ ଭାରତ ବାହାରେ ଯୋଉ ପ୍ରବାସୀମାନେ ମଧ୍ୟ ରହୁଛନ୍ତି ଆସିକି ସମସ୍ତେ ବହୁତ ସୁନ୍ଦର ଭାବରେ ଦର୍ଶନ କରିପାରିବେ। ସେଥିପାଇଁ ଆମେ ସମସ୍ତେ ସମ୍ବଲପୁରବାସୀ, ସେଥିପାଇଁ ଆମ ନିଜକୁ ବହୁତ ସୌଭାଗ୍ୟ ମନେ।
2: ଯେ ମା ସମଲେଶ୍ୱରୀ, ମୁଁ ଆଜି ଆଇଛି ତୁମ ଦୃଷ୍ଟି ଦେଖି, ଆଉ ବହୁତ ବହୁତ ବହୁତ ମଜା ଲାଗୁଛି, ବହୁତ ଭଲ ବି ଲାଗୁଛି।

0: ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏ ପରିପ୍ରେକ୍ଷୀରେ ସେ ଉଦ୍ବୋଧନ ଦେଇ କହିଥିଲେ,
1: 2014 ପରେ ଯୋଗକୁ ଗୋଟେ ଆନ୍ତର୍ଜାତିକ ଯୋଗ ଦିବସ ରୂପରେ ଆମକୁ ପାଳିତ କରିବା ପାଇଁ ବିଶ୍ୱ ଜାତିସଂଘରେ ନିଷ୍ପତ୍ତି। ତ ସେଥିପାଇଁ ସବୁଥିରୁ ବଡ଼ ଅବଦାନ ହେଲା ନରେନ୍ଦ୍ର ମୋଦିଙ୍କର। ତାପରେ ଯୋଗ, ତୁମେ ଡାକ୍ତର ପାଖକୁ ଯିବାର ଅପେକ୍ଷା ପ୍ରତ୍ୟେକ ଦିନ ଠିକ୍ ଠିକ୍ ଯୋଗ କର, ଯୋଗ କରିକିରି ରୋଗକୁ ବିୟୋଗ କର। ଯୋଗ ଆଉ ନିରୋଗ ଦୁଇଟା ପରିବାରୀ ଶବ୍ଦ ଆଏ, ଯୋଗ ଆଉ ନିରୋଗ। ଆଉ ନିରୋଗ ରହିବାର ଲାଗି ହେଲେ ଯୋଗର ନିହାତି ଆବଶ୍ୟକତା ରହିଛି। ଯୋଗ ଦ୍ୱାରା ସମସ୍ତ ପ୍ରକାର ରୋଗ କେମିତି ଦୂର ହୁଏ ସେଟା ହୁଏତ। ଯୋଗ ଆମ ଜୀବନରେ ବହୁତ ଦିନରୁ ଥିଲା, କିନ୍ତୁ ରାମଦେବ ବାବା ଏହାକୁ ପ୍ରଚାର କରିକିରି ସବୁଥିରୁ ଲୋକପ୍ରିୟ କରିଦେଲେ ଯୋଗକୁ ବିଶ୍ୱସ୍ତରରେ।
0: କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ପୁଲିସ୍ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର, ଏସ୍ପି ମୁକେଶ ଭାମୁ, ସମ୍ବଲପୁର ସାଂସଦ ପ୍ରତିନିଧି ନାଉରି ନାୟକଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ। ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଏ ସପ୍ତାହର ସମ୍ବଲବାଣୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଏବଂ ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନା କଲି ମୁଁ, ସଙ୍ଗୀତା ସାହୁ। ନମସ୍କାର।

ଶୁଣିଲେ ଆମର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ। ତଥ୍ୟ ସଂଗ୍ରହ ତଥା ସମ୍ପାଦନା ସୁବେନ୍ଦ୍ର କୁମାର ସାହୁ, ପ୍ରଯୋଜନା ସନ୍ତୋଷ କୁମାର ପିଙ୍କ, ଉପସ୍ଥାପନା ସଙ୍ଗୀତା ସାହୁ।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଗୋଟିଏ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ହେଉଛନ୍ତି ଗୋପାଳ ମହାକୁଡ଼। ଗୀତ ରଚନା କରିଛନ୍ତି ବିଷ୍ଣୁପ୍ରସାଦ ପଟ୍ଟନାୟକ।

ଇଂରାଜୀରେ ସମ୍ବାଦ ଶୁଣିଲେ ରିଲି କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ହୋଇଛନ୍ତି ମୋତିଲାଲ ଦୋରା। ଗୀତ ରଚନା କରିଛନ୍ତି ହରିହରପୁର।

ପିଲା ଆଘଲିଆର ସଗଡ଼ ହୁଲି ନ ଚାଲେ ହଲିଆ ପିଲା ଗୋଟେ ଅଖର ହଲେ ସିଲି ଆଖି ପାଖି ଟାଣିଥିଲା ଆଘଲିଆର ସଗଡ଼ ହୁରି ନ ଚାଲେ ହଲିଆ ପିଲା ଗଢ଼େନ୍ ଚଢ଼େନ୍ ପଲ୍ଲେ ମିଶେ ବାହିନେ ମା କଲେ କଲ ଗଢ଼େନ୍ ଚଢ଼େନ୍ ପଲ୍ଲେ ମିଶେ ବାହିନେ ମା କଲେ କଲ ବାହାରି ଭିତରି ଜୀବନ ସଗଡ଼େ ଯେନ୍ତା ଯୁଡ଼ି ହଲ ବାହାରି ଭିତରି ଜୀବନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଆରମ୍ଭରେ ସର୍ବେଶ୍ୱର ବେହେରାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଗୀତାଞ୍ଜଳି ପତ୍ରୀ।

ଶୁଣୁଥିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଉଦିତ ନାରାୟଣ ଓ ସାଧନା ସରଗମଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଜୋ ଜିତା ଓହି ସିକନ୍ଦର, ଗୀତିକାର ମଜରୁ, ସଙ୍ଗୀତ ଦେଇଛନ୍ତି ଯତୀନ ଲଲିତ।

ପରବର୍ତ୍ତୀ ଗୀତଟି ଏକ ଦୁଜେ କେ ଲିଏ କଥାଚିତ୍ରରୁ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଏସ୍ପି ବାଲା ସୁବ୍ରମଣ୍ୟମ। ଗୀତିକାର ଆନନ୍ଦ ବସ୍ଙ୍କ ଏ ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଏଥର ଶୁଣନ୍ତୁ ସମୀରଙ୍କ ରଚନାରୁ କୁମାର ସାନୁଙ୍କ କଣ୍ଠରେ ଦିୱାନ କଥାଚିତ୍ରର ଏହି ଗୀତଟି। ସଙ୍ଗୀତ ଦେଇଛନ୍ତି ନଦୀମ ଶ୍ରବଣ।

ସମୀରଙ୍କ ରଚନାରୁ ଆଉ ଗୋଟିଏ ଗୀତ ଶୁଣନ୍ତୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ ହରିହରନ, କଥାଚିତ୍ର ଶ୍ରୀପ ତୁମ, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଶ୍ରୋତା ବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମେନେ ପ୍ୟାର କ୍ୟୁଁ କିୟା କଥାଚିତ୍ରରୁ ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ। ଗୀତରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ଗୀତିକାର ସମୀରଙ୍କ ରଚନାରୁ ସ୍ୱପ୍ନେ ସାଜନ କେ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନଦୀମ ଶ୍ରବଣ।

କୁମାର ସାନୁ ଓ ଅଲକାୟାନୀଙ୍କ କଣ୍ଠରେ ଗୀତଟି ଶୁଣିଲେ। ଶିଳ୍ପୀଙ୍କ କଣ୍ଠରେ ସମୀରଙ୍କ ରଚନାରୁ ଆଉ ଗୋଟିଏ ଗୀତ ଶୁଣନ୍ତୁ, କଥାଚିତ୍ର ଦିଲୱାଲେ। ସଙ୍ଗୀତ ଦେଇଛନ୍ତି ନଦୀମ ଶ୍ରବଣ।

ପରବର୍ତ୍ତୀ ଗୀତଟି ରୋଜା କଥାଚିତ୍ରରୁ ଶୁଣନ୍ତୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଏସ୍ପି ବାଲା ସୁବ୍ରମଣ୍ୟମ ଓ ଚିତ୍ରା। ଗୀତିକାର ପିକେ ମିଶ୍ରଙ୍କ ଏ ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ଏ ଆର୍ ରହମାନ।

ସବିନଙ୍କ ରଚନାରୁ କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ। କଥାଚିତ୍ର ରାଜା ହିନ୍ଦୁସ୍ତାନୀ।

କାର୍ଯ୍ୟକ୍ରମର ଶେଷ ଗୀତଟିକେ ଶୁଣୁନ୍। ଗୀତଟିକେ ଗାଇଛନ୍ ଶ୍ରୀ ଚରଣ, କଥାଚିତ୍ର ଆଇ ଲଭ୍ ମାଇ ଇଣ୍ଡିଆ। ଗୀତଟିକେ ଲେଖିଛନ୍ ଅରୁଣ ମନ୍ତ୍ରୀ ଆଉ ବିଜୟ ମଲ୍ଲ, ସଙ୍ଗୀତ ସଜେଇଛନ୍ ପ୍ରେମ ଆନନ୍ଦ।

ଇନ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଆଜି ଏଥିରେ ୟେ ଦିଲ୍ ହେ ମୁସ୍କିଲ୍ ସିନେମାର କେତେଟା ଗୀତ ଶୁଣୁନ୍ ଗୀତମାନଙ୍କୁ ଲେଖିଛନ୍ ଅମିତାଭ ଭଟ୍ଟାଚାର୍ଯ୍ୟ ସଙ୍ଗୀତ ଥି ସଜେଇଛନ୍ ପ୍ରୀତମ କାର୍ଯ୍ୟକ୍ରମର ପହିଲା ଗୀତକେ ଗାଇଛନ୍ ଅରିଜିତ ସିଂ।

ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣୁଛନ୍ ୟେ ଦିଲ୍ ହେ ମୁସ୍କିଲ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ଅମିତା ଭଟ୍ଟାଚାର୍ଯ୍ୟ, ସଙ୍ଗୀତଟି ସଜେଇଛନ୍ ପ୍ରୀତମ। ଏ ଗୀତକେ ଗାଇଛନ୍ ଅରିଜିତ ସିଂ।

ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣୁଛନ୍ ୟେ ଦିଲ୍ ହେ ମୁସ୍କିଲ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ସଜେଇଛନ୍ ପ୍ରୀତମ। ଏହି ଗୀତକେ

ଇନ ଶେଷ ହେଲା ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିଲେ ୟେ ଦିଲ୍ ହେ ମୁସ୍କିଲ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଥିଲେ ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ସଜେଇଥିଲେ ପ୍ରୀତମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଇହାଦେ ସମୟ ଦିନର 11 ବାଜବାରକେ ଯାଉଛେ। ହିନ୍ଦୀ ସମ୍ବାଦ ଶୁଣୁନ୍, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର ନୁ।

ଶ୍ରୋତାମାନଙ୍କୁ ଜଣାଇ ଦେଉଛୁ ଯେ ଆଜି ଦିନ 1:20 ଘର ସଂସାର କାର୍ଯ୍ୟକ୍ରମର ହେଲୋ ସଖୀ କ୍ରମରେ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ବିଷୟ ରହିଛି ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ। ଆପଣମାନେ ଏ ସମ୍ପର୍କରେ ଆମ କେନ୍ଦ୍ରକୁ ଫୋନ୍ କରି ଆମ ସହିତ କଥାବାର୍ତ୍ତା କରିପାରିବେ। ଅପରାହ୍ନ 2:45 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକ୍କା ପୋପୋ ଝକ୍କା ଝକ୍କା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ କୁମାର ପିଙ୍କ।

ଏଥର ଶୁଣନ୍ ଜିସ୍ମ ଟୁ ସିନେମାର ଏ ଗୀତଟା ଗାଇଛନ୍ କେକେ, ଲେଖିଛନ୍ ଆର୍କ ପ୍ରଭୁ ଆର୍ ମନୀଷ, ସଙ୍ଗୀତ ସଜେଇଛନ୍ ଆର୍କ ପ୍ରଭୁ।

ଶ୍ରୋତା ବନ୍ଧୁ, ଗୋଟିଏ ଦେଶର ବିକାଶ ପାଇଁ ଦକ୍ଷ ପ୍ରଶାସନ ନିହାତି ଭାବେ ଆବଶ୍ୟକ। ତା ସହିତ ସଚେତନ ନାଗରିକର ଭୂମିକା ସେତେ ଗୁରୁତ୍ୱପୂର୍ଣ୍ଣ। ଏ ଦୁହେଁ ପରସ୍ପର ପରିପୂରକ। ଦକ୍ଷ ପ୍ରଶାସନର ଅର୍ଥ ହେଉଛି ଜନସାଧାରଣଙ୍କୁ ସ୍ୱଚ୍ଛ, ଦ୍ରୁତ ଏବଂ ଉତ୍ତରଦାୟୀ ସେବା ପ୍ରଦାନ କରିବା। ଯେତେବେଳେ ପ୍ରଶାସନ ସତ୍ୟ ଏବଂ ନିଷ୍ଠାର ସହ କାର୍ଯ୍ୟ କରିଥାଏ, ସେତେବେଳେ ଲୋକଙ୍କର ବିଶ୍ୱାସ ବଢ଼ିଥାଏ। ଏଥର ଶୁଣନ୍ତୁ ବବି କଥାଚିତ୍ରର ଏହି ଗୀତଟି। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶ୍ରୋତାବନ୍ଧୁ, ପ୍ରଶାସନ ହେଉଛି ଦେଶର ମେରୁଦଣ୍ଡ ଏବଂ ନାଗରିକ ହେଉଛନ୍ତି ଗଣତନ୍ତ୍ରର ପ୍ରାଣ। ଯେତେବେଳେ ଏହି ଦୁଇ ଶକ୍ତି ଏକାଠି କାମ କରନ୍ତି, ସେତେବେଳେ ଉନ୍ନତିର ନୂତନ ଦିଗ ଉନ୍ମୋଚିତ ହୋଇଥାଏ। ଦକ୍ଷ ପ୍ରଶାସନର ଅର୍ଥ କେବଳ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ତାହା ନୁହେଁ, ଏହା ହେଲା ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ସମାଜ କଲ୍ୟାଣମୂଳକ ସେବାର ସଫଳ ପରିଚାଳନା। ଏଥର ଶୁଣନ୍ତୁ ଦିଲ୍ ଅପ୍ନା ଅର୍ ପ୍ରୀତ ପରାଇ କଥାଚିତ୍ରର ଏହି ଗୀତଟି ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସାଥୀ। ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଜୟକିଶନ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଶ୍ରୋତାମାନଙ୍କ ପାଇଁ ଏକ ବିଶେଷ ସୂଚନା, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର, ମୋବାଇଲ୍ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ଘର 1086170 5257 IFSC SBIN 00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ଘର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ଘର 0663241091 ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଘର ସଂସାର କାର୍ଯ୍ୟକ୍ରମ।

0: ଶ୍ରୋତା ବନ୍ଧୁ, ଆଜିର ଘର ସଂସାର କାର୍ଯ୍ୟକ୍ରମର ହେଲୋ ସଖୀ କ୍ରମକୁ ସ୍ୱାଗତ କରୁଛି ମୁଁ ଶିବାନୀ ଲାଲ। ଆଜିର ବିଷୟ ହେଉଛି ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ। ଆପଣମାନେ ଆମ କେନ୍ଦ୍ରକୁ ଫୋନ୍ କରି ଏ ସମ୍ପର୍କରେ କଥାବାର୍ତ୍ତା କରନ୍ତୁ। ଆମ କେନ୍ଦ୍ରର ଫୋନ୍ ନମ୍ବରଗୁଡ଼ିକ ହେଲା 0663241123 ଏବଂ 0663241240। ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ,
1: ହ୍ୟାଲୋ।
0: ହଁ ଆଜ୍ଞା, ଘର ସଂସାର କାର୍ଯ୍ୟକ୍ରମର ହେଲୋ ସଖୀ କ୍ରମ।
1: ନମସ୍କାର ମ୍ୟାଡମ।
0: ନମସ୍କାର ମ୍ୟାଡମ, ଆପଣ କିଏ କହୁଥିଲେ? ଆଚ୍ଛା, ସୁନ୍ଦରଗଡ଼ରୁ କହୁଛନ୍ତି? ଆଚ୍ଛା, ଆଜିର ଆମର ବିଷୟ ହେଉଛି ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ। ଯେମିତିକି ଗୋଟେ ଦେଶର ବିକାଶ ପାଇଁ ଦକ୍ଷ ପ୍ରଶାସନ ନିହାତି ଭାବେ ଆବଶ୍ୟକ, ତା ସହିତ ସଚେତନ ନାଗରିକର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତ ଏ ଦୁହେଁ ହେଉଛନ୍ତି ପରସ୍ପର ପରିପୂରକ। ତ ଆପଣଙ୍କର ଏ ବିଷୟରେ ମତ କୁହନ୍ତୁ।
1: ପ୍ରଶାସନିକ କ୍ଷେତ୍ରରେ ଆଜିକାଲି ବହୁତ ପ୍ରକାର ଉନ୍ନତି ତ ହେଇଛି। ଆଇନ କାନୁନ ସବୁ ପରିବର୍ତ୍ତନ ହଉଛି ପରିସ୍ଥିତି ଅନୁସାରେ, ଆଉ ଲୋକମାନେ ବି 80% ସଚେତନ ହେଇଗଲେଣି।
0: ଆଜ୍ଞା ଆଜ୍ଞା।
1: କଣ କରିବା ଦ୍ଵାରା କଣ ସୁବିଧା ସେମାନେ ପାଇପାରିବେ, ତାଙ୍କର ଅସୁବିଧାରେ ଆଇନ କାନୁନର ସାହାଯ୍ୟ ନେବାଠୁ ନିଜର ଜିଲ୍ଲାପାଳ ମାନଙ୍କୁ ଯାଇକି ବି ମାସକୁ ଥରେ ନିଜର ଅଭିଯୋଗ ଗ୍ରିଭାନ୍ସ ଯୋଉଟା କହନ୍ତି ସେଇଥିରେ ବି ସେମାନେ ଜଣେଇ ପାରୁଛନ୍ତି।
0: ଆଜ୍ଞା ଆଜ୍ଞା।
1: ସମ୍ପୂର୍ଣ୍ଣ ଭାବରେ ପରସ୍ପର ସହିତ କଥାବାର୍ତ୍ତା ହେଇପାରୁଛନ୍ତି ବଡ ବଡ ପ୍ରଶାସନିକ ଅଫିସର ମାନଙ୍କ ସହିତ।
0: ଆଚ୍ଛା, ଆଉ ବହୁତ କିଛି ସମସ୍ୟାର ସମାଧାନ ବି ହେଇପାରୁଛି
1: ମଧ୍ୟ ବାହାରୁଛି।
0: ଆଜ୍ଞା,
1: ସେଠି ଯୋଉ ପ୍ରକାର ସ୍ୱାସ୍ଥ୍ୟଗତ ହଉ କି ଖାଦ୍ୟ ସମସ୍ୟା ହଉ କି ସ୍ୱାସ୍ଥ୍ୟ ସମସ୍ୟା, ସବୁ ପ୍ରକାର ସମସ୍ୟାର ସମାଧାନ ତାଙ୍କୁ ମିଳିପାରୁଛି।
0: ଆଜ୍ଞା,
1: ଆଉ ସେଇଥିପାଇଁ ନାଗରିକ ବି ଯଥେଷ୍ଟ ସଚେତନ ହେଲେଣି, ଆଉ ଦେଶର ଆଇନ ସେବା ବି ବହୁତ ପ୍ରକାର ପରିବର୍ତ୍ତନ ହେଇ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି।
0: ବହୁତ ବଢିଆ ମ୍ୟାଡମ, ଆପଣ ଶୁଣୁଛନ୍ତି ଆମର ଘର ସଂସାର କାର୍ଯ୍ୟକ୍ରମ?
1: ହଁ ମ୍ୟାଡମ, ବହୁତ ବଢିଆ ଲାଗେ ଘର ସଂସାର କାର୍ଯ୍ୟକ୍ରମଟି ଶୁଣିବା ପାଇଁ, ଆଉ ଆପଣଙ୍କର ଉପସ୍ଥାପନାଟି ବି ବହୁତ ଭଲ ଲାଗେ।
0: ଧନ୍ୟବାଦ ମ୍ୟାଡମ, ଆପଣ ଆମ କେନ୍ଦ୍ରକୁ ଫୋନ୍ କଲେ, ଏମିତି ଆମ ସହିତ ଯୋଡ଼ି ହୋଇଥାନ୍ତୁ ଏବଂ ଆମକୁ ଉତ୍ସାହିତ କରୁଥାନ୍ତୁ। ହଉ ମ୍ୟାଡମ, ନମସ୍କାର।
1: ନମସ୍କାର।
0: ହ୍ୟାଲୋ,
2: ହ୍ୟାଲୋ ମ୍ୟାଡମ, ନମସ୍କାର।
0: ନମସ୍କାର ମ୍ୟାଡମ, କିଏ କହୁଥିଲେ? ଆଚ୍ଛା ମ୍ୟାଡମ, କହୁନ୍ କହୁନ୍, କେନ୍ତା ଅଛନ୍? ହଁ, ଆମେ ସମସ୍ତେ ବି ଭଲ ଅଛୁ ଆଜ୍ଞା। ଆଉ ଆଜିର ବିଷୟ ତ ଆପଣ ଜାଣିଥିବେ, ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ। ଯା, ବହୁତ ବଢିଆ, ବହୁତ ବଢିଆ।
2: ସମସ୍ୟା ଅଛି ସମାଧାନ କରିପାରୁଛୁ, ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିପାରୁଛୁ, ତ ଯେନ୍ତା କି ଆମର ଘରର ଗୋଟେ ମୂଳଦୁଆ ଯେନ୍ତା ସୁଦୃଢ ଥିଲେ, ଗୋଟେ ପରିବାରର ଗୋଟେ ମୂଳଦୁଆ ସୁଦୃଢ ଥିଲେ, ପରିବାର ଯେନ୍ତା ପୁରା ବହୁତ ବଢିଆ ସେ ଚଲି ପାରୁଛନ୍, ହେନ୍ତା ଆମର ରାଜ୍ୟରେ ଯଦି ଗୋଟେ ଦକ୍ଷ ପ୍ରଶାସକ ଅଛନ୍ ବୋଲେ ଆମେ ସମସ୍ତେ ନାଗରିକ ମାନେ ନିଶ୍ଚିତ ଭଲ କରି ଆମର ଉନ୍ନତି ହେଇପାରୁଛି, ଆମେ ଚଲି ପାରୁଛୁ, ପ୍ରତ୍ୟେକ ବିଷୟ ଆମେ ଜାଣିପାରୁଛୁ, ସଚେତନ ହେଇପାରୁଛୁ। ଆଗରୁ ଯାହା ବି କାଣ ହଉଛେ, କାଣ ବାହାରୁଛେ ସରକାରଙ୍କର ଯୋଜନା, ଆମର ସ୍ୱାସ୍ଥ୍ୟ ସମସ୍ୟା, ଆମର ଖାଦ୍ୟ ସମସ୍ୟା, ପ୍ରତ୍ୟେକ ସମସ୍ୟାର ସମାଧାନ ବି ଆମେ ପାଇପାରୁଛୁ। ତ ନିଶ୍ଚିତ ଆମ ରାଜ୍ୟରେ କି ଦେଶରେ ଯାହା ଯେନ ହଉ ପ୍ରଶାସକ ଯେନ ଅଛନ୍, ଦକ୍ଷ ହେବାର କଥା, ସେମାନେ ସୁଦୃଢ ହେବାର କଥା, କି ମୂଳଦୁଆ ସୁଦୃଢ ହେଲେ ସବୁ ଉପରକେ ବି ସବୁ ସୁଦୃଢ ହୋଇପାରୁଛି। ତ ନିଶ୍ଚିତ ଆମେ ସମସ୍ତେ ଜାଣୁଛୁ ଆମର ରାଜ୍ୟରେ ଅଛନ୍ ସୁଦୃଢ, ଆମର ଅଛନ୍ ଦକ୍ଷ ପ୍ରଶାସକ ଅଛନ୍, ଆଉ ସମସ୍ତେ ଏଇଟା ଜାଣିପାରବାର କଥା କି ବର୍ତ୍ତମାନ ତ ସମସ୍ତେ ଶିକ୍ଷିତ ହେଲେନ, ସବୁ ଆମର ଡିଜିଟାଲରେ ସବୁ ଜାଣିପାରୁଛନ୍। ତ ନିଶ୍ଚିତ ମୁଇଁ ବି ଧନ୍ୟବାଦ ଦେମି କି ଆମ ସରକାର ଯାହା ଯୋଜନା କରୁଛନ୍ ଆମର ସମସ୍ତଙ୍କ ଲାଗି, ସମସ୍ତେ ଆମେ ଉପକୃତ ହଉଛୁ। ତାପରେ ଆମର ପ୍ରଶାସନ ବି ଯାହା ଅଛି ସବୁ ସମସ୍ୟାର ସେ ସମାଧାନ କରିପାରୁଛନ୍ ଆମର ଜନସାଧାରଣ ଲାଗି। ତ ନିଶ୍ଚିତ ମୁଁ ଧନ୍ୟବାଦ ଦେମି, ଆମେ ବହୁତ ବଢିଆ ସବୁ ଆମେ ଜାଣିପାରୁଛୁ ଆଉ ବୁଝିପାରୁଛୁ। ତ ନିଶ୍ଚିତ ଆମେ କହିମି କି ନିଶ୍ଚିତ ଆମର ରାଜ୍ୟ ଲାଗି ନିଶ୍ଚିତ ଗୋଟେ ଦକ୍ଷ ପ୍ରଶାସକ ହେବାର କଥା, ଆଉ ସେ ସମସ୍ତେ ସେ ସବୁ ଶୁଣିକରି ଜାଣିକରି ନାଗରିକ ମାନେ ନିଶ୍ଚିତ ସଚେତନ ହୁଅନ୍ତୁ, ଆଉ ନିଜର ସବୁ ଭବିଷ୍ୟତ ଆଉ ଯାହାର ଆମର ଉନ୍ନତି ହେବାର କଥା ତାଙ୍କର ସେ ଉନ୍ନତି କରନ୍ତୁ।
0: ବହୁତ ବଢିଆ ସ୍ୱର୍ଣ୍ଣପ୍ରଭା ଭଉଣୀ, ଆପଣ ତ ସବୁବେଳେ ଆମର ସାଙ୍ଗେ କଥା ହେସନ୍, ଆମକୁ ଉତ୍ସାହିତ କରସନ୍, ସେଥିଲାଗି ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ନମସ୍କାର।
2: ଧନ୍ୟବାଦ। ନମସ୍କାର।
0: ଦକ୍ଷ ପ୍ରଶାସନର ଅର୍ଥ ହେଉଛି ଜନସାଧାରଣଙ୍କ ସ୍ୱଚ୍ଛ, ଦୃଢ ଏବଂ ଉତ୍ତରଦାୟୀ ସେବା ପ୍ରଦାନ କରିବା। ହ୍ୟାଲୋ
3: ମ୍ୟାଡମ୍, ନମସ୍କାର।
0: ନମସ୍କାର ମ୍ୟାଡମ୍।
3: ସବିତା କହୁଥିଲି ଯେ ବଚନପୁର।
0: ଆଜ୍ଞା ଆଜ୍ଞା, ଆଉ କୁହନ୍ତୁ, ଆଜିର ଆମର ବିଷୟ ତ ହେଲା ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ।
3: ଆଜ୍ଞା
0: ଆଜ୍ଞା
3: ମ୍ୟାଡମ୍, ପ୍ରଶାସନ ଯେତେ ଦକ୍ଷ ହେଲେ କିଛି ହବନି ଆମେ ଯଦି ସଚେତନ ନ ହବା। ନାଗରିକ ମାନେ ଯଦି ସଚେତନ ନ ହେବେ ତାହେଲେ ପ୍ରଶାସନ କିଛି କରିବନି, ତା ପାଖକୁ ସିନା ଗଲେ ହବ।
0: ଆଜ୍ଞା ଆଜ୍ଞା।
3: ହଁ ଦେଖନ୍ତୁ, ଆଖି ସାରା ଦୁନିଆ ଦେଖୁଛି କିନ୍ତୁ ଆଖି ଭିତରେ କଣ କରୁଛି ଆଖି ଦେଖିପାରୁଛି କି? ହଁ, ସେଥିପାଇଁ ଆମକୁ ସଚେତନ ହବାକୁ ପଡିବ।
0: ଆଜ୍ଞା,
3: କାହିଁକିନା ସବୁ କ୍ଷେତ୍ରରେ ଆମକୁ ପ୍ରୋଟେକ୍ଟ ଦବାକୁ ପ୍ରଶାସନ ଅଛି।
0: ଆଜ୍ଞା,
3: ଆମେ ଯଦି ଲଜ୍ଜା ବଶତଃ କି ଆମକୁ ଖରାପ ଲାଗିବ ଏଇଆ ଭାବିକିରି ଆମେ ରହିଯିବା ତାହେଲେ ପ୍ରଶାସନ କିଛି କରିପାରିବନି, ସବୁ ଆମ ଉପରେ ନିର୍ଭର କରେ।
0: ଆଜ୍ଞା, ଆମେ ନିଜର କର୍ତ୍ତବ୍ୟ କରିବା ସହିତ ଅଧିକାର ବିଷୟରେ ମଧ୍ୟ ଆମେ ତାମାନେ ସଚେତନ ରହିବା।
3: ହଁ, ଆମକୁ ତ ଅଧିକାର ମିଳିଛି, ଆମେ ଗଣତନ୍ତ୍ର ରାଷ୍ଟ୍ରରେ ଜନ୍ମ ହେଇଛେ ମାନେ ଆମକୁ ଅଧିକାର ମିଳିଛି, ଆମର ଅଧିକାର ସାବ୍ୟସ୍ତ କରିବାକୁ ପ୍ରତି କ୍ଷେତ୍ରରେ ସେମାନେ ଯୋଗାଇଛନ୍ତି। ହଁ, ଆଜିକାଲି ହେଲାଣି ରାଜନୀତି ଲୋକଙ୍କ ଚାପ ହଉ କି ପଇସା ପତ୍ର ଲାଲଛୁଆ ହଉ, ସେ ସକାଶେ କିଛିଟା ଦବି ଯାଉଛି, କିନ୍ତୁ ଆମର ସେଇଟା କର୍ତ୍ତବ୍ୟ ଆମେ ଲାଗି ପଡିବା। ନିର୍ଭୟା କେସ ଦେଖନ୍ତୁ, ଆପଣ ଯୋଉ ଦିଲ୍ଲୀରେ ଯୋଉ ନିର୍ଭୟା କେସ ହେଇଥିଲା,
0: ଆଜ୍ଞା ଆଜ୍ଞା,
3: ହଁ ତା ମା ଶେଷ ପର୍ଯ୍ୟନ୍ତ ଲାଗିକି ରହିଲା କେମିତି ମାନେ ତା ଝିଅର
0: ନ୍ୟାୟ ଦେବାକୁ,
3: ନ୍ୟାୟ ଦବ ବୋଲି ସେସବୁ ସେ ନ୍ୟାୟ ପାଇଲା, ସେମିତି ଆମକୁ ସେଇଟା ଆମେ ନିଜେ ସଚେତନ ହେଇ ରହିବା କଥା।
0: ବହୁତ ବଢିଆ ମ୍ୟାଡମ୍, ଧନ୍ୟବାଦ,
3: ରଖୁଛି, ନମସ୍କାର।
0: ନମସ୍କାର। ପ୍ରକୃତରେ ଶ୍ରୋତା ଭଉଣୀ, ଯେତେବେଳେ ପ୍ରଶାସନ ଏବଂ ସତ୍ୟ ଏବଂ ନିଷ୍ଠାର ସହିତ କାର୍ଯ୍ୟ କରିଥାଏ ସେତେବେଳେ ହିଁ ଲୋକଙ୍କ ବିଶ୍ୱାସ ବଢିଥାଏ। ସେହିପରି ସଚେତନ ନାଗରିକମାନେ ନିଜର ଅଧିକାର ସହିତ କର୍ତ୍ତବ୍ୟ ପ୍ରତି ମଧ୍ୟ ସଚେତନ ରହନ୍ତି, ସେଥିପାଇଁ ସେମାନେ ଆଇନ ପାଳନ କରିଥାନ୍ତି, ଆବଶ୍ୟକ ଭୋଟଦାନ ମଧ୍ୟ କରନ୍ତି, ଟ୍ୟାକ୍ସ ପ୍ରଦାନ କରନ୍ତି, ପରିବେଶ ସୁରକ୍ଷାର ନିୟମ ପାଳନ କରନ୍ତି, ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା କରନ୍ତି, ଟ୍ରାଫିକ୍ ନିୟମ ପାଳନ କରନ୍ତି ତଥା ସାମାଜିକ ଉନ୍ନତିରେ ସହଯୋଗ ମଧ୍ୟ କରିଥାନ୍ତି। ହ୍ୟାଲୋ
4: ହ୍ୟାଲୋ
0: ଆଜ୍ଞା
4: ଆଜ୍ଞା, ନମସ୍କାର।
0: ନମସ୍କାର, କିଏ କହୁଥିଲେ ମ୍ୟାଡମ୍?
4: ମୁଁ ସୁନ୍ଦରଗଡ଼ରୁ ବୈଜୟନ୍ତୀ ରଣା କହୁଥିଲି।
0: ଆଜ୍ଞା, ଆଜିର ଆମର ବିଷୟ ହେଉଛି ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ। ତ ଏ ବିଷୟରେ କିଛି କୁହନ୍ତୁ ଆପଣ।
5: ସମସ୍ତଙ୍କୁ ନମସ୍କାର। ଆଜିର ଯୋଉ ବିଷୟ ଆପଣ ରଖିଛନ୍ତି ଦକ୍ଷ ପ୍ରଥମ ଓ ସଚେତନ ନାଗରିକ, ଦକ୍ଷ ପ୍ରଥମତଃ ଦକ୍ଷ ପ୍ରଶାସନ କହିଲେ ବୁଝିବା କ'ଣ? ଦେଶ ରାଜ୍ୟ ବିଭାଗ ବା ଅନୁଷ୍ଠାନକୁ ସୁଚାରୁ ରୂପେ ଚଳାଇବା ପାଇଁ ଏକ ଦକ୍ଷ ପ୍ରଶାସନର ଆବଶ୍ୟକତା ନିଶ୍ଚୟ ରହିଛି।
6: ଆଜ୍ଞା,
5: ଶାସକ ଓ ଶାସିତ ପରସ୍ପର ଓତପ୍ରୋତ ଭାବେ ଜଡିତ, ପରସ୍ପର ପରିପୂରକ, ନହେଲେ ମାନେ ପରିପୂରକ ନହେଲେ ଆମେ ସମ୍ଭାଳି ପାରିବା ନାହିଁ। ସମ୍ବିଧାନ ସମ୍ମତ ଶାସନ ଦ୍ୱାରା ଦେଶ ବା ରାଜ୍ୟର ସର୍ବାଙ୍ଗୀନ ବିକାଶ, ଶାନ୍ତି, ଶୃଙ୍ଖଳା ଏବଂ ପ୍ରଗତି ଆଣିବା ପାଇଁ ଏକ ଦକ୍ଷ ପ୍ରଶାସନର ଦକ୍ଷ ଆବଶ୍ୟକ ହୋଇଥାଏ। ଏସବୁ ନ ରହିଲେ ଆମେ ସର୍ବାଙ୍ଗୀନ ବିକାଶ, ଧର୍ମ, ସଂସ୍କୃତି ପ୍ରତି ଧ୍ୟାନ ବି ଦେଇପାରିବା ନାହିଁ। ଆଉ ସମ୍ବିଧାନକୁ ତ ଆମେ ମାନିକି ଚଳିବା, କିନ୍ତୁ ସମ୍ବିଧାନର ଯେଉଁ ନିୟମ ଅଛି ସେଇଟା ମଧ୍ୟ ଆମେ ନିଜେ ତିଆରି କରିଛେ, ତେଣୁ ତା ପାଖରେ ଆମେ ନତମସ୍ତକ ହେବା। ସଚ୍ଚୋଟ ନିଷ୍ଠାପର ପ୍ରଗତି ଏବଂ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ବିଶେଷ ପ୍ରଶାସନର ମୁଖ୍ୟ ହେଲେ ଦକ୍ଷ ଏବଂ ଦାୟିତ୍ୱବାନ ପ୍ରଶାସନ ସମ୍ଭବ ହେଇପାରିବ। ନିଜର ବିବେକ ବୁଦ୍ଧିକୁ ଲଗେଇ ନିଷ୍ଠା ସହିତ କାମ କରିବା, ଯଦି ସତ୍ୟ ନିଷ୍ଠ କାମ କରିବା ଆଉ ଦେଶକୁ ଆଗକୁ ବଢେଇ ନେବା, ସେଥିରେ ଆମର ଦାୟିତ୍ୱ ନିଶ୍ଚୟ ରହିବା ଉଚିତ। ନିଜର ବ୍ୟକ୍ତିଗତ ଏବଂ ପାରିବାରିକ ସ୍ୱାର୍ଥ ତଥା ପ୍ରିୟାପ୍ରୀତି ପୋଷଣ ଯେମିତି ଭେଦଭାବ, ଅନ୍ୟକୁ ଅନ୍ୟର ଜିନିଷକୁ ଲୋଭ ନ କରିବା, ଦେଶ ଜିନିଷକୁ ନଷ୍ଟ ନ କରିବା, ସେଇଗୁଡ଼ାକ ଆମର ନିଜ ବ୍ୟକ୍ତିଗତ ସ୍ୱାର୍ଥର ଉର୍ଦ୍ଧ୍ୱରେ ହିଁ ରହୁଥିବା ବ୍ୟକ୍ତି ଜଣେ ଦକ୍ଷ ପ୍ରଶାସନ ହୋଇପାରନ୍ତି ଏବଂ ତାଙ୍କ ନେତୃତ୍ୱରେ ପ୍ରଶାସନ ଦକ୍ଷ, ସକ୍ରିୟ, ପ୍ରଗତିଶୀଳ ତଥା ସମ୍ବେଦନଶୀଳ ହୋଇଥାଏ। ଯେମିତିକି ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏକ ଜ୍ୱଳନ୍ତ ଉଦାହରଣ। ଆଉ ସମଗ୍ର ଦେଶକୁ ନେଇ ଯେମିତି ପରିବାର ଭିତରେ ପିତା ହିଁ ମୁଖ୍ୟ ଆଉ ମାତା ହିଁ ମୁଖ୍ୟ ଦୁହେଁ ଗୋଟିଏ ରଥର ସାରଥି, ଠିକ ସେମିତି ଦେଶର ସମସ୍ତ ନାଗରିକ ମଧ୍ୟ ସେହିପରି ହେବା ଉଚିତ।
6: ଆଜ୍ଞା, ବହୁତ ବଢିଆ।
5: ଦକ୍ଷ ପ୍ରଶାସକ ସହ ପ୍ରଭାଜୀ ଶାସନ ବ୍ୟବସ୍ଥାର ମଧ୍ୟ ଆବଶ୍ୟକ ହୋଇଥାଏ। ସେଥିପାଇଁ ଜଣଙ୍କ ସାହାଯ୍ୟରେ ହୁଏ ନାହିଁ, ବ୍ୟକ୍ତି ନିଜେ ଏକା କରିପାରେ ନାହିଁ।
6: ବହୁତ ବଢିଆ ମ୍ୟାଡମ, ଆପଣଙ୍କ ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ। ଆପଣ ଏମିତି ଆମର ଘର ସଂସାର କାର୍ଯ୍ୟକ୍ରମର ବିଭିନ୍ନ ମାନେ କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମ ସହିତ ଯୋଡ଼ି ହୋଇଥାନ୍ତୁ। ଭବିଷ୍ୟତରେ ମଧ୍ୟ ଆମେ ଆପଣଙ୍କର ମତାମତ ପାଇଁ ଅପେକ୍ଷା କରିବୁ। ନମସ୍କାର। ହ୍ୟାଲୋ,
7: ହ୍ୟାଲୋ,
6: ହଁ ଆଜ୍ଞା, ଆଜ୍ଞା ନମସ୍କାର, କୁହନ୍ତୁ। ଆଜିର ବିଷୟ ହେଲା ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ। ଆପଣଙ୍କ କଥା ଆମେ ଶୁଣିପାରୁଛୁ। ଆଜ୍ଞା, ହେଲୋ, ହେଲୋ,
7: ହେଲୋ,
6: ଆଜ୍ଞା
7: ନମସ୍କାର।
6: ଆଜ୍ଞା, କୁହନ୍, ଆପଣଙ୍କର ପରିଚୟ ଦଉନ। ଆଜ୍ଞା,
7: ମୋ ନାଁ ରଞ୍ଜିତ ପ୍ରସାଦ।
6: ଆଜ୍ଞା, ଆଉ ଆଜିର ଆମର ବିଷୟ ହଉଛି ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ।
7: ଆଜ୍ଞା, କହିବାଟା କାରଣ ଗୋଟେ ଅଛି ଆଜ୍ଞା, ଆପଣ ଯେନ୍ ଟପିକ ଦେଇଛନ୍ତି କି?
6: ଆଜ୍ଞା,
7: କଥା ଶୁଣିବାକେ ଭଲ ଲାଗ୍ସି।
6: ହଁ,
7: ଦୋଷୀ କେମିତି ଲେଖିଲା, ତୁ କାଣା କରିବେ ଏବଂ ସେତିକି କେହି କେସ୍ ଭିତରକେ କେହି ଯିବ ଯିବାର ଲାଗି ନି ଚାହିଁବେ। ଆପଣଙ୍କ ଟପିକ ବହୁତ ଭଲ ଅଛି, ଖରାପ ନିନ, ଲେକିନ ସେନ୍ତା ଲୋକ ବାହାରି ନି ପାରବା।
6: ଆଜ୍ଞା ଆଜ୍ଞା, ହଁ
7: ଏଇଟା ହଉଛି ସବୁ ମେନ୍ ଟପିକ।
6: ଏଇଟା ହଉଛି ମାନେ ଯୋଉଟାକି ଆମର ତଳ ସ୍ତରରେ ଯେଉଁ କର୍ମଚାରୀ ମାନେ ଅଛନ୍, ସେମାନଙ୍କର ସହଯୋଗ ନିହାତି ଭାବେ ଆବଶ୍ୟକ। ସେମାନଙ୍କର ସହଯୋଗ ହେଲେ ହିଁ ଆମର ପ୍ରଶାସନ ତାଙ୍କର ଯେଉଁ ଯୋଜନା ରଖିଛନ୍, ସେ ଯୋଜନାରେ ତାମାନେ ସଫଳ ହେଇପାରିବେ। ବାକି ଠିକ ପ୍ରୋସିଜିଓର ରେ କଲେ ତ ବହୁତ ଜଣ ସେନ୍ତା ପାଇପାରୁଛନ୍ ଭତ୍ତା, ଯାହା ଠିକ ଅଛି। ନମସ୍କାର। ଯଦି ନାଗରିକମାନେ ସରକାରୀ ଯୋଜନା ବିଷୟରେ ସଚେତନ ହୋଇ ତାର ସଠିକ୍ ସୁବିଧା ନିଅନ୍ତି ଏବଂ ପ୍ରଶାସନକୁ ସହଯୋଗ କରନ୍ତି, ତେବେ ଉନ୍ନୟନ କାର୍ଯ୍ୟ ଅଧିକ ସଫଳ ହେବ। ସ୍ୱଚ୍ଛତା, ଦାୟିତ୍ୱବୋଧ, ସହଯୋଗ ଏବଂ ସଚେତନତା, ଏହି ବିଷୟଗୁଡ଼ିକ ହେଉଛି ଦକ୍ଷ ପ୍ରଶାସନ ଏବଂ ସୁସ୍ଥ ସମାଜର ମୂଳ ଆଧାର। ପ୍ରଶାସନ ହେଉଛି ଦେଶର ମେରୁଦଣ୍ଡ, ଆଉ ନାଗରିକମାନେ ହେଉଛନ୍ତି ଗଣତନ୍ତ୍ରର ପ୍ରାଣ। ଯେତେବେଳେ ଏହି ଦୁଇ ଶକ୍ତି ଏକାଠି କାମ କରନ୍ତି, ସେତେବେଳେ ଉନ୍ନତିର ନୂତନ ଦିଗ ଉନ୍ମୋଚିତ ହୋଇଥାଏ। ଦକ୍ଷ ପ୍ରଶାସନର ଅର୍ଥ କେବଳ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ତାହା ନୁହେଁ, ଏହା ହେଲା ଲୋକଙ୍କର ସମସ୍ୟାର ତ୍ୱରିତ ସମାଧାନ, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ସମାଜ କଲ୍ୟାଣମୂଳକ ସେବାର ସଫଳ ପରିଚାଳନା। ଆଜି ଡିଜିଟାଲ ସେବା, ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା, ଇ ଗଭର୍ଣ୍ଣାନ୍ସ ଭଳି ବ୍ୟବସ୍ଥା ମାଧ୍ୟମରେ ପ୍ରଶାସନ ଲୋକଙ୍କ ନିକଟତର ହୋଇପାରିଛି। ହ୍ୟାଲୋ, ହଁ ଆଜ୍ଞା, ଆଜ୍ଞା, ହଁ, ପ୍ରତ୍ୟେକ ବ୍ୟକ୍ତି ମାନେ ରାଷ୍ଟ୍ରୀୟତ୍ୱର ଭାବନା ସମସ୍ତଙ୍କ ମନରେ ରହିବା ଆବଶ୍ୟକ, ତାହେଲେ ହିଁ ରାଷ୍ଟ୍ରର ଉନ୍ନତି ହୋଇପାରିବ। ଆଜ୍ଞା, ସଚେତନ।
2: ନାଗରିକର କର୍ତ୍ତବ୍ୟ, ଦାୟିତ୍ୱ ବୋଧ ପ୍ରତ୍ୟେକ ସଚେତନ ନାଗରିକର କର୍ତ୍ତବ୍ୟ। ଆମର ଦାୟିତ୍ୱ କ'ଣ, ଆମ ଦେଶ ପାଇଁ ଆମର ଦାୟିତ୍ୱ କ'ଣ, ଆମେ ସବୁ ବୁଝି ନେବା। ଆପଣଙ୍କ ପ୍ରତି ସମ୍ମାନ ରହିବ, ଆମ ଦେଶକୁ ପ୍ରତି ସମ୍ମାନ ରହିବ, ଆମର ଭୋଜନ ପ୍ରତି ସମ୍ମାନ ରହିବ, ଆମେ ଧର୍ମ ସଂସ୍କୃତି ପାଇଁ ଭୋଜନ ମଧ୍ୟ କରିବା। ତାପରେ ଆମର ଐତିହାସିକ ସ୍ଥଳୀ, ଧର୍ମସ୍ଥଳୀ ଅଛି, ଐତିହାସିକ ସ୍ଥଳୀ ଯେମିତି ଆମର ଆନ୍ନାମାନିକ ବୋର୍ଡ କ୍ଷେତ୍ର ପ୍ରୟାଗ, ଏସବୁର ସଂରକ୍ଷଣ, ତାର ସ୍ୱଚ୍ଛତା ପାଇଁ ମଧ୍ୟ ଆମେ ଧ୍ୟାନ ଦେବା। ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ ମଧ୍ୟ କରିବା। ସରକାରଙ୍କ ପଦକ୍ଷେପକୁ ଅପେକ୍ଷା ନ କରି ଖାଲିଆ ଭାବରେ ଆମେ ତାକୁ ଦାବି ନ କରି ଆମର କର୍ତ୍ତବ୍ୟ ପୂରଣ କରିବା। ସେଥିପାଇଁ ଆମ ମଧ୍ୟରେ କିଛି ପ୍ରକାର ପରିବର୍ତ୍ତନ ମଧ୍ୟ ହେବା ଆବଶ୍ୟକ। ବ୍ୟକ୍ତିଗତ ଜରିସ୍ଥିତିରେ ଯେମିତି ସେବା ମନୋଭାବ ରହିବା ଉଚିତ, ଆଉ କୌଣସି ସମସ୍ୟାର ସମାଧାନ ପାଇଁ ଆମେ ସବୁବେଳେ ପ୍ରଶାସନକୁ ସହଯୋଗ କରିବା। ପ୍ରଶାସନକୁ ସହଯୋଗ ନ କଲେ ସେ କେତେବେଳେ ବି କୌଣସି ଜାଗାରେ ନିଜର ପ୍ରଶାସନକୁ ଭଲ ଭାବେ ଶାସନ କରିବା ପାଇଁ ସେମାନେ ସକ୍ଷମ ହେବେ ନାହିଁ। ତେଣୁ ଆମେ ସେସବୁ ପ୍ରତି ମଧ୍ୟ ଧ୍ୟାନ ଦେବା। ତେଣୁ ଏକ ନାଗରିକ ହିସାବରେ ମୋ ମତରେ ଭାରତର ନାଗରିକ ହିସାବରେ ଆମେ ସମଗ୍ର ଭାରତକୁ ଏକ ପରିବାର, ସମଗ୍ର ବସୁଧା ଗୋଟିଏ ପରିବାର, ଆଉ ସମସ୍ତେ ଆମ ଭାଇ ଭଉଣୀ, ସାମାଜିକ ସମରସତା ଆମ ମଧ୍ୟରେ ରହିବା ଦରକାର। ଉଚ୍ଚନୀତ ଭେଦଭାବ ମଧ୍ୟ ନ ରହିବା ଦରକାର, ତାହାକୁ ଘୃଣା କରିବା ନାହିଁ, ସଦ୍ଭାବନା ମଧ୍ୟ ରହିବା ଦରକାର। ଏଇସବୁ ଯଦି ହବ ତାହେଲେ ଆମେ ଏକ ଚେତନା ନାଗରିକର କର୍ତ୍ତବ୍ୟ ଆମେ କରିପାରୁଛେ, ସେଇଟା ଆମେ ଚିନ୍ତା କରିବା, ଆଉ ନିଜକୁ ମଧ୍ୟ ନିଜ ମନକୁ ମଧ୍ୟ ସାନ୍ତ୍ୱନା ଦେଇପାରିବା। ସମସ୍ତଙ୍କ ଭିତରେ ଯଦି ଏଇ ଜାଗରଣ ହବ ତାହେଲେ ଆମେ ଆମର ଯେଉଁ ଜୀବନ ଦର୍ଶନ ଅଛି, ବସୁଧୈବ କୁଟୁମ୍ବକମ୍ ସୋହମ୍ ବହୁ ଶ୍ୟାମଃ ପୂର୍ବନ୍ତ ବିଶ୍ୱରାଜ୍ୟମ୍, ଏଇ ଯେଉଁ ଭାବନା ଯଦି ଆମ ଭିତରେ ରହିଲା ତାହେଲେ ଆମେ ପ୍ରଶାସନକୁ ମଧ୍ୟ ଆମେ ସାହାଯ୍ୟ କରିବା, ଦେଶକୁ ମଧ୍ୟ ଚାରିଟାର ରାଷ୍ଟ୍ରସ୍ତରରେ ଉନ୍ନତି ହବ, ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଉନ୍ନତି ହବ, ଆଉ ସମଗ୍ର ଦେଶର ଜାତୀୟ ସମ୍ପତ୍ତିକୁ ଆମେ ଯଦି ନିଜର ବୋଲି ଭାବିବା, ଯେମିତି ଆମର କୌଣସି ଜିନିଷ ଭାଙ୍ଗିଗଲି ଆମର ଚିନ୍ତା ବଢ଼େ, ସେମିତି ଆମ ଦେଶର ଜାତୀୟ ସମ୍ପତ୍ତିକୁ ଯଦି କିଛି କାହା ଦ୍ୱାରା ନଷ୍ଟ ହଉଛି, ତାକୁ ଯଦି ଆମ ମନ ଭିତରେ ଏକ କଷ୍ଟ ହେଲା ତାହେଲେ ଆମେ ତାକୁ ସଂରକ୍ଷଣ କରିବାର ଚିନ୍ତା କରିବା, ଆଉ ସଂରକ୍ଷଣ କରିବା ପାଇଁ ସବୁବେଳେ ବି ଚେଷ୍ଟା କରିବା। ତ ସମଗ୍ର ଦେଶ ଏକ ପରିବାର ଭଳିଆ ହସି ଉଠୁ, ଏସବୁ ଏକ ସଚେତନ ନାଗରିକର କର୍ତ୍ତବ୍ୟ। ଆଉ ଦକ୍ଷ ପ୍ରଶାସନକୁ ଆମେ ସାହାଯ୍ୟ କଲେ ହିଁ ସେ ଭଲ ଭାବେ ସୁଚାରୁ ରୂପେ ଶାସନ କରିପାରିବେ।
6: ବହୁତ ବଢିଆ ମ୍ୟାଡମ୍, ପ୍ରକୃତରେ ଉନ୍ନତ ସମାଜ ଗଠନରେ ପ୍ରତ୍ୟେକ ନାଗରିକଙ୍କର ଭୂମିକା ରହିଛି। କେବଳ ଅଭିଯୋଗ କରିବା ନୁହେଁ, ସମସ୍ତେ ସମାଧାନରେ ମଧ୍ୟ ସହଯୋଗ କରିବା ନିହାତି ଭାବେ ଆବଶ୍ୟକ। ଦକ୍ଷ ପ୍ରଶାସନ ଦେଶକୁ ଆଗକୁ ନେଇଥାଏ, ଆଉ ସଚେତନ ନାଗରିକ ସେହି ଅଗ୍ରଗତିକୁ ସୁଦୃଢ଼ କରିଥାନ୍ତି। ହ୍ୟାଲୋ, ଆଜ୍ଞା ନମସ୍କାର। ଆଜ୍ଞା କେନୁ କହୁଥିଲି? ଆଜ୍ଞା ଆଜିର ବିଷୟ ହଉଛି ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ। କହୁନ ଆଜ୍ଞା, ଆପଣଙ୍କର ଏ ବିଷୟରେ ମତ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
8: ହ୍ୟାଲୋ
6: ହ୍ୟାଲୋ
8: ହ୍ୟାଲୋ
6: ହଁ ଆଜ୍ଞା, ଆଜ୍ଞା ନମସ୍କାର, କୁହନ୍
8: ଆଜି
6: ବିଷୟବସ୍ତୁ ହଉଛି ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ।
8: ଯଦି ଆମେ ନାଗରିକ ମାନେ ପ୍ରଶାସନ ଆମ ନାଗରିକ ମାନଙ୍କୁ ନେଇକିରି ହିଁ ପ୍ରଶାସନ
9: ଗଠିତ ହେଇଛେ ତ ଯଦି ଆମେ ନାଗରିକ ମାନେ ସଚେତନ ହେବା ତାହେଲେ ପ୍ରଶାସନ କାମ ମଧ୍ୟ ଆଗକେ ବର୍ତ୍ତ ଯିବା ଯଦି ଆମେ ନାଗରିକ ମାନେ କହୁଛୁ ଯେ ବର୍ତ୍ତମାନ ଯେନ୍ ଆମର ଭାଷୀର ଅବସ୍ଥା ଯାହା ହେଲା ଧାନ ମଣ୍ଡିରେ ଧାନ ଉଠିପାରୁ ନାହିଁ କାହିଁକି ଯଦି ହେଲେ ଆମେ ଯେତିକି ଚାଷ କରିଛୁ ଆଉ ଯେତିକି ଧାନ ଆମର ଅମଳ ହେଇଛେ ଯେତିକି ଟୋକନ ଆସିଛେ ସେଇ ଟୋକନରେ ଆମକୁ ଧାନ ଦେଇପାରିବା କିନ୍ତୁ ଆମେ କାଣ କରୁଛୁ କି ନାଇଁ ଆମେ ଅଧିକା ଅଧିକା ଧାନ ପଠେଇ ଦେମା କରୁଛେ ତାପରେ ମଝିରେ ମଝିରେ ବି ସେଇ ଧାନ ମଣ୍ଡି ମାନକେ ଲୋକମାନେ କାଣ କରୁଛନ୍ତି ଭିତରେ ଭିତରେ ବି ସେମାନେ ବିକ୍ରିୟା ସାରି ଧାନ ପଠେଇ ଦେଉଛନ୍ତି ଯେନ୍ତାକି ତମେ ଯାହା ଯେଉଁ ଧାନ ଯିବା କଥା ନାଇଁ ଯିବା ଆଉ ଧାନ ମାନେ ଆମର ରହିଯାଉଛି ଆନ୍ଧ୍ରରେ ଜୟା ଆଉ ଆକାଶ ଗଙ୍ଗା ଧାନର ମାର୍କେଟ ବେଶୀ ଅଛି ତେଣୁ ସେମାନେ କାଣା କେତେ ବହୁତ ଗୁଡିଏ ଟ୍ରକ୍ ପଠେଇଛନ୍ ଧାନ କିଣିବାର ଲାଗି ହେଲେ ସେ ଧାନ ଖାଲି ନଉଛନ୍ ଆଉ ବାକି ଧାନ ମାନଙ୍କୁ ସେମାନେ ନାଇଁ ନେବା ସେଥିଲାଗି ଯଦି ଆମ ନାଗରିକ ସଚେତନ ହେବେ ତାହେଲେ ପ୍ରଶାସନ ଯଦି କିଛି କରିବେ ତାହେଲେ ଧାନ ମାନେ ସବୁ ଚାଷୀବାର କୌଣସି ଅସୁବିଧା ପଶ୍ଚିମ ଓଡ଼ିଶାର ଭାତହାଣ୍ଡି ହେଉଛି ବରଗଡ଼ ଆଉ ବରଗଡ଼ରେ ପ୍ରଶାସନ ଇ କୃଷି କ୍ଷେତ୍ରରେ ବହୁତ ଦୁର୍ବଳ ଥିବା ଦେଖାଯାଇଛି ତ ଯଦି ପ୍ରଶାସନ ସୁଦୃଢ଼ ହେବା ସହିତ ନାଗରିକମାନେ ଯଦି ସୁଦୃଢ଼ ହେବେ ତାହେଲେ ଆମର ଦେଶ ଆଗକେ ଯିବା ବୋଲି ମୁଁ ଭାବୁଛି
6: ବଢିଆ ଆପଣଙ୍କର ମତାମତ ଲାଗି ଧନ୍ୟବାଦ ଆଜ୍ଞା ଆପଣ ସବୁବେଳେ ଆମର ଘର ସଂସାର କାର୍ଯ୍ୟକ୍ରମ ବି ଶୁଣୁନ୍ ଆମର ଆକାଶବାଣୀ ସମ୍ବଲପୁରର ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ଶୁଣୁଥାଉନ୍ ଆଉ ଆପଣଙ୍କର ମତାମତ ଆମେ ମାନେ ସବୁବେଳେ ଆପଣଙ୍କ ସ୍ୱାଗତ ଅଛି ଆପଣଙ୍କର ମତାମତ ଲାଗି ଆଉ ସବୁବେଳେ ଆମକୁ ଉତ୍ସାହିତ କରିଥାଉନ୍ ଧନ୍ୟବାଦ ନମସ୍କାର ଆଜ୍ଞା ଶ୍ରୋତା ବନ୍ଧୁ ଆସନ୍ତୁ ଆମେ ସମସ୍ତେ ସଚେତନ ନାଗରିକ ହେବା ଏବଂ ଦକ୍ଷ ପ୍ରଶାସନ ଗଠନରେ ସକ୍ରିୟ ସହଯୋଗ କରିବା ସଚେତନ ନାଗରିକ ଏବଂ ଦକ୍ଷ ପ୍ରଶାସନ ଏହା ହିଁ ହେଉଛି ସମୃଦ୍ଧ ସମାଜର ପରିଚୟ ଦକ୍ଷ ପ୍ରଶାସନ ହେଲେ ହିଁ ଆମ ଦେଶ ଉନ୍ନତି କରିପାରିବ ଏବଂ ସଚେତନ ନାଗରିକ ଦକ୍ଷ ପ୍ରଶାସନକୁ ହିଁ ସଫଳ କରିପାରିବ କାରଣ ନାଗରିକ ସଚେତନ ହେଲେ ହିଁ ସମସ୍ତ ପ୍ରକାରର ସରକାରୀ ଯୋଜନା ସଫଳ ହୋଇପାରିବ ଏବଂ ସମସ୍ତେ ଲାଭାନ୍ୱିତ ହୋଇପାରିବେ ସେଥିପାଇଁ ଆମେ ଆମର ପ୍ରଚେଷ୍ଟା ନିରନ୍ତର ଜାରି ରଖିବା ଆମ ଦେଶକୁ ଉନ୍ନତ କରିବାରେ ଏବଂ ଆମ ରାଷ୍ଟ୍ରକୁ ସମୃଦ୍ଧ କରିବାରେ ସେଥିପାଇଁ ଆମ ଭିତରେ ରାଷ୍ଟ୍ରୀୟତ୍ୱର ଭାବନା ନିହାତି ଭାବେ ରହିବା ଆବଶ୍ୟକ ଆମେ ଆମର ବେଦବାଣୀ ବସୁଧୈବ କୁଟୁମ୍ବକମ୍କୁ ଆଧାର କରି ସମସ୍ତଙ୍କର ସୁଖ କଥା ଚିନ୍ତା କରିବା ଏବଂ ଆମେ ସମସ୍ତେ ଦେଶର ଉନ୍ନତିରେ ସହାୟକ ହେବା ଶ୍ରୋତାବନ୍ଧୁ ଆଜିର କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଆପଣମାନଙ୍କୁ ଭଲ ଲାଗିଥିବ ବୋଲି ଆଶା କରୁଛୁ ଆଜି ତ ସମୟ ହୋଇଯାଇଛି କାର୍ଯ୍ୟକ୍ରମକୁ ଏଇଠି ରଖିବା

0: ଶୁଣୁଥିଲେ ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ 8:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀରେ ଓ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ରାଷ୍ଟ୍ରପତି ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ନୂଆଦିଲ୍ଲୀରେ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଆମେରିକା ଇରାନ ମଧ୍ୟରେ ବୁଝାମଣାକୁ ସ୍ୱାଗତ କଲା ଭାରତ। 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗ ନେଇ ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2 ପଦ୍ମବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ରହିଛି। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଳକା ୟାଗ୍ନି ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖଙ୍କୁ ସମ୍ମାନିତ କରାଯିବ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3 ବର୍ଗ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେଉଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ ଦ୍ୱାରା 74 ଲକ୍ଷ କୃଷକ ଉପକୃତ ହୋଇଛନ୍ତି। ନୂଆଦିଲ୍ଲୀର ଅଟଳ ଅକ୍ଷୟ ଉର୍ଜା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନାଫେଡ୍ର ନିଲାମ ପୋର୍ଟାଲ୍ nafex.in ଶୁଭାରମ୍ଭ କରି ସେ ଏହା କହିଛନ୍ତି। ଶ୍ରୀ ଶାହା ମଧ୍ୟ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଜାତୀୟତାବାଦ ଏବଂ ଭାରତୀୟ ସଂସ୍କୃତି ରକ୍ଷା ଦିଗରେ ତାଙ୍କର ଅବଦାନକୁ ଶ୍ରୀ ଶାହା ଭୂୟସୀ ପ୍ରଶଂସା କରିଛନ୍ତି।
2: नाफेड ने एक प्रकार से nafex.in, दृष्टि, ईआरपी और नाफेड कल्याण, ये चार पहलों की शुरुआत की। तो वो क्रांतिकारी इसलिए कि नाफेड जो 2014 में बंद होने की कगार पर आ गया था, आज नाफेड ये सारी पहल कर 500 करोड़ के मुनाफे के साथ, 30,000 करोड़ के टर्नओवर के साथ देश के 74 लाख किसानों की सेवा कर रहा है।
1: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ଦେଶ ଏକ ସମୃଦ୍ଧ ଏବଂ ବିକଶିତ ରାଷ୍ଟ୍ର ଆଡ଼କୁ ଅଗ୍ରସର ହେଉଛି। କୃଷି କ୍ଷେତ୍ରରେ ମଧ୍ୟ ପ୍ରଗତି ପରିଲକ୍ଷିତ ହୋଇଛି। ଶ୍ରୀ ଚୌହାନ କହିଛନ୍ତି, କୃଷି ଉତ୍ପାଦନ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି। 2014 ତୁଳନାରେ କୃଷି ଉତ୍ପାଦନ ପାଖାପାଖି 44% ବୃଦ୍ଧି ପାଇଛି। ସବୁଜ ବିପ୍ଳବ ସମୟ ତୁଳନାରେ ମଧ୍ୟ ଏବେ କୃଷି କ୍ଷେତ୍ରରେ ଦ୍ରୁତ ପ୍ରଗତି ପରିଲକ୍ଷିତ ହେଉଥିବା ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ବୁଝାମଣାକୁ ସ୍ୱାଗତ କରିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଉଦ୍ବୋଧନ ଦେଇ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ କହିଛନ୍ତି, ଏହି ପଦକ୍ଷେପ ସମଗ୍ର ବିଶ୍ୱରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବ। ସେ ମଧ୍ୟ ହର୍ମୁଜ୍ ପ୍ରଣାଳୀ ମୁକ୍ତକୁ ସ୍ୱାଗତ କରିଛନ୍ତି ଏବଂ ଏହା ସାର ଓ ରସାୟନ ସାମଗ୍ରୀର ଅଭାବକୁ ଦୂର କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀ ଡୋଭାଲ କହିଛନ୍ତି। ସମଗ୍ର ବିଶ୍ୱ ଏବେ ସାମରିକ ବିବାଦ, ଭୂ ରାଜନୈତିକ ଅସ୍ଥିରତା ଅର୍ଥନୈତିକ ସଂକଟ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛି। ଶ୍ରୀ ଡୋଭାଲ ଦେଶ ସମ୍ମୁଖୀନ ହେଉଥିବା ନୂଆ ସୁରକ୍ଷା ଆତଙ୍କ ଏବଂ ଆହ୍ୱାନ ସମ୍ବନ୍ଧରେ ଅବଗତର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ନୂଆଦିଲ୍ଲୀଠାରେ ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଯୋଗଦେଇ ଶ୍ରୀ ଡୋଭାଲ କହିଛନ୍ତି ରାଷ୍ଟ୍ରୀୟ ସୀମାନ୍ତରେ ଅଣପାରମ୍ପରିକ ଆତଙ୍କ ଅତିକ୍ରମ କରିସାରିଲାଣି, ଏଣୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଉପରେ ଶ୍ରୀ ଡୋଭାଲ ଗୁରୁତ୍ୱର କରିଛନ୍ତି। ସମ୍ପ୍ରତି ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ସାଇବର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଡୋଭାଲ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଉପରାଷ୍ଟ୍ରପତି ଡକ୍ଟର ମୁଖାର୍ଜୀଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ଜଣେ ବୀର ଦେଶପ୍ରେମୀ ବୋଲି ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ଦିଗରେ ନିର୍ଭୀକ ଭାବରେ କାର୍ଯ୍ୟ କରିଥିଲେ।

0: ଜର୍ଜ କୁରିଆନ୍ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ କୁରିଆନ୍ଙ୍କର ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା ନେଇ ଚେନ୍ନାଇ, ତିରୁଚିରାପଲ୍ଲୀ, କୋଏମ୍ବାଟୁର ଏବଂ ମଦୁରାଇର 18 ସ୍ଥାନରେ ତଲାସୀ କରାଯାଇଛି। ଇଡି ପକ୍ଷରୁ କୁହାଯାଇଛି କେନ୍ଦ୍ରୀୟ ଅପରାଧୀ ଶାଖା କାର୍ଯ୍ୟାଳୟ ପକ୍ଷରୁ 2017 ମସିହାରେ ଏ ସମ୍ପର୍କିତ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ ପୁଲିସ୍ ପକ୍ଷରୁ 2021 ମସିହାରେ ଏକ ଅଭିଯୋଗପତ୍ର ଦାଖଲ ହୋଇଥିଲା। ଅଯୋଧ୍ୟା ରାମ ମନ୍ଦିରକୁ ଦିଆଯାଇଥିବା ଦାନ ଅର୍ଥ ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ରିପୋର୍ଟ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଦାନ କରାଯାଇଛି। ଲକ୍ଷ୍ନୌ ଡିଭିଜନାଲ୍ କମିଶନର ବିଜୟ ବିଶ୍ୱାସ ପନ୍ତ ଏହି ରିପୋର୍ଟକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ ପ୍ରସାଦଙ୍କୁ ପ୍ରଦାନ କରିଛନ୍ତି। ସରକାରୀ ଭାବେ କୁହାଯାଇଛି ତଦନ୍ତ ଜାରି ରହିଛି ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଚଳିତ ମାସ 13 ତାରିଖରେ ଏହି ମାମଲା ନେଇ ଏସ୍ଆଇଟି ଗଠନ କରାଯାଇଥିଲା। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅଭିଯୋଗ ହେବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀଠାରେ ପାଣିପାଗ ଏବଂ କୃଷି ଉପରେ ଏଲ୍ନିନୋର ପ୍ରଭାବ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଏବଂ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ ସ୍ୱଚ୍ଚ ବୃଷ୍ଟିପାତ, ବିକଳ୍ପ ଶସ୍ୟ ଯୋଜନା ଏବଂ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷାର ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଚୌହାନ କହିଛନ୍ତି ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଏବଂ କୃଷି ଏବଂ କୃଷକଙ୍କ ଉପରେ ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାର ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ପୂର୍ବକ ପଦକ୍ଷେପ ନେବା ସହ କୃଷକମାନଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଲଣ୍ଡନଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 7:00 ଏହି ମ୍ୟାଚ୍ ଖେଳାଯିବ। 2024 ମସିହାରେ ଚୀନ୍ର ହୁଲୁନ୍ବୁଇରେ ଏସୀୟ ଚାମ୍ପିୟନ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ବିଜୟ ହୋଇଥିଲା। ଗତ 10 ବର୍ଷ ମଧ୍ୟରେ ଦୁଇ ଦଳ ପରସ୍କରକୁ ଭେଟିଥିବା 17 ମ୍ୟାଚ୍ ମଧ୍ୟରୁ ଭାରତ 15 ବିଜୟ ହାସଲ କରିବା ସହ 2 ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆମେରିକାର ସାନ୍ତା କ୍ଲାରାଠାରେ ଅନୁଷ୍ଠିତ ଗ୍ରୁପ୍ ଜେ ମ୍ୟାଚ୍ରେ ଆଲଜେରିଆ ଜୋର୍ଡାନ୍କୁ 2-1 ଗୋଲ୍ରେ ପରାସ୍ତ କରିଛି। ସେହିପରି ନ୍ୟୁୟର୍କ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଗ୍ରୁପ୍ ଆଇ ମ୍ୟାଚ୍ରେ ନରୱେ ସେନେଗାଲକୁ 3-2 ଗୋଲ୍ରେ ପରାସ୍ତ କରିଛି। ଗତରାତିରେ ଆମେରିକାର ଆର୍ଲିଙ୍ଗଟନ୍ଠାରେ ହୋଇଥିବା ଗ୍ରୁପ୍ ଜେ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ପରାସ୍ତ କରିଛି। ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍ ମେସି 2 ଗୋଲ୍ ଦେଇଛନ୍ତି, ଫଳରେ ଫିଫା ୱାର୍ଲ୍ଡ କପ୍ରେ ମେସି ଏପର୍ଯ୍ୟନ୍ତ ସର୍ବାଧିକ 18 ଗୋଲ୍ କରି ସଫଳତା ଅର୍ଜନ କରିଛନ୍ତି। ଫିଲାଡେଲଫିଆ ଷ୍ଟାଡିୟମ୍ଠାରେ ଆଜି ସକାଳେ ଅନୁଷ୍ଠିତ ଗ୍ରୁପ୍ ଆଇ ମ୍ୟାଚ୍ରେ ଫ୍ରାନ୍ସ ଇରାକକୁ 3-0 ଗୋଲ୍ରେ ପରାସ୍ତ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ପୂର୍ବ ଭାରତ ଏବଂ ପଶ୍ଚିମବଙ୍ଗ ଉପ ହିମାଳୟ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ କର୍ଣ୍ଣାଟକ ଉପକୂଳ, କୋଙ୍କଣ, ଗୋଆ, ଓଡ଼ିଶା ଏବଂ ତେଲଙ୍ଗାନାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ନୂଆଦିଲ୍ଲୀରେ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଆମେରିକା ଇରାନ୍ ମଧ୍ୟରେ ବୁଝାମଣାକୁ ସ୍ୱାଗତ କଲା ଭାରତ। ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗ ନେଇ ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. President Draupadi Murmu to present Padma Awards during second round of civil investiture ceremony at Rashtrapati Bhavan this evening. Home Minister Amit Shah says Shyama Prasad Mukherjee's dream realized with abrogation of Article 370. National Security Advisor Ajit Doval says opening of Strait of Hormuz will strengthen energy security around the world. Enforcement Directorate

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଓ 56 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶି ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଗତକାଲି ଘଟଣାସ୍ଥଳରେ ପହଞ୍ଚ ତଥ୍ୟ ସଂଗ୍ରହ କରିବା ସହିତ ସେଠାର ପ୍ରଶାସନ ସହ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରୁଥିବା ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବା ସହ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଇଟ୍ ବ୍ୟବସ୍ଥା, ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି,
1: ସମ୍ପୂର୍ଣ୍ଣ ରୂପେ ତ୍ରୁଟି ଶୂନ୍ୟ କରିବା ପାଇଁ ଯାହା ଯାହା ଆବଶ୍ୟକତା ଅଛି ତାକୁ ଆଧାର କରିକି ଆମେ ଏ ପ୍ରକ୍ରିୟା ଆରମ୍ଭ କରିଛୁ। ମୋର ପୂର୍ଣ୍ଣ ବିଶ୍ୱାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ତାଙ୍କ କରୁଣାରେ ଏ ବର୍ଷର ରଥଯାତ୍ରା ଅତ୍ୟନ୍ତ ସଫଳତାର ସହିତ ଏବଂ ସୁରୁଖୁରୁରେ ହେବ। ଭକ୍ତମାନେ ଆସିକି ଭଲରେ ଦର୍ଶନ କରିକି ଯାଇପାରିବେ।
0: ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟିରେ ଉତ୍ତୀର୍ଣ୍ଣ ହୋଇନଥିବା କିମ୍ବା ଆଦୌ ଟିଇଟି ଦେଇନଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସୁପ୍ରିମକୋର୍ଟ ଆଉ 1 ବର୍ଷ ସୁଯୋଗ ଦେଇଛନ୍ତି। ଟିଇଟିରେ ଉତ୍ତୀର୍ଣ୍ଣ ହେବା ଅବଧିକୁ 2ରୁ 3 ବର୍ଷକୁ ବୃଦ୍ଧି କରାଯାଇଛି। 2028 ମସିହା ଅଗଷ୍ଟ ମାସ 31 ତାରିଖ ସୁଦ୍ଧା ଟିଇଟି ପାସ୍ କରିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଥିବା ସୂଚନା ମିଳିଛି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆଉ 5 ଦିନ ମଧ୍ୟରେ ଶେଷ ହେବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ 99.86% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ସେମାନଙ୍କ ମଧ୍ୟରୁ 86%ରୁ ଅଧିକ ଫର୍ମଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇଛି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରାଜସ୍ୱ ଉପଖଣ୍ଡ ଅଧୀନରେ ଥିବା ତିନିଟି ନିର୍ବାଚନ ମଣ୍ଡଳୀରେ 90% ଅଧିକ ପରିଗଣନା ଫର୍ମ, ସୋରଡ଼ା ନିର୍ବାଚନ ମଣ୍ଡଳୀରେ 93% ଅଧିକ ପରିଗଣନା ଫର୍ମ ବଣ୍ଟନ କରାଯାଇଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ଏସ୍ଏଚ୍ଭିଆର୍ 2025-26 ପୁରସ୍କାର ନିମନ୍ତେ ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ସ୍ୱୀକୃତିକୁ ପାଇବାକୁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକ ପରିମଳ, ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଓ ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ରାଜ୍ୟରୁ ପ୍ରାୟ 20 ବିଦ୍ୟାଳୟକୁ ଜାତୀୟସ୍ତରୀୟ ମୂଲ୍ୟାଙ୍କନ ପାଇଁ ନାମ ପଠାଯାଇଥିଲା। ପ୍ରତ୍ୟେକ ପୁରସ୍କାର ପ୍ରାପ୍ତ ବିଦ୍ୟାଳୟକୁ ନଗଦ 1,00,000 ସ୍ୱୀକୃତି ପ୍ରମାଣପତ୍ର ସହିତ ତିନିଦିନିଆ ବାହ୍ୟ ପରିଦର୍ଶନରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକୀରେ ବଳିଦାନ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଅତୁଳନୀୟ ସାହସ ଓ ପ୍ରୟାସ ପ୍ରଦର୍ଶନ କରିଥିଲେ। ରାଷ୍ଟ୍ର ନିର୍ମାଣରେ ତାଙ୍କର ଅମୂଲ୍ୟ ଅବଦାନ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଡକ୍ଟର ମୁଖାର୍ଜୀ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ପ୍ରତୀକ, ମହାନ ଶିକ୍ଷାବିତ୍, ପ୍ରମୁଖ ରାଷ୍ଟ୍ରବାଦୀ ତଥା ଜନସଂଘର ସଂସ୍ଥାପକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦେଶ ପ୍ରତି ତାଙ୍କର ବଳିଦାନ ଚିରସ୍କରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍କତି ସୁରମା ପାଢ଼ୀ ଯୋଗଦେବେ। ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ଜୁଲାଇ ମାସ 5 ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ପୂର୍ବରୁ ଏହି ପରୀକ୍ଷା କରିବା ନେଇ ଦିନଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ସକାଳ 9:30-11:30 ମଧ୍ୟରେ ପ୍ରଥମ ପେପର ଏବଂ ଅପରାହ୍ନ 2:30-4:30 ମଧ୍ୟରେ ଦ୍ୱିତୀୟ ପେପର ପରୀକ୍ଷା ହେବ। ଅନ୍ୟପକ୍ଷରେ ଚଳିତ ମାସ 28 ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ଆର୍ଆଇ ଅମିନ ପରୀକ୍ଷାସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ପୁସ୍ତକଗୁଡ଼ିକୁ ତ୍ରୁଟିଶୂନ୍ୟ ଭାବେ ପିଲାମାନଙ୍କ ପାଖରେ ପହଞ୍ଚାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ପୁସ୍ତକର ପ୍ରକାଶନର ସମ୍ପାଦନା ମଣ୍ଡଳୀ ଦ୍ୱାରା ତ୍ରୁଟି ସଂଶୋଧନ କରାଯାଇଛି ଏବଂ ଖୁବ୍ ଶୀଘ୍ର ସଂଶୋଧିତ ପୁସ୍ତକ ଛାପିବା ପାଇଁ ସରକାର ଯୋଜନା କରୁଛନ୍ତି। ସଂଶୋଧିତ ପୁସ୍ତକଗୁଡ଼ିକରେ ଡିଜିଟାଲ ବାରକୋଡ୍ ସ୍ଥାନିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଜୟପୁର ରେଳ ପ୍ରକଳ୍ପ ସକାଶେ ହୋଇଥିବା ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ଆଜି ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଉପସ୍ଥିତ ରହି ଜିଲ୍ଲାର ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ 4 ଗ୍ରାମର 237 ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦରେ 255,26,49,028 ବଣ୍ଟନ କରିଛନ୍ତି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ ଏବଂ ଶିଶୁ କିଶୋର ଶ୍ରମ ନିଷେଧ ନିୟନ୍ତ୍ରଣ ଆଇନ 1986 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡିସ୍ଥିତ ମୀନକେତନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ଏକ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋଦାବରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆତ୍ମସୁରକ୍ଷା ପ୍ରଶିକ୍ଷକ ଶକ୍ତିଶ୍ରୀ ସଂଯୋଜକ ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରୀମାନଙ୍କୁ ଅପ୍ରତ୍ୟାଶିତ ଆପାତକାଳୀନ ପରିସ୍ଥିତିରେ ଧୈର୍ଯ୍ୟ ସାହସ ଓ କୌଶଳ ପ୍ରୟୋଗ କରି ଆତ୍ମସୁରକ୍ଷା ପାଇଁ ସଚେତନ ରହିବା ନେଇ ପରାମର୍ଶ ଦେଇଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଗତ 24 ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିଠାରେ ସର୍ବାଧିକ 72 ବର୍ଷା ହୋଇଯାଇଛି। ସମ୍ବଲପୁର ଜିଲ୍ଲାର ବାମରାଠାରେ 64.4 ଏବଂ କୋରାପୁଟଠାରେ 51 ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 7 ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ

ଧରଣର ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍‌ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କାଶ୍ମୀର କି କଲି କଥାଚିତ୍ରରୁ, କଣ୍ଠଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା ଏସ୍ଏଚ୍ ବିହାରୀ, ସଙ୍ଗୀତ ନିର୍ଦ୍ଦେଶନା ଓପି ନାୟର।

ଶ୍ରୋତାମାନଙ୍କ ପାଇଁ ଏକ ସୂଚନା, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର, ମୋବାଇଲ୍ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ଘର 1086170525 IFSC SBIN 0000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ ନମ୍ଘର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା, ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ଘର 0663241096 ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା। ଏଥର ଶୁଣନ୍ତୁ ଆଶା ଭୋସଲେଙ୍କ କଣ୍ଠରେ ସୌଦାଗର କଥାଚିତ୍ରର ଏହି ଗୀତଟି। ରଚନା କରିଛନ୍ତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରବୀନ୍ଦ୍ର ଜୈନ।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମକା ପୁପୁ ଝକା ଝକା।
1: ମକା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର। ଅଣ୍ଟା କଥା ନାମ ମେଞ୍ଜକା ଦାତ ଯେ ଇଚ୍ଛା ଯଦି ଆତିଲି ହେଲେ ନାମେ ଜିଆନୁ ଏକାଧି

0: ଏତକ ଏତକ ଖର୍ଚ୍ଚା କମ୍ଚାନର ନିମାନ ପାଠତା କିଛନ୍ ବୋଲିକିରି ମାତଙ୍ଗ ତା ନିଜେ ଆହର ଯେ ଏମା ନେର୍ ଖର୍ଚ୍ଚା କମ୍ଚାନର ପାଠତା କାନ ନେର୍ ଚିଚର ମା ଚିଚର ଆବଡ଼ା କଥା ତା ଆହର ନିଜେ ବୋଲି ଏମାନ ନିମା ଏତକ ଚିଜ କିଚେନ୍ ବୋଲିକିରି କେବେ ମାତଙ୍ଗେ
1: ଆଜ୍ଞା ଆଜ୍ଞା ଆଜ୍ଞା ମାନେ ଅଣ୍ଟା ସେବା ମନୋବୃତ୍ତି ଯେ ନିମେ କର୍ତ୍ତବ୍ୟ ବା ନିମ୍ କାମକାର ଯେହେତୁ ନିମେ ଜିଆନୁ ନିମ୍ ହେ ଆକାଦାର ସେ ଅଭାବ ଅସୁବିଧା ଏନେଦୁ ଅର୍ତୁ ଯଦି ପାଢ଼ସ ଆଜି ଯଦି ସୁଯୋଗ ମା ହାକରା ହେଲେ ଏକାନେ ଲାଗି ଆଜିକି ଲେଖା ନିମ୍ ହି ଭାବାଲଦାର ଯେ ନିଜର ପରିବାର ତା ଏକା ବି ହାଦୁ ବଚର ମାନେ ପଢ଼ାନ୍ତି ମାନେ ବଞ୍ଚିତ ମା ମାନନା କଥା ତାମେ ସୁଯୋଗ ସୃଷ୍ଟି କାମନା କଥା ନିଜର ଦ୍ୱାରା ଯାହା ମନାଲି ସାହାଯ୍ୟ ସହଯୋଗ କାମନା କଥା ଆଜିକି ଲେଖା ନିମ୍ କାମଲଦାର ଆଉ ମା ବାଗି ରାତଲଦାର ତମେ ହାଦୁ ବଚର ଗେ କାମଲଦାର
0: କମ୍ ପାଠ କିଚେନ୍ ମେଟ୍ରିକ ଯକର ମେଟ୍ରିକ ସିଟି କାମ କିଚେନ୍ କିନ୍ତୁ ଏହା ଜୀବନ ଖୁବ ଏତକେ ତେ ଭି ଏନ୍ ଏହା ଆଶା ଯେତକି ରାଚ ତା ପୂରଣ ମଞ୍ଜି କିଛି
1: ନିଶ୍ଚିତ ଭାବେ ନିମ୍ ପାଠ ବନ ମେଟ୍ରିକ ସିନେ ବାଲଦାର ଆଉ କମ୍ ସିନେ ବାଲଦାର କିନ୍ତୁ ଜୀବନ ପାଠ ଜୀବନ ପାଠ ବୋଧ ନିମେ ବହୁତ ଆତିନି ଆଉ ଆଦାଧି ବଢ଼େଟି କଥା ଅଣ୍ଟା ଆଲାର ଗେ ଲଗାନ ବହି ପାଠ ପଢ଼ନା ଆର ଜୀବନ ଗେ ପାଠ ପଢ଼ନା ବହୁତ ଫରକ ଆତିଲି ନିମ୍ ଜିଆ ଦେନ୍ଦେ ଆଜିକି ପାଠ ପାଠକାଦାର ବୋଲିକିରି ନା ସଫଳତା ହାକାଦାର ହେଲେ ଏତକି ମାନନା ସତ୍ତ୍ୱେ ଆର ହନ୍ନେ କିଛି ଇଚ୍ଛା ଥିଲି କା ନିମେ ଜିଆନୁ
0: ଆଉ ଏନ୍ଦେ ଅନ୍ୟତା ଇଚ୍ଛା ଆରୁ ଏନ୍ଦେ ହି ମାନଲା ଦିନ ଖାଲି ଏଘେ ଅଣ୍ଟା ଇଚ୍ଛା ଆତଲି ଯେଘେ ହାଦୁ ଦଣ୍ଟା ଚାକିରି ଚୁକରା କାମ ଦେଲେ ହାଏ ଶୁଖେଇକିରି ତା ଗାଁ କିସାନ ଗେ ଅଣ୍ଟା ଆଣତେ ଯୋଡ଼େ କାମ ଚିକୁଞ୍ଚୁକୁନ୍ ଏମ୍ ଦୁଇ ବୁଢ଼ା ବୁଢ଼ୀ ଆର ଏନ୍ଦେ କାମ ଆଶା ଆତଲି ଆସାନ ର ମାଲା ହେଲେ ହାଦୁ ଚାନ ର 2023 ରୁ ତା ଏଘେ ଚାକିରି ମୁଞ୍ଜରା କରିଛି ଆଉ ରିଟାୟାରମେଣ୍ଟ ଜାଣିନ ଆଉ ଏକନ୍ ପେନ୍ସନ୍ ବି ହାକ୍ଷାନି
1: ନିଶ୍ଚିତ ଭାବେ ହେଲେ ତା ନିମ ଜଣା ମାଲା ଖାତିର ଯେ ନିମ୍ ରିଟିଆର କାମକାର ବୁଲିକିରି ଯେ ଇ ଯେନ୍ ପ୍ରକାର ସ୍ୱାସ୍ଥ୍ୟ ନିମ୍ ମେଣ୍ଟେନ୍ କାମଲଦାର ଏକାନ ଏକାନ ନିମେ ରହନ ସହନ ବୋଧ ଠିକ ଆଥିଲି ଯେ
0: ମାନେ ଅସଲ କଥା ମାନାଲି ନିଜର ମନ ଯଦି ଚିନ୍ତା କି ଅନେକ ପ୍ରକାର ଟେନସନ୍ ରାଜକୁନ ଆର୍ ହି ଚେହେରା ଡାଉନ୍ ମାନ ଆର୍ ହି ମାନେ ସ୍ୱାସ୍ଥ୍ୟ ହି ହାନି ମାନ ଲେକିନ୍ ଏମେ ଟେନସନ୍ ରାଜକୁନ ବି ଏ ନାଦାନ ମାଇନର ଧରାଲେନ କେବେ ବି ମାନେ ଗୁରୁତର ନେଇକିରି ଏନେ ଭାବନା ବାଲା ଦିନ କେନ୍ଟା ଏନେ ଏନେ ମଞ୍ଚାକରା କେ ଏନେ ହାନି ମଞ୍ଚାକରା ଇ ସବୁ ଏମେ ଭାବନା ବାଲା ଦିନ ଯାହା ବି ମାନ ଭଗବାନକେ ଆଶୀର୍ବାଦ ଖୁସି ନୁରତ ଖୁସି ନୁ ଅତ ମହତ ଆଉ ଯେନ୍ଟା ବି ମାନ ଚାଲତ ଆଉ ନାଲ୍କୁ ବୁତା ଆକୁଞ୍ ଜକର ବି ଏନ୍ କ୍ଷେତ ଦାଲ ମାଲ ଯାହା ଥିଲି ଚାଷବାସ ନୁ ଲଡ଼ସ୍ କିଚେନ୍ ଏନ୍ କେବେ ବି ପାନୁ ଅକାରୁ ମାରେ ନିମେ ଇ ସିଲେଇ ପତର ଠାନୁ ଧରିକିରି ନିମେ ହାତଦାର ଘି ପ୍ୟାଣ୍ଟ କୁର୍ତ୍ତା ସିଲାବାନା ଥାନୁ ନିମେ ବାଡ଼କାର ଘି ସାୟା ବ୍ଲାଉଜ ନିମେ ସ୍ୱିଟର ମଫଲର ଅନେକଟା ପିଟ୍ରି ଚାଲକିନୁ ସାଫା ଜିନିଷ ଆକିଚେନ୍ ଏକାଧି ହେ ଅଭାବ ମଲା କାମନାକା ଏକା ଇଚ୍ଛା ଏହା ଜାମାନୁ ଏନ୍ ଏକା ମାନେ ଏରିଆନ୍ ଚାନ୍ ଟିକେ ହେଲେ ଆଦାନ ନେନ୍ କାମନ ହିଁ କାମନ
1: ଯେତେ ବହୁତ ସମ୍ଭବ ମାନାଲି ତ ହନ୍ୟ ଆଗ୍ରହ କା ଇଚ୍ଛା ଯେତେକି ମାନନା କଥା ହେଲେ ନିମେ କଥା ଯଦି ଏନେ କାଚ ନେଖରା ବେନ୍ଦ ଥିଲେ ତା ଆ ସାମିଆ ଧି ମୁଞ୍ଜରକ ଆରୁ ଇ କଥା ମାଲ ମୁଞ୍ଜରି ହେଲେ ନାମେ ସାନ୍ତା ସାମିଆ କମ୍ ଆତଲି ଅଣ୍ଟା କଥା ସେସି ମେହନତ ଯେ ନିମ୍ ତା ନିଜର ଇଚ୍ଛା ରାଚା ବୋଲିକିରି ପାଠ ପାଠକାର ଆରୁ ନିଜର ହେଡୁନୁ ନିଜେ ନିମ୍ ଜିକାର ଆରୁ ସମାଜ ବନେ ଏରକାର ଆରୁ ଅଣ୍ଟା ଆକୁନ୍ ସୁସ୍ଥ ସୁନ୍ଦର ଜିଆ ନିମେ ପରିବାର ନୁ ନିମେ କଟରାଲି ସମାଜ ନୁ ଠିକ ହିସାବ ନତଲଦାର ହେଲେ ନାମେ ଏରା ଖତରାଲି ଯେ ନାମେ କୌଣ ସମ୍ପ୍ରଦାୟର ବିଶେଷ କରି ନେ ପଦାନ ଗୁଠି ରାଲନାର ନାମେ ଇ କୁକା ହାତଦାର ଇନ୍ ପାଢ଼ ଯେ ଇନ୍ଦିର କାମ ଇନ୍ନା ନାମେ ସାନ୍ ପାଠଚା ହେଲେ ତା ଆ ତାଙ୍କ ଶାଶ ଶ୍ୱଶୁର ତାରା କ ଆରୁ ଖାଟ ଆରୁ ଆସାନି ତାର ଏନ୍ଦିରକି ବେଶୀ ପାଢ଼ ଇ ପ୍ରକାରଟା ମନୋବୃତ୍ତି ଆଗଲିନ୍ତି ରାଚାର ଧୀରେ ଧୀରେ ନାମେ ଆକୁନ୍ ତକ ବି ମୁଲପୁଚ ଆର୍ଗି ମାନା ହନେ ବି ମାନସିକତା ଆତିଲିନି ପଦାନି ଗୁଠି ତା ହନେ ଆଲାର୍ଗି ଲଗାନ ନିମ୍ ଏନ୍ଦିର ତେଙ୍ଗର ପଦେ ଅଧେ
0: ଏନ୍ ଆବଡ଼ାର୍ଗି ଲଗାନ ତେଙ୍ଗାଲେନ ଯେ କୁକା ହାଦୁ ଆର କୁକୁ ହାଦୁନୁ କିଛି ଫରକ ମିଳିଲାନି ଭାବର ହେଲେ କୁକର ତି କୁକା ବେଶୀ ମାନେ ଦୁହିତା ଦୁହି କୁଳ କୁହିତା ମାନେ ଦୁହି ମା ବୁଆରିନ୍ ହି ଏରି ଆଉ ଶାଶ ଶ୍ୱଶୁରାର ପାନ୍ ହି ଏରି ତ କୁକା ହାଦୁ ବନ୍ ଯେତକି ଆଘଲି ପାଠତର ଯେତକି ତାଙ୍କର ଶିକ୍ଷିତ କାମର ପରିବାର ବୋଧ ଆତ୍କି ଶିକ୍ଷିତ ମାନତ ଆଉ ପରିବାର ବୋଧ ଭଲସେ ଚାଲାବ ସମାଜ ଏସ୍କେ ଆଉ ଏହି ବନ୍ଧୁବାନ୍ଧବ ଏସ୍କେ ବାହାର ଖାତର ଆବନ୍ ସାଫାନ୍ ମା ଧୀ ପାଠକି ରହିଲେ ଆଉ ସବୁ ଭଲ ମାନ
1: ତା ନାମ ଆଶା କାମତ ଯେ ଯେତକି ବି ନାମେ ଭାଇ ଭଉଣୀର ମେନାଲନାର ଆଦାନ ତାମ ଭାବର ନିମେ କଥା ବନ୍ ଆର ନିମ ଯେନ୍ତା ତେଙ୍କାର ନିମେ କଥା ନି ବନ୍ କଥା ନି ବତ ବାତ ଯେ କୁକା ହାଦୁନଟା ହେଇକିରି ଏକାନେକରି ନିମ ପାର୍ଚକାର ଆରୁ ଇ ସମାଜ ନକୁ ପ୍ରତିଷ୍ଠିତ ହେଇକିରି ଆତଲଦାର ଯେତିର ତମେ କୁକାଏ ଗେହି ସୁଯୋଗ ଚିଅର ନାମେ ସମାଜ ନୁ ହିଁ କୁକୁସି ଯେତିକି ଅଧିକାର ଥିଲି କୁକାଏ ଗେହି ଏତିକି ଅଧିକାର ଥିଲି କୁକାଏ ବିନା ପରିବାର ଅଧୁରା ଦୁ ତ ନାମ କୁକା ହାଦାରି ନେକାନିକିରି ପାର୍ଥତ ଆଉ ନାମେ ସମାଜ ନୁ ତାଙ୍କରଟା ସମ୍ମାନ ଚିଅତ ଆ କଥା ମାନେ ଭାବନା କଥା ଆର ନିମେସ୍ତି ଅନେକ କଥା ପ୍ରେରଣା ମାନେ ତା ମାନେ ହାଖର ବୋଲିକିରି ଆଶାଲ କାମଲ ଦାମ ଆର ନିମ ଇନ୍ନା ବାର୍ଷକାର ନିମେ ଜିଆନ୍ତା ଦୁଇପଦ କଥା ହିନା ତେଙ୍କାର ନିମାନ ଆକାଶବାଣୀ ତାତି ଅଶେଷ ଧନ୍ୟବାଦ
0: ଜୁହାର
1: ଜୁହାର। ଇନ୍ନାନ୍ତା ମକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ୍ ଇଶାନିୟତ ଫିର୍ ଘାଏ ଚେତିରିନ୍ ଜୁହାର।

ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ରୂପ କୁମାର ରାଠୋଡ। କଥାଚିତ୍ର ବିର୍ଜରା। ଗୀତରଚନା ଜାଭେଦ ଅଖତର। ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୀବ କୋହଲି।

ଶ୍ରୋତାମାନଙ୍କ ପାଇଁ ଏକ ସୂଚନା, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର, ମୋବାଇଲ୍ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ 266 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 108-6170-5257 IFSC SBIN 00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ଘର 06632410961 ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ ଲକି କଥାଚିତ୍ରର ଏହି ଗୀତଟି। ଗାଇଛନ୍ତି ସୋନୁ ନିଗମ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଦନାନ ସ୍ୱାମୀ।

ଏଥର ଶୁଣନ୍ତୁ ସାଥିଆ କଥାଚିତ୍ରର ଏହି ଗୀତଟି ଗାଇଛନ୍ତି ସୋନୁ ନିଗମ। ଗୀତ ରଚନା କରିଛନ୍ତି ଗୁଲଜାର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏ ଆର୍ ରେହମାନ।

ଏଥର ଶୁଣନ୍ତୁ ଲଭ୍ ବ୍ରେକ୍ ଅଫ୍ ଜିନ୍ଦଗୀ କଥାଚିତ୍ରର ଏହି ଗୀତଟି ଗାଇଛନ୍ତି ସୋନୁ ନିଗମ, ଶ୍ରେୟା ଘୋଷାଲ, ସଲିମ ଏବଂ ଶ୍ରଦ୍ଧା ପଣ୍ଡିତ। ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ସଲିମ ସୁଲାଇମାନ।

ଏଥର ଶୁଣନ୍ତୁ ରୋଡ଼ କଥାଚିତ୍ରର ଏହି ଗୀତଟି, କଣ୍ଠଶିଳ୍ପୀ ମୋହିତ ଚୌହାନ ଏବଂ ସୁନିଧି ଚୌହାନ, ଗୀତ ରଚନା ମକରନ୍ଦ ଦେଶପାଣ୍ଡେ, ସଙ୍ଗୀତ ନିର୍ଦ୍ଦେଶନା ସନ୍ଦେଶ ସାଣ୍ଡିଲ୍ୟ।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀନ ଆଜ 65 ଜଣଙ୍କୁ ପ୍ରଦାନ କରିବେ 2 ନମ୍ବର ଖେପ୍ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର ଶରତ କୁମାର ପାତ୍ର ଆଉ ଚରଣ ହେମ୍ରମ୍ ପାଇବେ ପୁରସ୍କାର। ନୂଆଦିଲ୍ଲୀନ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଆମେରିକା ଇରାନ୍ ଭିତରେ ହୋଇଥିବାର ବୁଝାମଣାକେ ସ୍ୱାଗତ କଲା ଭାରତ। 16 ନମ୍ବର ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକଟି ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗକୁ ନେଇକରି ହୋଇଛି ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜେ କୁରିଆନ୍। କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଆଜ ନୂଆଦିଲ୍ଲୀଠାରେ ପାଣିପାଗ ଆଉ କୃଷି ଉପରେ ଏଲ୍ନିନୋର ପ୍ରଭାବ ବାବଦେ କରିଛନ୍ ଗୋଟିଏ ସମୀକ୍ଷା ବୈଠକ। ତାମିଲନାଡୁ ଗେସ୍ଲିକ୍ ଦୁର୍ଘଟଣାଟି ମୃତ ଓଡ଼ିଆ ଶ୍ରମିକଙ୍କ ଲାଗି ସହାୟତା ରାଶି 10 ଲକ୍ଷକେ ବଢ଼ାଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁତି ପରିଚାଳନାକେ ନେଇକରି ଆଇନମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଅନୁଷ୍ଠିତ ହୋଇଛି 2 ନମ୍ବର ସମନ୍ୱୟ ବୈଠକ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀତି ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ରାଜ୍ୟ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ଆଉ 5 ଦିନ ଭିତରେ ହେବା ଶେଷ। ଏପତକ 99.86% ଭୋଟରଙ୍କୁ ଦିଆଯାଇଛି ପରିଗଣନା ଫର୍ମ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ହେବା ଆଇବା ଜୁଲାଇ ମାସର 5 ତାରିଖ ଦିନ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଗଲାକାଲି ହୋଇଯାଇଛି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ। ପ୍ରଥମରୁ 8 ଶ୍ରେଣୀ ତକ ପ୍ରକାଶିତ ପଢ଼ାବହିକେ କେନ୍ତାକରି ନିର୍ଭୁଲ ଭାବେ ଛୁଆମାନଙ୍କର ପାଖେ ପହଞ୍ଚାଯିବା ଇତାକେ ନେଇକରି ଗଣଶିକ୍ଷାମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକଟି କରିଛନ୍ ଆଲୋଚନା। କେନ୍ଦ୍ର ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ଲାଗି ରାଜ୍ୟର 10 ବିଦ୍ୟାଳୟ ହୋଇଛି ମନୋନୀତ। ବାହାରିଲା ରାଜ୍ୟର ଭିନ୍ ଭିନ୍ ଜାଗାନ ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି। ଆଇବା ବର୍ଷା ଋତୁକେ ନଜରତି ରଖିକରି ସିମିଲିପାଲ ଜାତୀୟ ଉଦ୍ୟାନକେ ପର୍ଯ୍ୟଟକମାନଙ୍କ ଲାଗି କରାଯାଇଛି ବନ୍ଦ। ଏଫ୍ଆଇଏଚ୍

0: ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଆଉ ପାକିସ୍ତାନ ଭିତରେ ଆଜି ଖେଳାଯିବା ଉଦ୍ଘାଟନୀ ମ୍ୟାଚ୍ ଆଉର୍ ରାଜ୍ୟର ସବୁ ଅଞ୍ଚଳକେ ମୌସୁମୀ ଛୁଇଁବାର୍କେ ନେଇକରି ପାଣିପାଗ ବିଭାଗର ସୂଚନା ଏଛନିର ମୁଖ୍ୟ ଖବର ଇନୁ ଶେଷ ହେଲା ଏତା ଋତୁର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ାର 5 ବଜେ
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ନାଟକ ଲୁରା ରଚନା ମଙ୍ଗଳୁ ଚରଣ ବିଶ୍ୱାଳ ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ ପରିବେଷଣ କରିଛନ୍ତି ସୃଷ୍ଟି ସମ୍ବଲପୁରର କଳାକାରମାନେ ବିଭିନ୍ନ ଭୂମିକାରେ ଅଛନ୍ତି ମନୋଜିତ ମଜୁମଦାର କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ଅଶୋକ ବେହେରା ଡକ୍ଟର ଦ୍ୱାରିକାନାଥ ନାୟକ ବିବେକାନନ୍ଦ ବେହେରା ଡକ୍ଟର ବିବେକାନନ୍ଦ ପଣ୍ଡା ଡକ୍ଟର ବିଜୟ କୁମାର ପ୍ରଧାନ ସଞ୍ଜୀବ କୁମାର ପାଢ଼ୀ ତାପସ ରଞ୍ଜନ ସାହୁ ସୁଦେଶନା ମିଶ୍ର ଏବଂ ଲିପିକା ପଣ୍ଡା
2: ସୁନହୋ ଗାଁର ଲୁକେ ଦୁଲବ ଦାସ କୁନୁ ମାହା ରୁଦ୍ର ଭାଟ ଫୁଲଝରିଆ ଜରା ଚାଉର ପୁରିଆ ନୀଲମଣି ଗୋବିନ୍ଦ ବୁଠି କପିଲ ଗୁସେଇ ମାନେ ସବ ଠୁ ଲଇଛନ୍ ହୋ ପପଙ୍ଗିଆ ବାବାଜୀର ଟିପ କପିଲର ବାଜନା ସଙ୍ଗେ ଦୁଇ ମାନିଆର ଗାନା ଶୁନବ ଆଜ ରାତି ରଙ୍ଗିଆ ଟିକରାର ବଉଲ ତଲର ମଣ୍ଡଲି ଉଥଲି ପଡ଼ବା ହୋ
3: ଆଜ କାଣା ବାଗୋ
4: ଆଜ ପରେ ସଞ୍ଚାର ହେବା
3: ଛୋଚର କାଣା ହେଗୋ
4: ସାଲିର ଝି ସଞ୍ଚାର ବୋଲେନି ହେ ବୁଝେ ଆଉ କେବେ ବୁଝିବୁ ଲୋ
3: ଛୋଚର କାଣା ଗୋଟିଏ ଆଗ ସତେ
4: ବେଡି ଟେକାଇଲୁ ତୁଇ ସଞ୍ଚାର ବୋଇଲେ ବାହକ ମାନେ ଠୁଲ ହେବେ ଲୋ ନୁନି ବଜାବେ ଗାଏବେ ନାଚବେ ଆଉ ପାଲିଆ ମାନେ ବି ସୋର ଧରବେ ତିଣି ନାକ ତିଣି ନାକ ତିଣି ନାକ ଧୈୟା
3: ବନିଆ ବାଗ ମୁଇଁ ଦେଖି ଆଇମି ଯେ
4: ଆଇବୁ ରେ ମା ତୁଇ ଆଇବୁ ତୋର ବୁଆ ମା କେ ବି କହିବୁ ପରା ପାଠ କେ କହିବୁ ଆଉ ଆଉ ମାନଙ୍କୁ ବି କହିବୁ କା ହେଲା
3: ମୋର ମା ନାଇ ନ ଯେ ଗୋ
4: କାହିଁ ଗଲା
3: କିଏ ଜାଣେ ଗୋ
4: ଗାଧି ଯାଇଥିବା ରେ ନନି
3: ମୋର ମା କେ ମୁଇଁ ନାଇ ଦେଖି ଗୋ
4: ନାଇ କାନ ନାଇ କାନ୍ଦ୍ରେ ମୂର୍ଦ୍ଧନ ମୁଇଁ ଚିକିର ପୁଅ ତତେ ନ ଖିଜେଇ ହଉଛେ ମା ନାଇଁ ଥିଲେ ନାଇଁ ତୋର ବୁଆ ତ ଥିବା ନୁନି ଏ ମା ନେ ଏ ଦିନ ନେ ଏ 10 ପଇସିଟା ନେ କିଛି କାଣା ଘିନି ଖାଇବୁ ମତେ ତୁଇ ନିହା ଚିନୁ ମୁଇଁ ବି ତୋର କାଣାଟେ ଲାଗ୍ମି ଯେ
3: ତୁମେ ମୋର କାଣା ଲାଭ ଗୋ
4: ମାମୁ ରେ ବେଟି ମାମୁ ବୋଲବୁ ମୁଇଁ ପରେ ତୋର ମାମୁ ନଟ ସଦାବେଳେ ଖଟ ଖଟ
3: ମାମୁ ଗୋ ମୁଇଁ ସଂଚାର ଦେଖି ଆମି କି ନି ଗୋ
4: ନିଶ୍ଚୟ ହେବୁ ରେ ମା ଯା ମା ଯା ଯା ଖେଲବୁ ଯା ଯା
2: ପପଙ୍ଗିଆ ବାବାଜୀ ଟିପ ଆଦି ଗୁରୁର ଘାତ କୁନୁ ମାହାରର ଚକର ଚାଉର ପୁରିଆ ନୀଲମଣିର ଚାଖି ଆର କପିଲ ବୁଢ଼ାର ଛଟା ଦେଖି ଆବ
5: ବେଲେ ଆସିଯ 5 ଟଙ୍କା ପକାଲେ 15 ଟଙ୍କା 10 ଟଙ୍କା ଦେ 30 100 ଦେ 300 ଆସ ଆସ ଲାଗିଗଲେ ଲାଗପତି ଯେ ଜେନ ପାରୁଚ ପକେଇ ଆନ ପାନ ବର ଚିଡିଆ ଠିକଡି ଧଣ୍ଡି ମୁଣ୍ଡି ଯାହାର ଜେନ ମନ ଲାଗୁଛେ ତହି ପକ ଆଦେ ଦେଖ ପର ଖୁଲି ଏ ଦେ 3 ଧଣ୍ଡି 2 ମୁଣ୍ଡି ବାକି ସବୁ ଖଚଲୋ
6: ଗଲା ହବ ସବୁ ଶଶୁର ସବୁ ରାମ୍ପି ନେଇଗଲା
5: ଆର ଗୁଟେ ପା ଯେ ଜେନ ପାରୁଚ ପକ ଇଟା ନ ବେଲା
7: ମୁଇଁ ବି ଖେଲମି
6: ଭାଗବେ ଶଶୁର ଗଜୁଡ ଲୁକର ଦିଏ ଢୁସମେ ହଉ ଖେଲବୁ ତ ଖେଲ ଆର ଖାଲି ଡୁମିଲେ କାଣା କନମୁଲ ପାଇବୁ
8: ମୋର
6: ବି ପୁଞ୍ଜି ବୁଡେଇ ଦେଲା ନ ଶଶୁ ଦେଖ ତ ହୋଇ ଗଜଡ ମଦନ କି ଯେତେ କହିଲେ ବି ଦିହ ଅଦଲେ ହେବାରଟା ନାଇଁ ଛାଡ଼ି ବଜାମି ଶଶୁର କେ ଥାପଡେ ଡେଜେ ଆଙ୍କ ଲେହେଟି ଯିବା
7: ମତେ ବି ଗୋଟେ ଦିଅ ନ ପାରେ ଖେଲମି
6: ଏଇଟା କଣ ହେଦେ ଥାନା ବାବୁ ଆଇଲେ ନ ଚାଲ ଭାଗୁ ଠିକ କହୁଛୁ ଯାଉ ଯାଉ ଯାଉ ଯାଉ ଯାଉ

0: ଇନ ଘୁମତ ଲଗେଇଛ ନାଇଁ, ଜୁଆ ଖେଲ ଚାଲିଛେ।
1: ନାଇଁ କିଛି ନାଇଁ କରବାର ଥାନା ବାବୁ, ପାରେ ପାରେ ପକେଇ ଦେଖୁଥିଲୁ
2: ବୁହାକୁ ଠେଲି ଦେଲେ ନ
0: କିଏ ରେ। ଉଠ, ପଟି ଖେଲୁଛୁ ନାଇଁ। ଏ ଏ
2: ମୁଇଁ ନାଇଁ ଖେଲି ଆଜ୍ଞା, ମତେ ଛାଡ଼ି ଦିଅ, ମୁଇଁ ନାଇଁ ଖେଲି, ମୁଇଁ ତ ଖାଲି ଦେଖୁଥିଲି ଆଜ୍ଞା। ହେ ମାନେ କାଇଁ ନ
0: କେନ ମାନେ ଖେଳୁଥିଲେ ବା, ତୁଇ ତ ଏଇ ପଟି ଉପରେ ଉଲ୍ଦି ହେଇକିରି ବସିଥିଲୁ, ମୁଇଁ ନାଇଁ ଦେଖି ବୋଲୁଛୁ। ଏ ଖିଲାରି, କାଇଁ ନା ତୋର ନା
1: ବୟସାଖୁ ଆଜ୍ଞା।
0: ବୟସାଖୁ ରହନ, ପଲଉଛୁ ନାଇଁ, ଚାଲ ଚାଲ ଥାନାକେ ଚାଲ। ଏ ତୁଇ ବି ଚାଲ, ତୋର ନା କାଇଁ ନବା
2: ମଦନ,
0: ଚାଲ ଚାଲ ଚାଲ, ଆଜ ତୋର ଖରନ ଛଡ଼ାମି, ଦେଖୁଛୁ କି ନାଇଁ, ଦେଖୁଛୁ ଏଇ ବାଡ଼ି,
2: ମରିଗଲି ରେ ବା,
0: ମୋର ବାଡ଼ିକେ ତୁଇ ନାଇଁ ଚିହ୍ନି, ବସ ବସିନା। ଏ ଖେଳାରି ସଫା ସଫା କହ, କେତେ ପାର ଖେଳିଛୁ ଆର ଯେତେ ରଖିଛୁ ବାହାର କର ପଇସା।
1: ପାରେ ତ ଖେଳେଇଥିଲି ହଜୁର।
0: ପାରେ ଖେଳିଥିଲୁ ନାଇଁ, ଚାଲ ବେଟା ଥାନାକେ ଚାଲ, ଭଲ ମଙ୍ଗଲ ଅଛେ ବୋଲେ ବାହାର କର ପଇସା।
1: ଏ ଦିନ୍ୟ ଏତକି ତ ଥିଲା ହଜୁର।
0: ଦେ
1: କେନୁ ପାଇମି ଯେ ଦେମି ହଜୁର, ଏ ଦେ ନଅ ଦଶ ଟଙ୍କିଟେ।
0: ରଖ ତୋର ଦଶ ଟଙ୍କି, ଶହେ ଟଙ୍କି କେ ଲାଦ ମାନେ ବାଲା ଆମ ବିଡ଼େ ଦୁଇ ବିଡ଼ା ଯେନ୍ଟା ରଖିଛୁ ବାହାର କର, ମତେ ଚିହ୍ନିଛୁ ତ, ଆରେ ଦେଖୁଛୁ ଇ ମେଚ୍ଛା, ମୁଇଁ ଇନ ମେଚ୍ଛା ହଲାଲେ ସେନ ରାଜଧାନୀ ବି ହଲି ଯାଏସି। କହିଁ ଗଲା ସେ ପିଲା ଡରେ କେନ୍କେ ମିଲ୍କି ଦେଲା କେ, ଦେଖ ତ ଦେଖଲୁ ଦେଖଲୁ ତୋର ଲାଗି ମୋର କମାନି ଗଲା, ପିଟିମି ବାଡ଼ି ଜାଣିଥିବୁ ଯାଏସି, ଖୁସି କେନଟା ଗଲା ଯେ କାହିଁ ଗଲା ବୋ। ଏ ପିଲା ଏ
3: ଆଉ ଟିକେ କହିଦେବ।

0: ଏହିପରି ଭାବରେ ହରିଲୀଳା ଚାଲି ଥାଉ। 33 କୋଟି ଦେବତା ଗ୍ରାମବାସୀଙ୍କର ମଙ୍ଗଲ କରୁଥାଉ।
1: ଉଠବେ ଏ ମଦନ, ଉଠିନୁ, ଆମର ରୁଦ୍ର ବାବୁ ବସବେ, ଯା ଟିସାଡ଼କେ ଯା।
2: ମୁଇଁ ନାଇଁ ଖସରେ ତ, ମୁଇଁ ତ ଇନୁ ଆଗୁ ବଇଛେ।
1: କାଣା ନାଇଁ ଖସରୁ, ଦେଖବୁ କା, ଯା ଟିସାଡ଼କେ ଯା। ଆଜ୍ଞା ଆସୁନ ଆସୁନ, ଆଜ୍ଞା ଇନ ବସୁନ।
3: ବୈଶାଖୁ ଦେଦେ ନେଇଟା, ବାହାକେ ମୋର ଆଡ଼ୁ ଦେଇଦେ।
1: ବାହାକେ ଇଟା ରୁଦ୍ର ବାବୁର ଆଡ଼ୁ 20 ଟଙ୍ଗିଟେ ରଖ। ଆମର ରୁଦ୍ର ବାବୁ ତୁମର ଗୀତା ଖୁସି ହେଇକରି ଇଟା ବକ୍ସିସ୍ ଦେଇଛନ୍।
0: କାହିଁ ନା ବୈଲ ବାବୁ,
1: ରୁଦ୍ର ବାବୁ।
0: ଏ ବାୟା,
2: ହଁ ଗୁରୁ,
0: ଆମର ଗାନା ଶୁଣିକରି ରୁଦ୍ର ବାବୁ ବକ୍ସିସ୍ ଦେଇଛନ୍ତି ବାବୁ। ରୁଦ୍ର ବାବୁଙ୍କର ଧନ ଜନ ଗୋପଲକ୍ଷ୍ମୀ ବଢୁ, ଆନନ୍ଦ ଏକବାର
2: ହରିବ,
0: ଦାତାଙ୍କର ଗୌରାଙ୍ଗ ନୀତି ମଙ୍ଗଲ କରୁନ୍, ତାଙ୍କର ମନସ୍କାମନା ପୂର୍ଣ୍ଣ ହଉ, ଆନନ୍ଦ ଏକବାର
2: ହରିବ,
0: ଆଉ ଏକବାର
2: ହରିବ।

0: ଆମ କୁ ଆସିଗଲ ମାଗ ଦୁଇ କୁଡିଆ ଜାଗା ଲୁଟିଏ ପାଣି କଲେ କଲେ
1: ଶୁକୁର
0: ତୁମ ନାମରେ ମାଙ୍ଗଳା ଘସି ଦେଲେ
1: ଶର୍ମଲା ଦେବୀ କି ଦର୍ଶନ କରମା
0: ପବିତ୍ର କରିଦେଲେ ପବିତ୍ର ଆରେ ବ୍ରାଜ କରଲ ଏ ଆଷାଢ ମାସ ମା ଶୁକ୍ଳ ପକ୍ଷ ବ୍ରାଜ କଳ ଦୁଇ କୁଡିଆ ଜାଗା କେତେ ମାଣିବେ ନ ମାଣିବେ ତୋର ସେବା କରିବାର ନ କରିବାର ମା ତୁଇ ଜଣ ମଧ୍ୟ ହେଣି ଜାଣେ
2: ଗ୍ରାମକୁ ବ୍ରାଜମାନ କରିଛ ଗୋ ମା ଗ୍ରାମକୁ ବ୍ରାଜମାନ କରିଛ ଶୁନ ମା ବହେନେ ଏସୁର ସାଲେ ମାଙ୍କର ଇଟା ଗୋଟେ ଅର୍ଡର ଯୁଗ୍ନି ପର୍ବଲ ଅଛି ମାଙ୍କର କଷ୍ଟ ଗୁଡା ବହୁତ ହେବା କଷ୍ଟ ବହେଲେ ମାତା ଗୁଣି ସେନ୍ଦ୍ରି କୁଲ୍ଥିଆ ମୁଗିଆ ଗୋରୁ ମାନଙ୍କର ଉପରେ ବି କଷ୍ଟ ପଡ଼ବା ଫଟା ଚପକା ଲଅସିଆ ସେମିଲିଆ ରୋଗ ଗୁଡାକ ଏସୁର ସାଲେ ହେବା ମାର ହୁକୁମ ପ୍ରତିଜ୍ଞା
3: ଇତାର କିଛି ଉପାୟ ନାଇଁ ନ ଭାଇଲ ଦେହରି
2: ଅଛେ ମାଙ୍କର ପ୍ରଶ୍ନି ଔଷଧ ମାନ ଇଟା ଗୁଟେ ଡେଉଁରିଆ ଯେ ନେବ ଗୁଣୁମୂର୍ତ୍ତ ସାତଥର ଉତରାବ ମାଙ୍କର ନାମ ଧରିକିରି ମାଇକିନା ଛୁଆ ଡେବରି ହାତେ ଆର ଅର୍ରା ପିଲା ଭୁଜିନି ହାତେ ବାହାତି ପିନ୍ଧବ ନିଅ ଗୁଟେ ଡେଉଁରିଆ ଚାର ଚାର ନା ପାନ ଖାଇ ଥୁକି ଦଉଛ ବିଡ଼ି ପିଇ ଦେଲେ ଫୁକି ଦଉଛ
3: ଯୁଡ଼େ ଡେଉଁରିଆ ଦିଅ ତ ଗୋ
2: ନିଅ ଇନୁ ପୂଜା ଖାଇଲୁ ତମା ଆର ଗୁଟେ ଜାଗାରେ ତୋର ବସ୍ତି କର ଇ ଗ୍ରାମର ସବୁ ସୁପ ସବୁ ଜୟ ଜୟ କର ମା ସବୁ ଜୟ ଜୟ କର
3: ଆ ତୋରେ ମା ସୁକୁନ ଡେଉରିଆ ଗୋଟେ ତତେ ପିନ୍ଧେଇ ଦେସି ହଁ ହେଲା ମଦନ ତମେ ଆସ ତ ଇଆଡ଼କେ ଟିକେ
4: କା କରି
3: ଏ ଡେଉରିଆଟା ତମ ଲାଗି ଘିନିଛେ ପିନ୍ଧେଇ ଦେମି ଆସ
4: ମୁଇଁ ନାଇଁ ପିନ୍ଧେ ମତେ କାଁ କାଁଟା ହେଇଯିବା
3: କିଛି ନାଇଁ ହୁଏ କାଇଁ ଡରୁଛ ତମର ଭଲ ଲାଗି ତ ମୁଇଁ ପିନ୍ଧଉଛେ ମା ମଙ୍ଗଲା ତମ ନିକେ ଆସୁନ ତମର ଭିତରୁ ଖାଣ୍ଟି ମନୁଷ୍ୟଟାକେ ତାଙ୍କର ଚୁରି ପକାରିଲା ଲେଖେ ଜଗତକେ ଦେଖେଇ ଦଉନ୍ ଆସ ପିନ୍ଧେଇ ଦେମି ଆସ ସୁନା ପିଲା ଏକ ଦୁଇ ତିନ
4: ମତେ ମତେ କାଁ ଯେତେ ସୁଖ କରୁଛ ମତେ ତ ଲୁକେ ଦୂର ଦୂର ମାର ମାର କରୁଛନ୍ ମୋର ଦିହେ ଥୁକୁଛନ୍ ମୋର ମୁଡ଼େ ଟଣା ମାରୁଛନ୍ ମତେ ଦେଖିଲେ ବୁବି ମାରୁଛନ୍ ମନେ ତୁମେ କାଁ କାମ ଯେ ତୁମେ ଏତେ ଚୌକ କରୁଛ
3: ଏ ଛୁଆର ବୁଆ ପରେ ତମେ ସବୁଦିନେ ଛୁଆ ବୁଦ୍ଧି କଲେ ହେବା ତମେ ମୁନୁଷ ଲେଖେ ମୁନୁଷଟେ ହେବ ଇ ଅଭିଲ ଛୁଆର ଭାବ ଛାଡ଼ ତମର ଭିତରେ ଥିବା ଖାଣ୍ଟି ମୂର୍ତ୍ତିକେ ବାହାରକେ ଦେଖାବାକେ ହେବା ଲୁକେ ତୁମକୁ ଆଜ ବିର୍ଝୁଛ ଦେଖବ ଦିନେ ତମର ଲାଗି ଝୁରବେ ତମେ ତ ଇ ଗାଁର ଇଜ୍ଜତ ରଖବ ଇକି ସୁନ୍ଦର ଛୁଆଟେ ପାଇଛ ସଙ୍କୁ ଛୁଆଟେ ମିଲ୍ସି କେ ଛୁଆର ଦୁଃଖଟା ମା ପୁଅ ଆସିନା ବୁଝବେ ଆର କିଏ ବୁଝବା ଛାର ଛୁଆଟେ ନାଇଁ ନ ତାକେ ପୁର୍ତ୍ତିଟା କେନ୍ତା ଚିହ୍ନା ଚିହ୍ନା ଲାଗ୍ସି ତମେ ନାହିଁ ଜାନି ତମେ କିଛି ନାହିଁ ଜାନି

0: ଜୁହାର ଆଜ୍ଞା।
1: ଜୁହାର ଜୁହାର, କେନ୍ତା ବୟସାକୁ ଯାତ୍ରା ଭଲ କରି ଜମଲା କିନିବ?
0: ଜମି ଥିତା ଯେ ହଜୁର, ମଝିତେ ମାଛି ଛିକି ଦେଲା। ଆଦି ଇଟା ରଖୁନ୍ ତ।
1: ହବ ଏତକି କମ?
0: ଏତକି ମିଲିଛେ ଯେ ବଡ଼ କରୁନ୍ ହଜୁର, ବୁନ୍ଧୁ ଯାଇଥିତା। ଦୁଇ ପାର କି ତିନ ପାର ଖେଲେଇଛେ ହଜୁର, ପୁଲିସ ତ ମାଡ଼ି ବସଲା। ଦୁସରା ଲୋକ ହେଇଥିଲେ ତ ବଡ଼ଟା ବାନ୍ଧିକିରି ପଲେଇଥିତା ହଜୁର।
1: ହରେ ବୟସାଖୁ, ତୁଇ ମୋର ପୁରୁଣା ଲୋକ, ଆଉ ତୋର ଉପରେ ମୋର ପୁରାପୁରି ଭରସା ଅଛି। ତୁଇ ଯଦି ଏନ୍ତା ଚୁଟି ମୂଷା ଲେଖେ ଚୁଟି କାଟବୁ, କାଣ ହେବା କହ ତ?
0: ମୁଇଁ ଚୁଟି ନାଇଁ କାଟବାର ହଜୁର, ପଟି ତ ଜୁଆ, ଇଥି ସବୁବେଲେ ଜିତ୍ମି ବୋଇଲେ ହେବା କେଁ?
1: ହରେ ବୁଦ୍ଧୁ, ସବୁବେଲେ ନାଇଁ ଜିତ୍ବୁ ତ ତତେ ମୁଇଁ ଖେଲେଇ ପଠାମି କାଁ ଯେ? ଆଗ ପେଣା ପେଣା ନୋଟ ଦେମି, ଆନ୍ଲା ବେଲ୍କେ ଶୁନ।
0: ଆଜ୍ଞା ମୋର କଥା ଟିକେ ଶୁନୁନ୍। ଗାଁ ବାଲେ କିଛି ମାଗିଲେ, ପୁଲିସ ତୋଡ଼ ମାଇଲା, ସେ ବି କିଛି କୁଞ୍ଚଲା।
1: ଜାନିଛେ ବୋ ଯେ ଏତେ କମ୍ ହେବା କେଁ? ନିକୁଚ ପକ୍ଷେ ମୂଲ କେ ମୂଲ ତ ଆଇବା, ଅଧିକାଟା ଭାଇ ଚୁଲ କେ ଗଲା।
0: ସମିଆ ପଡ଼ଲେ ବୁନ୍ଧୁ ବି ଯିବା ହଜୁର, ସେଟା ସହ କଲେ କେନ ହେବା?
1: ଦେଖ କାକା, ଇ ଥରକ ବଡ଼ା ଲସ୍ ଥି ପକେଇଦେଲୁ, ଇନୁ ଇଆଡ଼କେ ଟିକେ ହୁସିଆର ଥିବୁ। ହଁ ଇ ସେ

0: କଥା ଯେନ୍ କହିଥିଲି
1: କେନ୍ କଥା ହଜୁର?
0: ଏତ୍କି ଜଲ୍ଦି ପାସରି ପକାଲୁ କେମ୍ବ? ଦେଖୁଛେ କାମ ବୁତାଥି ତୋ ଲୟ ନେନର୍।
1: ଟିକେ ଟିକେ ହେତେଇ ଦଉନ୍ ହଜୁର।
0: ହେବୋ ସେ ଅନ୍ଧା ବାହା।
1: ବୁଝିଗଲି ବୁଝିଗଲି ହଜୁର।
0: ସୁରାଗ ଲଗାଲୁ?
1: ସୁତ୍ରେଇଛେ ହଜୁର। ହଜୁର ନିଷ୍ଫିକର ରହୁନ୍, ଘାରିକେ ତିତେର ଆଇଲେ ହେଲା।
0: ଘାରିକେ ତିତେର ଅଲବ ଦେବା, ଆରେ ଦୁସରା ନ ରହି ନାଇଁ ପାରେ।
1: ଇଟା ହେନ୍ତା ତିତେର ନୁହେଁ ଯେ ହଜୁର ଥରେ କୁହକି ଦେଲେ ସର୍ଟ କରି ପଲେଇ ଆଇବା। ଇ ତିତେର କେ ଆନବାର କେ ହେଲେ ଚକର ମାରବାର କେ ହେବା, କିନ୍ଦିରବା କେ ହେବା, ଘାରିନୁ ଇଠାନୁ ସେଠାନ କେ ଥୁଇବାର କେ ହେବା, ଗୁଟେ ଠାନୁ ଆ ବେଲେ ନାଇଁ ଆସେ ହଜୁର।
0: ତୁଇ ତ ସବୁ ଜାନିଛୁ ବୈଶାଖୁ, ମୁଇଁ ଯେନ୍ କାମ ମାନ କରୁଛେ, ଦେଉଲ ମହଲ ଗୁଡ଼ି ଭାଡ଼ି ହସ୍ପିଟାଲ ଧର୍ମଶାଳା ବନଉଛେ, ଇସବୁ କାର ଲାଗି? ଗାଁର ଲାଗି ତ।
1: ହଁ ହଜୁର।
0: ହେଲେ ଲୁକେ ବି ତ ତାଙ୍କର ଆଡ଼ୁ ମୋର ଲାଗି କିଛି କରବେ, ଯେ ଛୋଟେ ଝୁରି ଛାଡ଼ସି ବଢ଼େଟେ ପାଇବାର ଲାଗି ଛାଡ଼ସି। ମାହାଲିଆ ମାହାଲିଆ କିଏ ଗରିଲାଟ ନାଇଁ ପକାନ, କୁତ୍ରିଟେ ଛାଡ଼ଲୁ ମାନେ ଭାକୁରଟେ ପାଇଲୁ, ମୁଇଁ ବି କିଛି ପାଇମି ବୋଲି ଟାକିଛେ ବୋ।
1: ବୁଝଲି ହଜୁର ବୁଝଲି, ମୁଇଁ ଥାଉ ଥାଉ ଆପଣ ଯେନ୍ଟା ଚାହିଁବେ ହେଟା ଫେର ପୁରା ନାଇଁ ହେବା। ହଁ ଗୁଟେ କଥା କହିବାର କେ ତ ପାସରି ଦେଲି ହଜୁର।
0: କାହିଁ କଥା ବୋ?
1: ଯାତ୍ରା ନ ଆର ଦିନେ ମୁଇଁ ଆର ଝାଙ୍କର ହଜୁରଙ୍କ ନିକେ ଆଉଥିଲୁ, ଦେଖ ଦେଖ ବଇଲା ବେଲକେ ମଦନ ଆର ସେ ବାହାକର ଝି ଗୁମତଟେ ଲଗେଇଛନ୍ ବୋଲ ତ।
0: ମଦନ? କେନ୍ ମଦନ ବୋ?
1: ସେ ଗେଜା ମଦନ ହଜୁର। ସେଦିନ ଯେନ୍ ହାଟୁ ଘୁଚରା ବେଲକେ ଛୁଆ ମାନେ ପିଲାଟାକେ ବୁରି ପକଉଥିଲେ, ତାର ଖଦିଆ ଯେନ୍ ଘିଚି ଦଉଥିଲେ।
0: ଓହୋ, କା ହେଲା ବୋ?
1: ସେ ବୋଲୁଛନ୍ କେନୁ ଟୁକେଲ ଛୁଆଟାକେ ବେଟି ଆନି କରି ତାର ବୁଆ ବୋଲିକିରି ମହା ଉଷ୍ଣା ଘଉଛେ, ଆର ତାର ସଙ୍ଗେ ଯୋଡ଼ି ଯାଇଛେ ସେ ଅନା ବାହାକର ଝି ଲୁରା। ମୁଇଁ ଆର ଝାଙ୍କର ତାହାକେ ହଜୁରଙ୍କ ନିକେ ଆନୁଥିଲୁ, ହେଲେ ଟୁକେଲଟା ତ ଧମକେଇ ଦେଲା ଆମକୁ, ମାଇକିନ ଆଟାକର ସାଙ୍ଗେ କାଣା କଚର କଚର ହେମି ବୋଲିକରି ଆମେ ତୁମ ପଡ଼ଲୁ। ନାହେଲେ ହଜୁର ତାର ମୁକଲା ବାଲକେ ହାଚକି ହାଚକି ତମ ରାଗେ କେଚଡ଼େଇ ନାଇଁ ଦେଇଥିତି ବେଲେ ମୋର ନାକା ବୈଶାଖୁ।
0: ନାଇଁ ରେ ନାଇଁ, ହେନ୍ତା ନାଇଁ କରବୁ, ହେତାର ଦେହେ ହାତ ନାଇଁ ଲଗାବୁ। ସମିଆ ଆଏବା, ମୁଇଁ ଚୁଟକି ଫୁଟାଲେ ହେ ମୋର ନିକେ ଆଏବା। ହଁ ଶୁନ୍ ତ, ସେ ସରମଙ୍ଗଲିଆକେ ମୋର ନିକେ ପଠେଇଦେବୁ ତ?
1: ଆଜ୍ଞା।
0: ତାର ନ ମୋର ବଢ଼େ କାମଟେ ଅଛେ ବୋ।
1: ହଁ ହଜୁର, ଯାଉଛେ ହଜୁର, କହିଦେମି।
0: ଯା ଯା ଯା।
2: ବାଡ଼ି ବୁଢ଼ା କରି ଥୋଇ ଦେଇଛେ ବାପା, ମୋ ଡ୍ୟୁଟି ବେଲା ହେଲାନ।
3: ଅସ୍ପତାଲ ଖୋଲିଥିବା ନ ଫାଇଲ ଯେ ରେ ମା?
2: ନାଇଁ ଖୋଲିଥିବା ଯେ।
3: କାଁ ଯେ ଏତେ ତନ୍ଦରି ଯାଇସୁ? ସେ ଡ୍ୟୁଟି କେ ତ ଯିବୁ, ଘରେ ଛନେ ଡେରି ହେଇଗଲେ କିଏ କାଣା ଫାଶି ଦେଇଦେବା?
2: କିଏ ଫାଶି ନାଇଁ ଦେଲେ ବି ନିଜେ ଠିକ ଥିଲେ ହେଲା।
3: ମୁଇଁ କାଣା କହୁଥିଲି କି?
2: କାଣା କହୁଥିଲ ଗୋ?
3: କହୁଥିଲି ଆଉ କାଣା କି ମା, ନୌକରି କରି କରି ମତେ ଆର୍ କେତେ ପୁଷ୍ପୁ ତୁଇ, ଝି ଜନମ ବାପକେ ପୁଷ୍ପାର ଲାଗି ତ ନୁହେ। ମୋର ଅଜା କହେ ଝିର କମାନି ସେମାନେ ଖାଏସନ୍, ଯାହାର ବାହା ଜାଙ୍ଗଲ ଥି ତା ଖତ ନାଇଁ ଥାଏ। ହା ଏକଟା ମହାପୁର ଫୁଟେଇ ଦେଲା ସିନା ରେ ମା, ହେଲେ ମୁଇଁ ତୋର କମାନି ଖାଇତି ଖାଏ ରେ ମା।
2: ବାପା,
3: ପରର ହାଣ୍ଡି ଧୋଇବାର ଲାଗି ତ ଝିଅର ଜନମ ଆଏ, ସେଥିନ ବାପର ସୁଖ। କେନ୍ସି ବାପ ନାଇଁ ଚାହେଁ ତାର ଝି ତାର ଘରେ ନ ଦରବୁଡ଼ି ହେଉ।
2: ମୁଇଁ ଉପଝର ହେଇଗଲି ନ ଭାଇଲ ଯେ ଗୋ।
3: ରାମ ରାମ ରାମ ରାମ, କାଏ କଥା କହୁଛୁ ନନି ତୁଇ? ତୁଇ ଫେର ଉପଝର ହେବୁ ମତେ? ଗୁଟେ ବୋଲିଛି ମୋର, ମୁଇଁ ମୁଇଁ ରଜା ହେଇଥିଲେ ଘି ଖୁଇ ଗୁର୍ସେ ଅଚେଇଥିତି, ବଢେ ବଢେ ରାଜକୁମାର ମାନେ ତତେ ଦେଖି ଆଇଥିତେ, ଗାଁ ଖୋଲି ଫାଟି ପଡ଼ିଥିତା। ହେଲେ ଗୁଟେ ଅନ୍ଧା ବାପର ଘରେ ଜନମ ହେଲୁ ରେ ମାଥୁଇ। ଏ ବୁଡ଼ବକ ମାପୁରୁ ବି ଚନା ଦେଶୀ ଯେ, ଯାହାର ଦାନ୍ତ ନାଇଁ ଥାଏ ତାହାକେ।
2: ତୁମେ ତ ଗୋ ଖାଲି ବିହା ବିହା ହଉଛ, ମୁଇଁ କେନ ବାଇ ଡେକି ପଲେଇ ଯାଉଛେ ଯେ?
3: ତୁଇ ତୁଇ ପରେ ସୀତା ଆଉ ରେ ମା, ଲୈଖନର ଗାର ଡେକି ନାଇଁ ଜାନି ଆର ବାର ଡେକବୁ କାଏ? ଛି ଛି ଛି ଛି,
2: କାଁ ଯେ ସେ ହେନ୍ତି ତନ୍ଦ୍ରି ଯାଏସ?
3: ସବୁଥିର ଗୁଟେ ଗୁଟେ ସମୟ ଥିସି ରେ ମା, ଗୁଟେ କଣ୍ଠ ଥିସି। ପାଏନ୍ କେ ହଟକେଇ ଦେଲେ ସେ ଥୁମି ଯାଇସି ବୋଲି ନିଷ୍ପିକିର ହେବାରଟା ଠିକ୍ ନୁହେଁ ମା, କିଏ ଜାନେ କେତେବେଳେ ଖାଇକରି ତଲ୍କେ ପଲେଇଯିବା ଯେ। ଆର୍ ଥରେ ତଲ୍କେ ପଲେଇଗଲେ ତାକେ ଆଉ ଉପରକେ ନାଇଁ ଆନି ହୁଏ ରେ ମା, ନାଇଁ ଆନି ହୁଏ। ହଁ, ଏ ରୁଦ୍ରବାବୁ ମନିକେ ଆଇଥିଲେ।
2: ରୁଦ୍ରବାବୁ?
3: ହଁ, କାଁ ହେଲା ମା, ତୁଇ ଚମକି ପଡ଼ିଲୁ ଯେ।
2: କିଛି ନାହିଁ, ଲୋକ ବୁଝି ନାଇଁ ହୁଏ ଆଜିକାଲ, ସଫେ କଞ୍ଚା ସ୍ୱାଦି। ମୁଇଁ ଯାଉଛେ ଗୋ, ବେଲା ହେଲାନ।
3: ଯା ଯା ଯା ରେ ମା, ଯା, ନୌକିରି ଆଏ ସେଥି ଫେର କାଏଁ ଉଛୁ। ଏ ମା, ସେ ଟୁକେଲ ଛୁଆଟାକେ ପଠେଇ ଦେବୁ ତ, କାଏ ନା ବୋଲୁଥିଲୁ କି ତାର?
2: ସୁକୁନ କେ?
3: ହଁ ହଁ, ସୁକୁନ ପଠେଇ ଦେବୁ ତ ମନିକେ ଖାଏ, ଭନେ ଲାଗ୍ସି ଏ ତାର ସାଙ୍ଗେ ଦୁଇପଦ କଥା ହେଲେ। ଏକଲା ଏକଲା ପଡ଼ିଥିବା ଠାନୁ ଦୁଇ ଲୋକ ଥାଇ ଭୁଟୁର ଭାଟୁର ହେବାଟା ତ ଭଲ ହେ ନାଇଁ।
2: ହଁ, ପଠେଇ ଦେମି, ଯାଉଛେ।
0: ଜୁହାର ଗୁରୁ, ପାହେ ପଡ଼ୁଛେ।
3: ଭଲେ ଥାରେ ଦୁଇ ମାନିଆ, ଓଠ ଓଠ ଓଠ, କେନ୍ତା ଛିଙ୍ଗିଲି ପଡ଼ିଲୁ ବୋ?
0: ଡକରାଟେ ଆଇଛି ଗୁରୁ।
3: କେନୁ ବୋ,
0: କେନୁ କାଣା ବୋଲୁଛ ଗୁରୁ? ବଢେ ଠାନୁ ରୁଦ୍ର ବାବୁ ନାଁ ତ ଶୁଣିଛ ଗୁରୁ? ବୁବରା ବନେ ଲୋକଟେ ଆନ, ମାଇନ ବ୍ୟବହାର ଦାନ ଧରମ କେ ଗୋଡ଼ ଉଚେଇଛନ୍।
3: ଶୁଣିଛେ ତାଙ୍କର ନା, ମୋର ନିକେ ବି ଦିନେ ଅଧେ ଆଇଥିଲେ ବୋ।
0: କାଣ ବୋଲୁଥିଲେ ଗୁରୁ?
3: ବୋଲୁଥିଲେ ଆର୍ କାଣା କି, ଆମର ଲୁରାକେ ଅସ୍ପତାଲୁ ନେଇକରି ତାଙ୍କର ଫ୍ୟାକ୍ଟ୍ରି ଦି ନୌକରି କରବାକେ କହୁଥିଲେ, କେନ ପରେ ବଢେ ଫ୍ୟାକ୍ଟ୍ରିଟେ ବସେଇଛନ୍ ବୋ।
0: ବନ୍ଦେ ହେତା ଗୁରୁ, ଆଜିକାଲି ଫ୍ୟାକ୍ଟ୍ରି ନେ ତ ଟଙ୍କା ରୁକେଇ ଆନୁଛନ୍, ଅକର୍ତ୍ତିଆ ମେଘ ଲେଖେ।
3: ହେଲେ ଏଇଟା ସରକାରୀ ନୌକରି ବୋ ଦୁଇ ମାନିଆ, ଆର୍ ସେଟା
0: ଫ୍ୟାକ୍ଟ୍ରି ନୌକରି ବି କିଛି କମ୍ ନିହେ ଗୁରୁ।
3: ସତ କହୁଛୁ ଯେ, ହେଲାଟାକେ ଛାଡି କରି ନାଇଁ ହେଲାଟାକେ ଆଶା କରବାଟା ଗୋଟେ ବୁଣବ କିଟି ଆଇବ।
0: କହୁଥିଲି କାଣା କି,
3: କାଣା ବୋଲୁଥିଲୁ?
0: ରୁଦ୍ର ବାବୁ ବଢେ ବଡ଼ ଲୋକ, ଇ ବଛର ବିଶ୍ୱକର୍ମା ପୂଜା ଥି, ତାଙ୍କର ଫ୍ୟାକ୍ଟ୍ରି ବେଶ ମୁହେଁ ସଞ୍ଚାର ହେବା ବୋଲି ଡକେଇଛନ୍।
3: ଦେଖ ଗା ପିଲା, ତୋର ଉପରେ ନ ସବୁ, ତୁଇ ଗୋଡ଼ ଉଚାଲେ ମୁଇଁ ତୋର ପଛେ ପଛେ ଲମ୍ଲି ନ।
0: କେନ୍ତା କଥା କହେସ ଗୁରୁ, ଯାହା କଲେ ବି ଗୁରୁଟା ଗୁରୁ, ଆର୍ ଚେଲାଟା ଚେଲା, ମୁଇଁ ପରେ ତୁମର ଚେଲା, ଆଏ କରିଛେ ଢେଲା ଢେଲା।
3: ତୋତେ ନାଇଁ ପାରିଲା ରେ ବାବୁ।
4: ଦୁଇ କେ ଦୁଇ ପଣ, ଦୁଇ ଦୁଣେ ଚାର ପଣ, ଦୁଇ ତିରି କି ଆଠ ପଣ, ଦୁଇ ରେ ଚାର ନ ପଣ।
1: ହଏ ରେ ମା, ଦୁଇ ରେ ଚାର ନ ପଣ?
4: ଦୁଇ ରେ ଚାର କହିମି ଗୋ, ଦୁଇ କେ ଦୁଇ ପଣ, ଦୁଇ ରେ ଦୁଇ ଚାର ପଣ, ଦୁଇ ତିରି କି ଆଠ ପଣ।
1: ଦୁଇ ତିରି କି
4: ଆଠ ପଣ?
1: ଦୁଇ ତିରି କି ଆଠ ପଣ ନୁହେ ରେ ମା, ଛ ପଣ କହ। ଦୁଇ ତିରି କି ଛ ପଣ?
4: ଦୁଇ ତିରି କି ଛ ପଣ? ଦୁଇ ରେ ଚାର ନ ପଣ?
1: ଦୁଇ ରେ ଚାର ନ ପଣ ନୁହେ, ଦୁଇ ଚୌକୁ ଆଠ ପଣ।
4: ତମେ ଗେଜା ଟେଗୋ, ଦୁଇ ରେ ଚାର ନ ପଣ,
1: ଦୁଇ ଦୁଇ ଦୁଇ ଦୁଇ ଚାରଟା ଦୁଇ ମିଶା ତ ବେଡ଼ିଟେ ଆଉ ଆଙ୍ଗଠିଟି ଗନ।
4: ଏକ ଦୁଇ ତିନି ଚାରି ପାଞ୍ଚ ଛଅ ସାତ ଆଠ।
2: ଦୁଇ ବାପଜେ, ଏଇଟା କାଏଁ ଘୋଷାଟେ ଲଗେଇଛ?
4: ଏଇଟା ପଣ୍କା ବୈଠୁଛୁ ପରେ।
2: ପଣ୍କା କି ପାରା ରେ ମା?
4: ପଣ୍କା
1: ବେଡ଼ିଟେ ପଣ୍କା ବୋଲୁଛେ, ଏଡ଼କିଟେ ହେଲାନ ପଣ୍କିଆ ବୋଲି ନାଇଁ ପାରବାର।
2: ବାପ ଯେନ୍ତା ଗେଜା, ଝି ସେନ୍ତା ବେଡ଼ି।
1: ଗେଜା ବାପର ହେଜା ବୁଡ଼ି ଗଲାନ ଇ ବେଡ଼ିକେ ପଢ଼େଇ ପଢ଼େଇ।
2: କହିଲା କଥା ମୋର ମାନୁଛ କାଇଁ ତମେ କହ ତ?
1: କେନ୍ କଥା ନାଇଁ ମାନଲି।
2: ତମେ ଯେନ୍ ଚଲନ ଧରିଛ, ଇତେ କେହି ମୁନୁଷ ନାଇଁ ହନ୍।
1: ମୁନୁଷ ନାଇଁଲେ ନାଇଁ ମାକର ତ ଏବେ।
2: ଇ ଛୁଆଟା ମୁନୁଷ ନାଇଁ ହେବା, କାଣ ମାକର ହେବା? ଇତାକେ ମାକର କରବାକେ ପାଲିଛ? ତମେ ଏନ୍ତା ସୁଦୁବୁଦୁ ହେଇ ଚଲଲେ ଲୋକେ ତୁମକୁ ଭକୁଆ ବୋଲବେ ଜାନିଛ? କପଡ଼ା ଲତା ଏନ୍ତା ଖଏଖିନେ କରିଥିଲେ କାଣ ହେବା ଜାନିଛ?
1: କାଣ ହେବା? ମୋର କାଣ ଉନ୍ନତା ହେବା?
2: କାଣ ହେବା କାଣ ନେଇ ପଛେ ଜାନବ, ଇନକେ ଆସ ତ, ମୋର ପାସ୍କେ ଟିକେ ଆସ, ନିଅ ଏଇଟା ପିନ୍ଧି ଆଇବ ଭିତରୁ। ଯ
1: ଇବା ପ୍ୟାଣ୍ଟ କୁର୍ତ୍ତା।

0: ଏଇଟା ମୁଇଁ ପିନ୍ଧିମି।
1: ହଁ ହଁ ତମେ ପିନ୍ଧିବ, ନିଅ ଏ ଭିତରୁ ପିନ୍ଧି କରି ଆଇବ। ଯ ଓହୋ ଯ କହୁଛେ
0: ଯାଉଛେ ଯାଉଛେ।
1: ଏ ମା ଶୁକୁର ଆ ତ ଆ, ଇଟା ଦେଖ ତ କାଣା ଏ,
2: ଇତେ କାଣା ହେ କୁ
1: ହେ ଯେନ ପିନ୍ଧିଛୁ ଲେଖେ ଫରକ ଟେ ଆଏ ନୂଆଟା
2: ମୋର ଲାଗି ଆନିଛ ବାଲି ଗୋ।
1: ହଁ ରେ ମା ତୋର ଲାଗି, ଆମର ଶୁକୁନ ଲାଗି। ଆ ତ ମା ପିନ୍ଧେଇ ଦେସି ଆ ତ ଟିକେ। ହଁ ଦେଖ ତ ମା କେନ୍ତା ଦିଶିଲୁ ଯେ, ରଜାର ଝି ଲେଖେ ଠାଟେ ଧରିଛି ରେ ମୋର ମା, ଅପସରି ଆଏ।
0: ଇବୁଆ ହସୁଛ କାଁ କରି, ବଟମ ଗୁଡାକ ଲଗେଇ ଦିଅ।
1: ସତେ ତୁମେ ଗେଜାଟିଅ, ଯେତେ ଶିଖାଲେ ହେଲେ ଶିଖୁଛ। ଆନ ଲଗେଇ ଦେମି, ଆନ ଇନ୍ତା ଉଲ୍ଟିଆ ନାଇଁ ପିନ୍ଧ, ଏନ୍ତା ଲଗାସ ବୁଝିଲ।
3: ଇବୁଆ ଶୁକୁନ ତୁଇ ବି ନୂଆଟା ପିନ୍ଧିଛୁ, କିଏ ଦେଲା ରେ ତତେ ନୂଆଟା? ତମେ ମୋର ଲାଗି କାଁ ଯେ ଏତେ ଘିନି ବିକି ଆନି ଦଉଛ, ମୁଇଁ ତୁମର କିଏ ଆଏ ଯେ?
1: ତୁମେ ମୋର କିଏ ହ କି ନାଇଁ ହ, ମୁଇଁ ତୁମକୁ ଏ ଗାଁ ନ ଏ ସମସ୍ତେ ମନୁଷ୍ ପାଖେ ମନୁଷ୍ କରିଥୁଇମି,
0: ମତେ କାଁ ଯେ ଗଛେ ଚଢ଼ାବ? ମୋର ଆମ ତୁଲବାର ନାଇଁ ନ କି ଟୋଲ ପିଟବାର ନାଇଁ ନ।
1: ଏ ଯୁଗେ ବଞ୍ଚବାକେ ହେଲେ ଲଢ଼ବାକେ ପଡ଼ବା, ତାକ ଦେଖାବାକେ ପଡ଼ବା। କେଞ୍ଚୁଆ ଲେଖେ ପଡ଼ି ରହିଲେ କିହେ ନାଇଁ ପଚରାନ, ଲୁକେ କେନ୍ କ୍ଷେତର ଢେଲ କରିଦେବେ। ମୁଠେ ଖାଇ ଖଟେ ଶୁଇଦେଲେ ଜୀବନଟା ତ ଜୀବନ ନାଇଁ ହେଇଯାଏ। ଏ ଜୀବନର ବାହାରେ ଆଉ ଗୋଟେ ଜୀବନ ଅଛି, ଯେନ୍ ଜୀବନ ମହୁଲ କୁଞ୍ଚି ଲେଖେ ପାଉଁଲି ଉଠସି, ଛନ୍ ଛନି ଯାଏସି।
0: ମାମୁଲି ମନୁଷ୍ୟଟେ ମୁଇଁ, ଛୁଆ ବେଲୁ ବୁଆ ମା ବୋଲି କିଛି ନାଇଁ ଜାନି, ବଢ଼େ ଘରର ପୁଅ ଥିଲି ବୋଲି ଲୁକେ କହେସନ୍। ହେଲେ ସେ ବଡ଼ ଘରକେ ମୁଇଁ କାଣା ଧୋଇ ଧୋଇ ପିଇମି? ସେ ବଡ଼ ଘର କେନ ଥିଲା, କିଏ ଦେଉଲ ମହଲ ଗୁଡ଼ି ଭାଡ଼ି ବନେଇଥିଲା, କାହିଁ ଗଲେ ମୋର ବୁଆ ମା? ଅଣ୍ଟା ସଲଖେଇ ଦେଖିଲା ବେଲକି ସବୁ ଛିନା। ହେଲେ ହେଲେ ଆଏଜ ଆଏଜ ତମେ ମୋର ଭିତରେ ଏନ୍ତା କାଣା କରିଦେଲ ଯେ ପଥର ଭିତରୁ ଗୋଟେ ନୂଆ ଜୀବନ ପଞ୍ଚବାର ଗୋଟେ ନୂଆ ସୋକ ବାହାରି ପଡ଼ୁଛି। ହି ଜୀବନେ ହି ଜୀବନେ ମୁଇଁ ତୁମର ଲାଗ ନାଇଁ ଶୁଝିପାରେ, ସତେ ସତେ ନାଇଁ ଶୁଝିପାରେ।
1: ତମର ଲେଖେ ମୁଇଁ ବି ମାର ମୁହଁ ନାଇଁ ଦେଖି ପାଇଲେ ଚଲେ, ପୁଅଟା ଅଛି ଯେ ତାର ବି ଆଇକ ଦୁଇଟା ଫୁଟେଇ ଦେଇଛେ ମହାପୁରୁ। ମୃତ୍ୟୁ ପିଟି ପିଟି ଦୁଇ ଅକ୍ଷର ପଢ଼ିଥିଲା ବୋଲିକରି ମୁଇଁ ଆଜ ନୌକରୀଟେ କରୁଛେ, ଦୁଇ ପଇସା କମୁଛେ ବୋଲି ଠୁଣ୍ଡି ଚଲୁଛେ। କାଜେ ମୁଇଁ ବୁଝି ନାଇଁ ପାରବାର କେ, ତମକୁ ଦେଖିଲା ଦିନ ମୁଇଁ ମୋର ଭିତରେ ତମର ମୂର୍ତ୍ତିକେ ଥାପି ଦେଇଛେ। ସେ ମୂର୍ତ୍ତିର ଆସନ ମହାପୁରର ଆସନ ବି ଆହୁରି ଉଚ୍ଚାଏ। ସର୍ମଙ୍ଗଲିଆର କୁଠି ଲେଖେ ଧୂପ କୁକୁର୍ତ୍ତି ମହମ, ହେଲେ ହେଲେ ସେ ମୂର୍ତ୍ତି ଥାପବାର ଲାଇକ ମୁଇଁ ନୁହେଁ। ଗଙ୍ଗା ଲେଖେ ମୋର ଜୀବନ୍ତି ଯମୁନାର ଗୁଲିଆ ପାଇଁ ମିଶି ଯାଇଛେ, ମୋର ସିନା ସଭେ ହେଇପାରବେ, ମୁଇଁ କାରି ରହିପାରମି କି ନାଇଁ ପାରମି। ସେ ବର୍ଷା ମୋ ନାଇଁ ନୁହେଁ।

0: ବୁଢ଼େ, ସଞ୍ଚାର ଭଲ କରୁଛ? ତମର ହାତଟା ବନେ ସଫା ଅଛେ।
1: ଗୁରୁ ଯାହା ଶିଖେଇଛନ୍ ଆଜ୍ଞା, କଲା ବିଦ୍ୟା ଆଏ, ଯିଏ ଯେତେ ସାଧି ପାରବା ତାର ସେତେ ଆଏ।
0: ଠିକ ଅଛେ, ମୁଇଁ ଏତକର ସରକାରକେ ଲେଖମି, ତମର ଏନ୍ତା ଦୁଃଖୀ କଳାକାର ମାନଙ୍କୁ କିଛି କିଛି ସାହାଯ୍ୟ କରବା।
2: ହଜୁର ଲେଖଲେ ସରକାର ଗୋଟେ କିଏ ଆଏ ଯେ ନାଇଁ ଶୁଣବା?
0: କଳାକାର ମାନଙ୍କୁ କିଛି ଦେଇପାରବା ବୋଲି ମୁଇଁ ଭାବୁଛେ, ଦେଖାଯାଉ କିଛି ହେଲେ ତ ଦେବା।
2: ଆମର ବାବୁ କାଣା କାଣା କରୁଛନ୍ ଦେଖବାରକେ ତମର ଆଏ କାଇ ଛହ ପାଲିଆ ବାବୁ, ଦେଖାଲେ କାନ ଦେଖମୁ। ଆମର ବାବୁ ସରମଙ୍ଗଲିଆ ମାନଙ୍କର ଲାଗି ଗୁଡି ସମଲେଇ ମନ୍ଦିର ବନଉଛନ୍, ଆଉ ଆଉ ଜାଗା ମାନକେ କେତେ କାଣା କରୁଛନ୍, କିଏ ତାର ହିସାବ ରଖବା?
1: ଏନ୍ତା ଧର୍ମାତ୍ମା ମାନଙ୍କୁ ମହାପୁରୁଷ ସବୁ ଯୁଗେ ଜନ୍ମ ଦେଇଥାଉନ୍। ବାବୁଙ୍କ ଲେଖେ ଗୋଟା ତ ଅଛନ୍ ବୋଲି ତ ଏ ସଂସାରେ ବର୍ଷା ହଉଛି।

0: ଠିକ ଚାଲୁଛି।
1: ହେବ ବୈଶାଖୁ,
2: ଆଜ୍ଞା,
1: ଏ ବାହକ ମାନଙ୍କୁ ବିଦାକି ଦେଇଦେଗା।
2: ଆଜ୍ଞା,
1: ଖାଜିନ୍ଚି ବାବୁନୁ ପଇସା ଆନ ଆର ଦେଇନି, ମୁଇଁ ଟିକେ ଯାଏସି ମିସ୍ତ୍ରୀ ସେ ରଙ୍ଗିଆ ଟିକରାର ମାଉଲି ଗୁଡ଼ିଟାର ମୁଦ ମାଇଲାନ କି ନାଇଁ ମୁଇଁ ଦେଖି ଆସି।
2: ମୋର ପଛେ ପଛେ ଆସ, ବିଦାକି ନବ ପରେ।
3: ତମେ ଆଖ ଆଗ ସୋର ଧର ନ ଛୁଆ ହଜୁର।
0: ଛୁଆ ହଜୁର ଆର ବଡ଼ ହଜୁର କେନୁ ପାଇଲୁ ରେ ଦୁଇ ମାନିଆ?
3: କହି ହେଇଗଲା ହଜୁର, ଆଉ କେଭେ ନାଇଁ କହେ ଗୁମାସ୍ତା ବାବୁ।
2: ଫେର
3: ଇ ଚିକିର ପ ଜିଭ କେ କଟି ଦେଚି ଲେଖେ ଲାଗ୍ସି।
2: ହଉ ହେଲା, ଆସ ବିଦାକି ନେଇକିରି ଯ, ଆସ ମୋର ପଛେ ପଛେ।
1: ବଢା ଦେରି କରିଦେଲୁ ବସର ମଙ୍ଗଲିଆ।
3: ଜାନିଛ ତ ବାବୁ, ବାର ଜଞ୍ଜଲିଆ ଲୋକ ମୁଇଁ, ଆଇମି ବୋଲେ ଆସି ହଉଛେ କେଁ।
1: ବୟସାକୁ ତତେ କିଛି ନାଇଁ କହି
3: କହିଥିଲେ ଯେ ହଜୁର, ଗୁମାସ୍ତା ବାବୁ ଫେର ବର୍ଗି ଦେଲେ ଭୂତାଟେ, ତାକରଟା କଲେ ମଲି ନା କଲେ ମଲି, ଶିବର ନୁ ତ ଶିବର ମନ୍ଦି ଭୁରକୁ ଟିକେ ମୋର ବେଶୀ ଡର।
1: କାହିଁ ଭୂତାଟେ ବର୍ଗି ଥିଲା ସେ?
3: ପାନପତ୍ରୀ ଲେଖେ ଏଡ଼କିଟେ ଜିଭ ଆର କୁଲାମି ତାର ଗଖେ କଥାଟେ, ନାଇଁ କହିଲେ ଗୁପତ କହିଦେଲେ ଖୁଲା।
1: ସଫା ସଫା କହ କାଣା କହୁଛୁ ଯେ?
3: ସେ କପିଲ ବାହାଗ
1: କାଣା ହେଲା ତାର?
3: ତାର ଝିଟେ ଅଛି ଫଡ଼େ ଠାଟ ବାଟର ଟୁକେଲଟିଏ, ଯିଏ ବି ଦେଖବା ଲେହେଟି ଲେହେଟି ଅଥା ହେଇଯିବା। କାଁ କରି ଯେ କେ ଜାନେ, ତାକେ ନ ଗୁମାସ୍ତା ବାବୁ ଡାକବୁ ଡାକବୁ ବୋଲୁଛୁ।
1: ଡାକଲୁ ନ ଭେଲ ତାହାକେ?
3: କାଁ ମୁହେଁ କହିମି ହଜୁର, ମୋର ଖଟଲିର ମଙ୍ଗଲାନୁ ବି ଯାହିରେ ଚୁରି ପକା ବେଲେ ମୁରି ଦେବା ହଜୁର।
1: ଛାଡ଼ ଛାଡ଼ ଛାଡ଼ି କଥା, ତୁ କହୁଥିଲୁ ପରେ ମା ମଙ୍ଗଲା ଲାଗି ତମର ପରାଥି ଦେଉଲଟେ କର୍ମା।
3: ତମର ଟୁଡ ସୁତୁଡ ହଜୁର, ଇ କଥା ନ ଶୁଣମି ବୋଲି ମୁଇଁ ଡାକି ବସିଥିଲି।
1: ଆରେ ଆରେ ଏଇଟା କାଁ କରୁଛୁ, ଉଠ ଉଠ ଉଠ। ଏ ଦେଖ, ତମର ପରାଥି ଦେଉଲ ଅଲବତ ହେବା ଆର ତାର ଜିମା ନେବୁ ତୁଇ। ହେଲେ ପିଲା, ମୋର ବୁତାଟେ ବି ତତେ କରବାକେ ହେବା।
3: କାହିଁ ବୁତା ହଜୁର?
1: ହଁ ଶୁନ, ଇଆଡ଼େ ଆବୋ କାନେ କହିମି, ହେନ୍ତା କଥା ବଢେ ପାଟିଥି ନାଇଁ କହି ହୁଏ।
3: ବୁଝିଲି ବୁଝିଲି
1: ବୁଝିଲୁ ତ।

0: ଏତ୍କିଟି ଆପଣଙ୍କର ନାଟକଟା ସରିଗଲା ବୋଲି ନାଇଁ ଭାବୁନ୍ ରୁଦ୍ରବାବୁ, ମୁହୁର୍ ନାଟକଟା ସିନା ସରିଯାଇଛେ, ହେଲେ ହି ହାତର ନାଟକଟା ବାକି ରହିଯାଇଛେ।
1: ତୁଇ ତୁଇ ଫେର କାହିଁ ଆଇଲୁ?
0: ଆପଣ ଯେନ୍ ଜାଲ ଖେଳେଇଥିଲେ ନାଇଁ, ସେ ଚାଲେ ଆପଣ ହି ପଡ଼ିଲେ। ମୁଇଁ ପହିଲୁ କହିଦେଇଥିଲି ଆପଣ ବାଗ ନୁହନ୍, ଖାଲି ବା ଗାଏ ବୋଲି ଡରାବାର ଅଭ୍ୟାସଟା କରିଦେଇଛନ୍। ଆପଣ ସବକୁ ସାଫ କରିଦେବାର ଲାଗି ଚାହିଁଥିଲେ, ଆଜ ଆଜ ମୁଇଁ ଆପଣଙ୍କୁ ସାଫ କରିଦେମି।
1: ପଲା ପଲା ଏଠାନୁ,
0: ମୁଇଁ ଖାଲି ହାତେ ଫେରି ଯିବାର ଲାଗି ନାଇଁ ଆସି।

0: ଶୁଣୁଥିଲେ ନାଟକ ଲୁରା, ରଚନା ମଙ୍ଗଳଚରଣ ବିଶ୍ୱାଳ, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପ୍ରଯୋଜନା ପଦ୍ମଲୋଚନା ଦାସ, ପରିବେଷଣ କରିଥିଲେ ସୃଷ୍ଟି ସମ୍ବଲପୁରର କଳାକାରମାନେ, ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ବ୍ରଜେନ୍ଦ୍ର ନାୟକ ଏବଂ ଦୁଃଖନାଶନ ବେହେରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚ୍ଡି ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ରାଷ୍ଟ୍ରପତି ନୂଆଦିଲ୍ଲୀନ ଆଇଜ 65 ଜଣଙ୍କୁ ପ୍ରଦାନ କରିବେ 2 ଖେପ ପଦ୍ମ ପୁରସ୍କାର। ଓଡ଼ିଶାର ଚରଣ ହେମ୍ରମ, ସୀମାଞ୍ଚଳ ପାତ୍ର ଆଉ ଶରତ କୁମାର ପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନିତ କରାଯିବା ସମ୍ମାନିତ। ନୂଆଦିଲ୍ଲୀନ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ନାଫେଡ୍ର ନିଲାମ ପୋର୍ଟାଲ୍କେ ଲୋକାର୍ପଣ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଆମେରିକା ଇରାନ ଭିତରେ ହୋଇଥିବାର ବୁଝାମଣାକେ ସ୍ୱାଗତ କଲା ଭାରତ। 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକଟି ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗକେ ନେଇକରି ହୋଇଛି ଆଲୋଚନା। ଖରିଫ 2026 ଆଉ ଏଲ୍ନିନୋର ମୁକାବିଲାର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ। ଖରିଫ 2026 ଲାଗି ଓଡ଼ିଶା ପୂରା ପ୍ରସ୍ତୁତ ଅଛି କହିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ରାମ ମନ୍ଦିର ଦାନ ମାମଲାଥି ପ୍ରାଥମିକ ରିପୋର୍ଟ ଦାଖଲ କରିଛେ ଏସ୍ଆଇଟି। ତାମିଲନାଡୁର ତିରୁଭଲ୍ଲରଠାରେ ଘଟିଥିବା ଗ୍ୟାସ୍ ଲିକ୍ ଦୁର୍ଘଟଣାଟି ମୃତ ଓଡ଼ିଆ ଶ୍ରମିକଙ୍କର ପରିବାର ଲୋକ ସହାୟତା ରାଶି 4 ଟଙ୍କାରୁ 10 ଟଙ୍କା ବଢ଼ାଲେ ମୁଖ୍ୟମନ୍ତ୍ରୀ। ପୁରୀ ରଥଯାତ୍ରା ସୁରୁଖୁରୁତି ପରିଚାଳନାକେ ନେଇକରି ଆଇନମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଅନୁଷ୍ଠିତ ହୋଇଛି 2 ସମନ୍ୱୟ ବୈଠକ। ବାହାରିଲା ସିୟୁଇଟି ୟୁଜି 2026ର ଫଳାଫଲ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଜୁନ୍ 28 ବଦଳେ ହେବା ଆଇବା ଜୁଲାଇ ମାସର 5। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କର ଶ୍ରାଦ୍ଧବାର୍ଷିକୀ ଆଜ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ଶ୍ରୀଜଗନ୍ନାଥଙ୍କର ପବିତ୍ର ରୀତିନୀତିରେ ବ୍ୟବହାର ହେଉଥିବା ବାସୁଙ୍ଗା ପାଟ ପଠାବାର କାର୍ଯ୍ୟକ୍ରମ ଆଇଜ ହୋଇଛି ଅନୁଷ୍ଠିତ। ରାଜ୍ୟର ଭିନ୍ ଭିନ୍ ଜାଗାର ସଂଶୋଧିତ ଇଂରାଜୀ ବନାନ ବାବଦ ବାହାରିଛେ ବିଜ୍ଞପ୍ତି। ବିଜ୍ଞପ୍ତି ବରଗଡ଼ ବଲାଙ୍ଗୀର ସହିତ ରାଜ୍ୟର 64 ଜାଗାର ବଦଳାଯାଇଛେ ଇଂରାଜୀ ବନାନ। କେନ୍ଦ୍ର ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ଲାଗି ରାଜ୍ୟର 10 ବିଦ୍ୟାଳୟ ହୋଇଛେ ମନୋନୀତ। ଲଣ୍ଡନଠାରେ ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ ଖେଳିବେ ଭାରତ ଆଉ ପାକିସ୍ତାନ। ଆଉର୍ ଆଇବା 7 ତକ ରାଜ୍ୟର ପ୍ରାୟ ସବୁ ଅଞ୍ଚଳର ସାମାନ୍ୟ ମଧ୍ୟମ ଧରଣର ବର୍ଷା ହେବା ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏଚ୍ଡି ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସଂକୀର୍ତ୍ତନ ଶୁଣନ୍ତୁ, ପରିବେଷଣ କରିଛନ୍ତି ଲଳିତମୋହନ ପଣ୍ଡା ଏବଂ ସାଥୀମାନେ।
2: ବିହାରୀ ଲାଲ୍ କି

ଶେଷ ହେଲା ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସଂକୀର୍ତ୍ତନ ଶୁଣୁଥିଲେ, ପରିବେଷଣ କଲେ ଲଳିତ ମୋହନ ପଣ୍ଡା ଏବଂ ସାଥୀମାନେ। ସାଥୀମାନେ ହେଲେ ନିମାଇ ଚରଣ ଦାସ, ଲୋକନାଥ ମହାନ୍ତି, ଅଶୋକ ଶତପଥୀ ଏବଂ ନରୋତ୍ତମ ମହାପାତ୍ର। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜି ଆମ ଯୁବବାଣୀର ସନ୍ଧାନ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଉପସ୍ଥାପନାରେ ମୁଁ ଆପଣମାନଙ୍କ ଯୁବସାଥୀ କୁକୁସୁମ ମିଶ୍ର। ଶ୍ରୋତାବନ୍ଧୁ, ବର୍ତ୍ତମାନ ଜାଣିବା ଇତିହାସ ପୃଷ୍ଠାରେ ଆଜି ଦିନରେ ଘଟିଥିବା କିଛି ଘଟଣାଗୁଡ଼ିକ ବିଷୟରେ। 1868 ମସିହାରେ କ୍ରିଷ୍ଟୋଫର୍ ଏଏଲ୍ ସୋଲ୍ସଙ୍କୁ ଟାଇପରାଇଟର ପାଇଁ ପେଟେଣ୍ଟ ମିଳିଥିଲା। 1960 ମସିହାରେ ଆର୍କାଟିକ୍ ସନ୍ଧି ସମ୍ପନ୍ନ ହୋଇଥିଲା। ଏହା ଅନ୍ତର୍ଗତ ଆର୍କାଟିକ୍ ମହାଦ୍ୱୀପ ବୈଜ୍ଞାନିକ ଗତିବିଧି ପାଇଁ ସଂରକ୍ଷିତ କ୍ଷେତ୍ର ଘୋଷିତ ହୋଇଥିଲା। 1960 ମସିହାରେ ଜାପାନ ଓ ଆମେରିକା ମଧ୍ୟରେ ସୁରକ୍ଷା ବୁଝାମଣା ହୋଇଥିଲା। 1980 ମସିହାରେ ଭାରତୀୟ ନେତା ଏବଂ ଇନ୍ଦିରା ଗାନ୍ଧୀଙ୍କ ପୁତ୍ର ସଞ୍ଜୟ ଗାନ୍ଧୀଙ୍କ ଦେହାନ୍ତ ହୋଇଥିଲା। 2008 ମସିହାରେ ପ୍ରସିଦ୍ଧ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ ପାଇଁ ଚୟନ ସୁପାରିଶ ମିଳିଥିଲା। 2008 ମସିହାରେ ଟାୟାର ନିର୍ମାଣକାରୀ ଦେଶର ପ୍ରମୁଖ କମ୍ପାନୀ ଜେକେ ଟାୟାର ଟର୍ନାଲ ଓ ତା'ର ସହାୟକ କମ୍ପାନୀ ସହିତ 270 କୋଟିର ଅଧିଗ୍ରହଣ କରିଥିଲା। ଶ୍ରୋତାବନ୍ଧୁ, ଏଇଟା ଥିଲା ଇତିହାସ ଦର୍ପଣରେ ଆଜି। ଆଶା କରୁଛି ଆପଣମାନଙ୍କ ପାଇଁ ନିଶ୍ଚୟ ଶିକ୍ଷଣୀୟ ହୋଇଥିବ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଏକ ସୁନ୍ଦର ଗୀତ। କଥାଚିତ୍ର ହିମ୍ମତୱାଲା, କଣ୍ଠ ଲତା ମଙ୍ଗେସ୍କର ଓ ବାପି ଲାହାରୀ, ସଙ୍ଗୀତ ବାପି ଲାହାରୀ, ଗୀତ ଇନ୍ଦେୱର।

ଗୀତଟି ଶୁଣିଲେ ତ ଶ୍ରୋତା ବନ୍ଧୁ, ଆଶା କରୁଛି ଆପଣମାନଙ୍କ ପାଇଁ ନିଶ୍ଚୟ ଭଲ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତା ବନ୍ଧୁ, ଆଜି ଆମେ କଥା ହେବା ବିଷୁବ ଅଞ୍ଚଳର ପାଣିପାଗ ଓ ଜୀବଜନ୍ତୁମାନଙ୍କ ବିଷୟରେ। ବିଷୁବ ଅଞ୍ଚଳ ପୃଥିବୀର ମଧ୍ୟଭାଗ ବିଷୁବ ରେଖା ଆଖପାଖରେ ଅବସ୍ଥିତ। ଏହି ଅଞ୍ଚଳ ସାରା ବର୍ଷ ସୂର୍ଯ୍ୟଙ୍କ ତୀବ୍ର କିରଣ ପ୍ରାପ୍ତ କରିଥାଏ, ତେଣୁ ଏଠାରେ ତାପମାତ୍ରା ସାଧାରଣତଃ ଉଚ୍ଚ ରହିଥାଏ ଏବଂ ଋତୁ ପରିବର୍ତ୍ତନର ପ୍ରଭାବ ବହୁତ କମ୍ ଦେଖାଯାଏ। ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ଥିବାରୁ ପ୍ରାୟ ପ୍ରତିଦିନ

0: ମେଘ ସୃଷ୍ଟି ହୋଇ ବର୍ଷାପାତ ହୋଇଥାଏ। ବାର୍ଷିକ ବର୍ଷାପାତର ପରିମାଣ ମଧ୍ୟ ବହୁତ ଅଧିକ ହୋଇଥାଏ। ଏହି କାରଣରୁ ଏହି ଅଞ୍ଚଳରେ ସଦାସର୍ବଦା ସବୁଜ ଓ ଘନ ଜଙ୍ଗଲ ଦେଖିବାକୁ ମିଳିଥାଏ। ବିଶୁବ ଅଞ୍ଚଳ ଜୀବ ବୈଚିତ୍ର୍ୟର ଏକ ଭଣ୍ଡାର ଭାବେ ପରିଚିତ। ଏହି ଅଞ୍ଚଳର ଘନ ଜଙ୍ଗଲରେ ବିଭିନ୍ନ ପ୍ରକାରର ପଶୁ ପକ୍ଷୀ ସରୀସୃପ ଓ କୀଟପତଙ୍ଗ ବାସ କରନ୍ତି। ମାଙ୍କଡ଼ ଗୋରିଲା ସିମ୍ପାଞ୍ଜି ଚିତା ଜାଗୁଆର ଭଳି ସ୍ତନ୍ୟପାୟୀ ପ୍ରାଣୀ ମଧ୍ୟ ଏଠାରେ ଦେଖାଯାଆନ୍ତି। ଟିଆ ମୟୂର ହର୍ଣ୍ଣବିଲ୍ ଓ ଅନେକ ରଙ୍ଗବିରଙ୍ଗ ପକ୍ଷୀ ଜଙ୍ଗଲକୁ ମୁଖରିତ କରିଥାନ୍ତି। ଅଜଗର ଭିନ୍ନ ଭିନ୍ନ ସାପ କୁମ୍ଭୀର ଭଳି ସରୀସୃପ ଏବଂ ଅସଂଖ୍ୟ କୀଟପତଙ୍ଗ ମଧ୍ୟ ଏହି ଅଞ୍ଚଳରେ ବସବାସ କରନ୍ତି। ପ୍ରଚୁର ବର୍ଷା ଉଷ୍ଣ ପାଣିପାଗ ଏବଂ ଖାଦ୍ୟର ସହଜ ଉପଲବ୍ଧତା ଯୋଗୁଁ ଏଠାରେ ଉଦ୍ଭିଦ ଓ ପ୍ରାଣୀ ଜଗତର ବିକାଶ ବହୁତ ଭଲ ଭାବେ ହୋଇଥାଏ। ତେଣୁ ବିଶୁବ ଅଞ୍ଚଳ ପୃଥିବୀର ପରିବେଶ ସନ୍ତୁଳନ ରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ଗଣ୍ୟ ହୁଏ। ତଶ୍ରୋତା ବନ୍ଧୁ, ଏହି ବିଶୁବ ଅଞ୍ଚଳର ପାଣିପାଗ ଓ ଜୀବଜନ୍ତୁ ବିଷୟ ସମ୍ପର୍କରେ ଆହୁରି ଅଧିକ ଜାଣିବା ଅପର୍ଣ୍ଣା ହୋତାଙ୍କ ସହିତ ଏକ ଆଲୋଚନାରୁ। ଶ୍ରୋତାବନ୍ଧୁ, ଚାଲନ୍ତୁ ଶୁଣିବା ଆଲୋଚନାଟି।
1: ବିଶୁବ ଅଞ୍ଚଳର ପାଣିପାଗ ଓ ଜୀବଜନ୍ତୁ। ପୃଥିବୀର ଭୌଗୋଳିକ ଅଞ୍ଚଳଗୁଡ଼ିକ ମଧ୍ୟରେ ବିଶୁବ ଅଞ୍ଚଳ ଏକ ବିଶେଷ ସ୍ଥାନ ଅଧିକାର କରିଛି। ବିଶୁବ ରେଖାର ଉଭୟ ପାର୍ଶ୍ୱରେ ପ୍ରାୟ 5 ଡିଗ୍ରୀରୁ 10 ଡିଗ୍ରୀ ଅକ୍ଷାଂଶ ମଧ୍ୟରେ ଏହି ଅଞ୍ଚଳ ବିସ୍ତୃତ ହୋଇଛି। ସୂର୍ଯ୍ୟଙ୍କର ଲମ୍ବ କିରଣ ବର୍ଷର ଅଧିକାଂଶ ସମୟ ଏହି ଅଞ୍ଚଳ ଉପରେ ପଡ଼ୁଥିବାରୁ ଏଠାରେ ଉଚ୍ଚ ତାପମାତ୍ରା, ଅଧିକ ଆର୍ଦ୍ରତା ଏବଂ ପ୍ରଚୁର ବୃଷ୍ଟିପାତ ଦେଖାଯାଏ। ବ୍ରାଜିଲର ଆମାଜନ ଉପତ୍ୟକା, ଆଫ୍ରିକାର କଙ୍ଗୋ ଉପତ୍ୟକା ଏବଂ ଦକ୍ଷିଣ ପୂର୍ବ ଏସିଆର ଇଣ୍ଡୋନେସିଆ ଓ ମାଲେସିଆ ବିଶୁବ ଅଞ୍ଚଳର ପ୍ରମୁଖ ଉଦାହରଣ। ବିଶୁବ ଅଞ୍ଚଳ ଜୈବ ବିବିଧତାର ଭଣ୍ଡାର ଭାବେ ପରିଚିତ। ପୃଥିବୀର ଅସଂଖ୍ୟ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତି ଏଠାରେ ବାସ କରନ୍ତି। ଏହି ଅଞ୍ଚଳ ବିଶ୍ୱର ଜଳବାୟୁ ନିୟନ୍ତ୍ରଣ, ଅମ୍ଳଜାନ ଉତ୍ପାଦନ ଓ ପରିବେଶୀୟ ସନ୍ତୁଳନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ତାହେଲେ ଶ୍ରୋତାବନ୍ଧୁ, ଏବେ ଜାଣିବା ବିଶୁବ ଅଞ୍ଚଳର ପାଣିପାଗ ବିଷୟରେ। ଉଚ୍ଚ ତାପମାତ୍ରା, ପ୍ରଚୁର ବୃଷ୍ଟିପାତ, ଅଧିକ ଆର୍ଦ୍ରତା, ନିମ୍ନ ବାୟୁଚାପ, ଋତୁର ଅନୁପସ୍ଥିତି। ବିଶୁବ ଅଞ୍ଚଳର ପ୍ରମୁଖ ବିଶେଷତା ହେଉଛି ସମଗ୍ର ବର୍ଷ ଉଚ୍ଚ ତାପମାତ୍ରା। ସାଧାରଣତଃ ତାପମାତ୍ରା 25 ଡିଗ୍ରୀ ସେଲସିୟସରୁ 30 ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥାଏ। ବର୍ଷର କୌଣସି ମାସରେ ତାପମାତ୍ରା କମ୍ ହୁଏ ନାହିଁ। ଦିନ ଓ ରାତିର ତାପମାତ୍ରାରେ ମଧ୍ୟ ଅଧିକ ପାର୍ଥକ୍ୟ ଦେଖାଯାଏ ନାହିଁ। ବିଶୁବ ଅଞ୍ଚଳରେ ବାର୍ଷିକ ବୃଷ୍ଟିପାତ 2000ରୁ 3000 ମିଲିମିଟର କିମ୍ବା ତାହାଠାରୁ ଅଧିକ ହୋଇଥାଏ। ଦୈନିକ ତାପରେ ଭୂପୃଷ୍ଠର ଜଳ ବାଷ୍ପରେ ପରିଣତ ହୋଇ ଉପରକୁ ଉଠେ। ଉପରେ ଥଣ୍ଡା ପରିବେଶରେ ଏହା ମେଘରେ ପରିଣତ ହୋଇ ବର୍ଷା କରାଏ। ଏହାକୁ ସଂବହନ ଜନିତ ବର୍ଷା କୁହାଯାଏ। ଏଠାରେ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବହୁତ ଅଧିକ ଥାଏ। ଆର୍ଦ୍ରତା ସାଧାରଣତଃ 80 ଡିଗ୍ରୀରୁ 90 ଡିଗ୍ରୀ ମଧ୍ୟରେ ରହେ। ଏହା ଲୋକମାନଙ୍କୁ ଗରମ ଅନୁଭବ କରାଏ ଏବଂ ଜଙ୍ଗଲର ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ। ଉଚ୍ଚ ତାପମାତ୍ରା ଯୋଗୁଁ ଏଠାରେ ଉଷ୍ଣବାୟୁ ଉପରକୁ ଉଠିଯାଏ ଏବଂ ନିମ୍ନ ବାୟୁଚାପ ସୃଷ୍ଟି ହୁଏ। ଏହା ବୃଷ୍ଟିପାତ ବୃଦ୍ଧିର ଏକ ପ୍ରମୁଖ କାରଣ। ବିଶୁବ ଅଞ୍ଚଳରେ ଗ୍ରୀଷ୍ମ, ଶୀତ ଓ ବର୍ଷା ଋତୁର ସ୍ପଷ୍ଟ ପାର୍ଥକ୍ୟ ଦେଖାଯାଏ ନାହିଁ। ସମଗ୍ର ବର୍ଷ ଜଳବାୟୁ ପ୍ରାୟ ସମାନ ରହିଥାଏ, ଏଣୁ ଏହାକୁ ସମବର୍ଷୀୟ ଜଳବାୟୁ ମଧ୍ୟ କୁହାଯାଏ। ଶ୍ରୋତାବନ୍ଧୁ, ଏବେ ତ ଜାଣିଲା ବିଶୁବ ଅଞ୍ଚଳର ପାଣିପାଗ ବିଷୟରେ, ତାହେଲେ ସେଠାର ଉଦ୍ଭିଦ ଓ ଜୀବଜନ୍ତୁ କେମିତି ଥିବେ, ଚାଲନ୍ତୁ ଜାଣିବା। ବିଶୁବ ଅଞ୍ଚଳର ଉଷ୍ଣ ଓ ଆର୍ଦ୍ର ପାଣିପାଗ ଘନ ଚିରହରିତ ବନ ସୃଷ୍ଟି କରିଥାଏ। ଏହି ବନକୁ ବର୍ଷା ବନ ମଧ୍ୟ କୁହାଯାଏ। ଏଠାରେ ଗଛଗୁଡ଼ିକ 40ରୁ 60 ମିଟର ଉଚ୍ଚ ହୋଇଥାଏ। ଗଛର ପତ୍ର ସମଗ୍ର ବର୍ଷ ସବୁଜ ରହେ। ବନ ଏତେ ଘନ ଯେ ସୂର୍ଯ୍ୟକିରଣ ଭୂପୃଷ୍ଠକୁ ଠିକ୍ ଭାବରେ ପହଞ୍ଚିପାରେ ନାହିଁ। ଲତା, ଗୁଲ୍ମ ଓ ଔଷଧୀୟ ଉଦ୍ଭିଦ ବହୁଳ ମାତ୍ରାରେ ମିଳେ। ଏଠାକାର ପ୍ରମୁଖ ଉଦ୍ଭିଦଗୁଡ଼ିକ ହେଉଛନ୍ତି ମେହୁଗାନି, ଏବୋନି, ରୋଜୁ, ରବର, ସିଙ୍କୋନା, ପାମ୍, ବାଉଁଶ। ଏହି ଉଦ୍ଭିଦଗୁଡ଼ିକ କାଠ, ଔଷଧ ଓ ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିଶୁବ ଅଞ୍ଚଳର ଜୀବଜନ୍ତୁ। ବିଶୁବ ଅଞ୍ଚଳର ଘନ ଜଙ୍ଗଲ ଓ ଅନୁକୂଳ ପାଣିପାଗ ଅନେକ ପ୍ରକାରର ଜୀବଜନ୍ତୁଙ୍କ ବାସସ୍ଥାନ ଅଟେ। ସ୍ତନ୍ୟପାୟୀ ପ୍ରାଣୀ, ଏଠାରେ ବାନର, ଗୋରିଲା, ଚିମ୍ପାଞ୍ଜି, ଓରାଙ୍ଗୋଟାନ୍, ଜାଗୁଆର ଓ ଟାପିର ଏହିଭଳି ପ୍ରାଣୀ ଦେଖାଯାଆନ୍ତି। ଏମାନେ ଘନ ଜଙ୍ଗଲରେ ବାସ କରିବାକୁ ଅନୁକୂଳ ହୋଇଥାନ୍ତି। ପକ୍ଷୀ, ବିଶୁବ ଅଞ୍ଚଳ ବିଭିନ୍ନ ପ୍ରଜାତିର ପକ୍ଷୀ ପାଇଁ ପ୍ରସିଦ୍ଧ। ଟୁକାନ୍, ଟିଆ, ହର୍ନିଲ ଓ ବିଭିନ୍ନ ରଙ୍ଗର ଛୋଟ ପକ୍ଷୀ ଏଠାରେ ଦେଖାଯାଆନ୍ତି। ସରୀସୃପ, ସାପ, ଗୋଧି, କୁମ୍ଭୀର ଓ ବିଭିନ୍ନ ପ୍ରକାରର ଛୋଟ ଛୋଟ କୀଟପତଙ୍ଗ ଭଳି ପ୍ରାଣୀ ଏହି ଅଞ୍ଚଳରେ ବାସ କରନ୍ତି। ଏମାନେ ଜଙ୍ଗଲ ଓ ଜଳାଶୟରେ ରହିଥାନ୍ତି। ଉଭୟଚର ପ୍ରାଣୀ, ବେଙ୍ଗ ଓ ସାଲାମାଣ୍ଡର ଏହି ଉଭୟଚର ପ୍ରାଣୀମାନେ ମଧ୍ୟ ଏଠାରେ ପ୍ରଚୁର ମାତ୍ରାରେ ଦେଖାଯାଇଥାନ୍ତି। ଆର୍ଦ୍ର ପରିବେଶ ଏମାନଙ୍କ ବଞ୍ଚିବା ପାଇଁ ଉପଯୁକ୍ତ। କୀଟପତଙ୍ଗ, ପ୍ରଜାପତି, ମହୁମାଛି, ପିମ୍ପୁଡ଼ି ଓ ବିଭିନ୍ନ ପ୍ରକାରର କୀଟପତଙ୍ଗ ଏଠାରେ ବାସ କରନ୍ତି। ଏମାନେ ଜଙ୍ଗଲର ପରିବେଶ ସନ୍ତୁଳନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି। ବିଶୁବ ଅଞ୍ଚଳରେ ଲୋକମାନେ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ। ଏଠାର ପ୍ରମୁଖ ଫସଲ ରବର, କୋକୋ, କଦଳୀ, ନଡ଼ିଆ, ତେଲ ପାମ୍, କଫି ଇତ୍ୟାଦି। ପାଣିପାଗ ଓ ଜୀବଜନ୍ତୁଙ୍କର ସମ୍ପର୍କ, ବିଶୁବ ଅଞ୍ଚଳର ପାଣିପାଗ ଓ ଜୀବଜନ୍ତୁ ପରସ୍ପର ସହ ଏପରି ଭାବରେ ଜଡ଼ିତ ଯେ ଗୋଟିଏ ବିନା ଅନ୍ୟଟିର ଅସ୍ତିତ୍ୱ କଳ୍ପନା କରିବା କଷ୍ଟକର। ଏହି ଅଞ୍ଚଳରେ ସାରା ବର୍ଷ ପ୍ରଚୁର ସୂର୍ଯ୍ୟାଲୋକ, ଅଧିକ ବର୍ଷା ଓ ଉଚ୍ଚ ଆର୍ଦ୍ରତା ଥିବାରୁ ପ୍ରକୃତି ସଦା ସବୁଜ ଓ ସଜୀବ ରହିଥାଏ। ଏହି ଅନୁକୂଳ ପାଣିପାଗ ଯୋଗୁଁ ବୃକ୍ଷଲତା ଅତ୍ୟନ୍ତ ଘନ ଓ ଉଚ୍ଚ ହୋଇ ବଢ଼େ, ଯାହାକୁ ପୃଥିବୀର ସବୁଜ ଫୁସ୍ଫୁସ୍ ବୋଲି କୁହାଯାଏ। ଏହି ଘନ ଅରଣ୍ୟ ଅସଂଖ୍ୟ ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ, ଜଳ, ଆଶ୍ରୟ ଓ ସୁରକ୍ଷାର ଉତ୍ସ ଅଟେ। ଗଛର ଉଚ୍ଚ ଡାଳରେ ବାନର ଓ ବିଭିନ୍ନ ପକ୍ଷୀ ବାସ କରୁଥିବା ବେଳେ ଜଙ୍ଗଲର ଭୂମି ଭାଗରେ ହରିଣ, ଜାଗୁଆର ଓ ଅନ୍ୟାନ୍ୟ ପଶୁ ବିଚରଣ କରନ୍ତି। ନଦୀ ଓ ଜଳାଶୟଗୁଡ଼ିକ ମାଛ, ମଗର ଏବଂ ବିଭିନ୍ନ ଜଳଜ ପ୍ରାଣୀଙ୍କର ଜୀବନକୁ ପୋଷଣ କରେ। ଏପରିକି ଜଙ୍ଗଲର ଗଛପତ୍ର ତଳେ ବସବାସ କରୁଥିବା ଅସଂଖ୍ୟ କୀଟପତଙ୍ଗ ମଧ୍ୟ ଏହି ପରିସ୍ଥିତି ତନ୍ତ୍ରର ଅବିଚ୍ଛେଦ୍ୟ ଅଂଶ ଅଟନ୍ତି। ଅନ୍ୟପକ୍ଷରେ ଜୀବଜନ୍ତୁମାନେ ମଧ୍ୟ ପରିବେଶକୁ ସକ୍ରିୟ ଓ ସନ୍ତୁଳିତ ରଖିବାରେ ସହଯୋଗ କରନ୍ତି। ପକ୍ଷୀ ଓ ପଶୁମାନେ ଫଳ ଖାଇ ବୀଜକୁ ଦୂରଦୂରାନ୍ତରରେ ବିସ୍ତାର କରନ୍ତି, ଯାହା ନୂତନ ବୃକ୍ଷ ସୃଷ୍ଟିରେ ସାହାଯ୍ୟ କରେ। ମହୁମାଛି, ପ୍ରଜାପତି ଓ ଅନ୍ୟ କୀଟପତଙ୍ଗ ପରାଗ ସଞ୍ଚାର କରି ଉଦ୍ଭିଦମାନଙ୍କର ବଂଶବୃଦ୍ଧିରେ ଅବଦାନ ରଖନ୍ତି। ସେହିପରି ମାଂସାହାରୀ ପ୍ରାଣୀମାନେ ଶାକାହାରୀ ପ୍ରାଣୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରି ପ୍ରାକୃତିକ ସନ୍ତୁଳନ ବଜାୟ ରଖନ୍ତି। ବିଶୁବ ଅଞ୍ଚଳର ଏହି ଅଦ୍ଭୁତ ସମ୍ପର୍କ ଆମକୁ ଶିଖାଏ ଯେ ପ୍ରକୃତିର ପ୍ରତ୍ୟେକ ଉପାଦାନ ପରସ୍ପର ସହ ଜଡ଼ିତ। ଏହି ପାଣିପାଗରେ ପରିବର୍ତ୍ତନ ଘଟେ କିମ୍ବା ଜଙ୍ଗଲ ଧ୍ୱଂସ ହୁଏ, ତେବେ ଏହାର ପ୍ରଭାବ ସିଧାସଳଖ ବିଶୁବ ଅଞ୍ଚଳର ଜଙ୍ଗଲ ଓ ଜୀବବିବିଧତାର ସୁରକ୍ଷା କରିବା ମାନବ ଜାତିର ଏକ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ। ପ୍ରକୃତିର ଏହି ସୁନ୍ଦର ସହାବସ୍ଥାନ ପୃଥିବୀର ପରିବେଶ ସନ୍ତୁଳନକୁ ଅକ୍ଷୁର୍ଣ୍ଣ ରଖିବାରେ ଅମୂଲ୍ୟ ଭୂମିକା ନିର୍ବାହ କରୁଛି। ବିଶୁବ ଅଞ୍ଚଳର ପରିବେଶୀୟ ଗୁରୁତ୍ୱ, ବିଶୁବ ଅଞ୍ଚଳ ପୃଥିବୀର ଫୁସ୍ଫୁସ୍ ଭାବେ ପରିଚିତ, କାରଣ ଏହାର ଘନ ଜଙ୍ଗଲ ବହୁ ପରିମାଣରେ ଅମ୍ଳଜାନ ଉତ୍ପାଦନ କରିଥାଏ। ଏହି ଜଙ୍ଗଲଗୁଡ଼ିକ କାର୍ବନ୍ ଡାଇଅକ୍ସାଇଡ୍ ଶୋଷଣ କରି ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରନ୍ତି। ଏହାଛଡ଼ା ଅନେକ ଔଷଧୀୟ ଉଦ୍ଭିଦ ଓ ଦୁର୍ଲଭ ପ୍ରାଣୀର ବାସସ୍ଥାନ ମଧ୍ୟ ଏହି ଅଞ୍ଚଳ। ବିଶୁବ ଅଞ୍ଚଳ ପୃଥିବୀର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୌଗୋଳିକ ଅଞ୍ଚଳ। ଏହାର ଉଷ୍ଣ ଓ ଆର୍ଦ୍ର ପାଣିପାଗ, ପ୍ରଚୁର ବୃଷ୍ଟିପାତ, ଘନ ଚିରହରିତ ବନ ଓ ବିବିଧ ଜୀବଜନ୍ତୁ ଏହାକୁ ବିଶେଷ କରିଥାଏ। ପୃଥିବୀର ପରିବେଶୀୟ ସନ୍ତୁଳନ ରକ୍ଷାରେ ବିଶୁଭ ଅଞ୍ଚଳର ଜଙ୍ଗଲ ଓ ଜୈବ ବିବିଧତାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ।
0: ଆଲୋଚନାଟି ଶୁଣିଲେ ତ ଶ୍ରୋତାବନ୍ଧୁ, ଆଶା କରୁଛି ବିଶୁଭ ଅଞ୍ଚଳର ପାଣିପାଗ ଓ ଜୀବଜନ୍ତୁମାନଙ୍କ ବିଷୟରେ ଅନେକ କଥା ଜାଣିପାରିଥିବେ। ଶ୍ରୋତାବନ୍ଧୁ, ଆଜି ଜୁନ୍ ମାସ 23 ତାରିଖ ସାରା ବିଶ୍ୱରେ ଜାତିସଂଘ ଲୋକସେବା ଦିବସ ୟୁନାଇଟେଡ୍ ନେସନ୍ ପବ୍ଲିକ୍ ସର୍ଭିସ୍ ଡେ ପାଳନ କରାଯାଏ। ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ କଲ୍ୟାଣ ପାଇଁ ନିଷ୍ଠା, ସତ୍ୟତା ଓ ଦାୟିତ୍ୱବୋଧ ସହ କାର୍ଯ୍ୟ କରୁଥିବା ଲୋକସେବକମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ଲୋକସେବାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଲୋକସେବା ହେଉଛି ଏକ ବ୍ୟବସ୍ଥା ଯାହା ମାଧ୍ୟମରେ ସରକାର ଜନସାଧାରଣଙ୍କ ପାଖରେ ବିଭିନ୍ନ ସେବା ପହଞ୍ଚାଇଥାନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିମଳ ବ୍ୟବସ୍ଥା, ଜନକଲ୍ୟାଣ ଯୋଜନା ଓ ସାମାଜିକ ସୁରକ୍ଷା ଭଳି କ୍ଷେତ୍ରଗୁଡ଼ିକରେ ଲୋକସେବକମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ସେମାନଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟ ଏକ ସୁଦୃଢ଼, ସ୍ୱଚ୍ଛ ଓ ଜନମୁଖୀ ପ୍ରଶାସନ ଗଠନରେ ସହାୟକ ହୋଇଥାଏ। ଶ୍ରୋତାବନ୍ଧୁ, 2002 ୟୁନାଇଟେଡ୍ ନେସନ୍ସ ଜେନେରାଲ୍ ଆସେମ୍ବ୍ଲି ଏକ ପ୍ରସ୍ତାବ ଗ୍ରହଣ କରି ପ୍ରତିବର୍ଷ ଜୁନ୍ ମାସ 23 ତାରିଖକୁ ଜାତିସଂଘ ଲୋକସେବା ଦିବସ ଭାବେ ପାଳନ କରିବାର ନିଷ୍ପତ୍ତି ନେଇଥିଲେ। ସେହିଦିନଠାରୁ ଏହି ଦିବସ ବିଶ୍ୱବ୍ୟାପୀ ଭାବେ ପାଳିତ ହୋଇଆସୁଛି। ଏହା କେବଳ ଲୋକସେବକମାନଙ୍କୁ ସମ୍ମାନ ଜଣାଇବାର ଦିନ ନୁହେଁ, ଜନସେବାରେ ନୂତନ ଚିନ୍ତାଧାରା, ନବସୃଜନ ଏବଂ କାର୍ଯ୍ୟଦକ୍ଷତାକୁ ପ୍ରୋତ୍ସାହିତ ଦେବାର ଏକ ସୁଯୋଗ ମଧ୍ୟ ଅଟେ। ଏହି ଦିବସ ଆମକୁ ସ୍ମରଣ କରାଏ ଯେ ଲୋକସେବା ହେଉଛି ଜନସାଧାରଣଙ୍କ ପ୍ରତି ଏକ ପବିତ୍ର ଦାୟିତ୍ୱ। ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିମାନଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବା, ନ୍ୟାୟ ଓ ସମାନତା ସୁନିଶ୍ଚିତ କରିବା ଏବଂ ଉନ୍ନତିର ସୁଫଳ ସମସ୍ତଙ୍କ ନିକଟରେ ପହଞ୍ଚାଇବା ହେଉଛି ଲୋକସେବାର ପ୍ରକୃତ ଲକ୍ଷ୍ୟ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଆଜି ଯୁବବାଣୀର ଶେଷ ଗୀତଟିଏ। କଥାଚିତ୍ର ଦବଙ୍ଗ, କଣ୍ଠ ରାହା ଫତେ ଅଲି ଖାନ୍, ସଙ୍ଗୀତ ସାଜିଦ୍ ୱାଜିଦ୍, ଗୀତ ଫଜେ ଅନୱର।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, ଏହି ଜାତିସଂଘ ଲୋକସେବା ଦିବସ ଅବସରରେ ଆମେ ସମସ୍ତେ ଜନସେବା, ସତ୍ୟତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର ମୂଲ୍ୟବୋଧକୁ ସମ୍ମାନ ଜଣାଇବା ସହ ଏକ ଉନ୍ନତ, ସମୃଦ୍ଧ ଓ ସମାବେଶୀ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବା। ଏହି ବାର୍ତ୍ତା ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣମାନଙ୍କଠାରୁ ବିଦାୟ ନେଉଛି। ଉପସ୍ଥାପନାରେ ମୁଁ କୁସୁମ ମିଶ୍ର। ନମସ୍କାର।

ଶୁଣୁଥିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏକ ସୂଚନା, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର, ମୋବାଇଲ୍ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% ଜିଏସ୍ଟି ସହ ମୋଟ 267 ଟଙ୍କା କେବଳ ଏନ୍ଇଏଫ୍ଟି ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ଘର 1086170525257 IFC SBIN 000005 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ଘର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା।

ଶୁଣୁଥିଲେ ସୂଚନା ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 6ଟା ହେବାକୁ ଯାଉଛି। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: उज्बेकिस्तान से होगा। ग्रुप एल में रात 1:30 बजे इंग्लैंड का सामना घाना से होगा। इसके साथ ही ये समाचार बुलेटिन समाप्त हुआ।
1: आकाशवाणी संबलपुर वर्तमान सुनंतु संबलपुरी मुख्य संवाद।
2: आकाशवाणी संबलपुर मुखिया खबर संगे मुई कृतांजलि त्रिपाठी। राष्ट्रपति आज 65 जन को देले 2 नंबर केप पद्म पुरस्कार। 3 जन ओडिया पद्मश्री सम्मान रहले सम्मानित। नूआदिल्ली नाफेडर नीलाम पोर्टाल शुभारंभ कले केन्द्र स्वराष्ट्रमंत्री। ଆମେରିକା ଇରାନ ଭିତରେ ବୁଝାମଣାକେ ସ୍ୱାଗତ କଲା ଭାରତ। 16 ନମ୍ବର ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକଟି ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗକେ ନେଇକରି ହୋଇଛି ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳନୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜେ କୁରିଆନ। କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଆଜି ନୂଆଦିଲ୍ଲୀଠାରେ ପାଣିପାଗ ଆଉ କୃଷି ଉପରେ ଏଲ୍ନିନୋର ପ୍ରଭାବ ବାବଦେ କରିଛନ୍ତି ଗୋଟିଏ ସମୀକ୍ଷା ବୈଠକ। ତାମିଲନାଡୁ ଗେସ୍ଲିକ୍ ଦୁର୍ଘଟଣାଟି ମୃତ ଓଡ଼ିଆ ଶ୍ରମିକଙ୍କ ପରିବାର ଲୋକ ସହାୟତା ରାଶି 10 ଲକ୍ଷକେ ବଢ଼ାଲେ ରାଜ୍ୟ ସରକାର। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତିକୁ ନେଇକରି ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି 2 ନମ୍ବର ସମନ୍ୱୟ ବୈଠକ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍କୃତି ସଭା। ରାମ ମନ୍ଦିର ଦାନ ମାମଲାଟି ପ୍ରାଥମିକ ରିପୋର୍ଟ ଦାଖଲ କରିଛି ଏସ୍ଆଇଟି। ବାହାରିଲା ସିୟୁଇଟି ୟୁଜି 2026ର ଫଳାଫଲ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଜୁନ୍ 28 ବଦଳେ ହେବା ଜୁଲାଇ 5 ତାରିଖ। ଆଜି ଅନୁଷ୍ଠିତ ହୋଇଛି ଶ୍ରୀଜଗନ୍ନାଥଙ୍କ ପବିତ୍ର ରୀତିନୀତିରେ ବ୍ୟବହାର ହେଉଥିବା ବାସୁଙ୍ଗା ପାଠ ପଠାବାର କାର୍ଯ୍ୟକ୍ରମ। ରାଜ୍ୟର ଭିନ୍ ଭିନ୍ ଜାଗାର ସଂଶୋଧିତ ଇଂରାଜୀ ବନାନ ବାବଦ ବାହାରିଛି ବିଜ୍ଞପ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ଏସ୍ଏଚ୍ଭିଆର୍ 2025-26 ଓଡ଼ିଶାର 10ଟା ବିଦ୍ୟାଳୟ ଜାତୀୟ ପୁରସ୍କାର ଲାଗି ହୋଇଛି ମନୋନୀତ। ଆଇବା ବର୍ଷା ଋତୁକେ ନଜରଥି ରଖିକରି ଆଇବା ଜୁନ୍ 29 ତାରିଖନୁ ପର୍ଯ୍ୟଟକମାନଙ୍କ ଲାଗି ବନ୍ଦ ରହିବା ସିମ୍ଲିପାଲ ଅଭୟାରଣ୍ୟ। ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଆଉ ପାକିସ୍ତାନ ଭିତରେ ଆଜି ଖେଳାଯିବା ଉଦ୍ଘାଟନୀ ମ୍ୟାଚ୍। ଆଉ ରାଜ୍ୟର ସବୁ ଅଞ୍ଚଳକେ ମୌସୁମୀ ଛୁଇଁବାରକେ ନେଇକରି ପାଣିପାଗ ବିଭାଗର ସୂଚନା। ଏଚ୍ନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
3: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର।

ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ରେ କିଶୋର ସଂସାର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ନୃତ୍ୟ କଳାକାର ବେଦିକା।

ସହିତ ସାକ୍ଷାତକାର ଜିଲ୍ଲା ହଲଚଲ ରିଲେ କରିବ ଆକାଶବାଣୀ କଟକରୁ ରାତି 7:25 ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମ ଚାଷୀଙ୍କ ସହିତ ସାକ୍ଷାତକାରରେ ରହିଛି ଅନିଲ ପ୍ରଧାନଙ୍କ ସହିତ ସାକ୍ଷାତକାର ରାତି 8:02 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ହେଲେ ମାନସୀ ରାଣୀ ସୁନ୍ଦର ରାୟ ଏବଂ ଅନିତା ପତି ରାତି 8:15 ରହିଛି ଆଲୋଚନା ଆଧୁନିକ ଓଡ଼ିଆ କାବ୍ୟ କବିତାରେ ସମାଜ ଚିତ୍ର ଆଲୋଚନା କରିଛନ୍ତି ଭଗବାନ ପଟେଲ ରାତି 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଗୀତାରବାଦନ ଶୁଣିବେ ପରିବେଷଣ କରିବେ ପଣ୍ଡିତ ବିଶ୍ୱମୋହନ ଭଟ୍ଟ ରାତି 9:15 ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ଲୋକଗୀତର କାର୍ଯ୍ୟକ୍ରମରେ ଆଜି ଶୁଣିବେ କୃଷ୍ଣଗୁରୁ ଭଜନ ପରିବେଷଣ କରିବେ ପଦ୍ମିନୀ ଭୋଇ ଏବଂ ସାଥୀମାନେ ଆଜି ରାତି 9:30 ରାତି 10:02 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବେହେଲା ବାଦନ ଶୁଣିବେ ପରିବେଷଣ କରିବେ ଭିଜି ଚୌକ ଏବଂ ରାତି 10:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏହି ଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆଗାମୀକାଲି 6:30 ଆଜିର ପାବନ ଉପସ୍ଥାପନା ମନୋଜ କୁମାର ପୂଜାରୀ 7:10 ସ୍ୱାସ୍ଥ୍ୟ ସୂଚନା ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ଶିଶୁର ଉତ୍ତମ ପୋଷଣ ଏ ସମ୍ପର୍କରେ କହିବେ ଡାକ୍ତର ସୁଶାନ୍ତ କୁମାର ବେହେରା ପରିବେଶ ସୂଚନା 7:30 ବାୟୁ ପ୍ରଦୂଷଣ ଓ ଯାନବାହନ ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ 7:35 ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଓ ଦିଆଁତରା କଣ୍ଠଶିଳ୍ପୀ ହେଲେ ମନୋଜ କୁମାର ବୁଢ଼ା ଏବଂ ମିନତୀପତି ଗୀତ ରଚନା ଯୁଧିଷ୍ଠିର ମେହେର ଏବଂ ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ 7:50 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ହେଲେ ରୋଶନ ଖାନ୍ ଶୁଣୁଥିଲେ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କିଶୋର ସଂସାର କାର୍ଯ୍ୟକ୍ରମ

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ପ୍ରତିବର୍ଷ ଜୁନ୍ ମାସ 23 ତାରିଖରେ ୟୁନାଇଟେଡ୍ ନେସନ୍ସ ପବ୍ଲିକ୍ ସର୍ଭିସ୍ ଡେ ବା ମିଳିତ ଜାତିସଂଘ ସର୍ବସାଧାରଣ ସେବା ଦିବସ ପାଳନ କରାଯାଏ। ଏହି ଦିନଟି ସମସ୍ତ କର୍ମଚାରୀ ଏବଂ ଜନସେବକମାନଙ୍କୁ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ନିଃସ୍ୱାର୍ଥପର ଭାବରେ ସମାଜର ସେବା କରୁଛନ୍ତି। 2002 ମସିହାରେ ମିଳିତ ଜାତିସଂଘ ସର୍ବସାଧାରଣ ସେବା ଦିବସକୁ ସ୍ୱୀକୃତି ଦେଇଥିଲା। ସରକାରୀ ପ୍ରଶାସନରେ ଉତ୍କର୍ଷ, ସ୍ୱଚ୍ଛତା ଏବଂ ଦକ୍ଷତା ବଜାୟ ରଖିବା ହିଁ ଏହି ଦିନର ମୁଖ୍ୟ ଲକ୍ଷ୍ୟ। ଡାକ୍ତର, ଶିକ୍ଷକ, ପୁଲିସ, ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଆମ ଦୈନନ୍ଦିନ ଜୀବନକୁ ସରଳ ଏବଂ ସୁରକ୍ଷିତ କରିବାରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଏହି ଦିନରେ ଆମକୁ ମଧ୍ୟ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ଉଚିତ। ସେବା ହିଁ ପରମ ଧର୍ମ, ଏହି ଆଦର୍ଶକୁ ଆଧାର କରି ଆମ ଦେଶରେ ତଥା ଓଡ଼ିଶାରେ ଅନେକ ସରକାରୀ କର୍ମଚାରୀ ଦୁର୍ଗମ ଅଞ୍ଚଳରେ ମଧ୍ୟ ନିଜର ଦାୟିତ୍ୱ ନିଷ୍ଠାର ସହ ପାଳନ କରୁଛନ୍ତି। ତେଣୁକରି ପିଲାଏ, ଆସ ଏହି ମିଳିତ ଜାତିସଂଘ ସର୍ବସାଧାରଣ ସେବା ଦିବସରେ ଆମ ସମାଜକୁ ଗଢ଼ି ତୋଳୁଥିବା ସମସ୍ତ ସେବକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇବା। ପିଲାମାନେ, ଜୁନ୍ ମାସ 23 ତାରିଖର ଅନ୍ୟ ଏକ ବିଶେଷତ୍ୱ ମଧ୍ୟ ରହିଛି। ଏହି ଦିନଟି ହେଉଛି ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ। 1894 ମସିହା ଜୁନ୍ ମାସ 23 ତାରିଖରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଗଠନ କରାଯାଇଥିଲା। ଏହି ଐତିହାସିକ ଦିବସକୁ ସ୍ମରଣ କରି ପ୍ରତିବର୍ଷ ଜୁନ୍ ମାସ 23 ତାରିଖକୁ ଇଣ୍ଟରନ୍ୟାସନାଲ୍ ଅଲିମ୍ପିକ୍ ଡେ ବା ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ ଭାବେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୟସ, ଲିଙ୍ଗ କିମ୍ବା ଦକ୍ଷତା ନିର୍ବିଶେଷରେ ସମଗ୍ର ବିଶ୍ୱରେ କ୍ରୀଡ଼ା ଏବଂ ଶାରୀରିକ କାର୍ଯ୍ୟକଳାପରେ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା। ଅଲିମ୍ପିକ୍ସ କେବଳ ପଦକ ଜିତିବା ନୁହେଁ, ବରଂ ଏହା ଉତ୍କର୍ଷ, ବନ୍ଧୁତ୍ୱ ଏବଂ ସମ୍ମାନ ଭଳି ମୂଲ୍ୟବୋଧକୁ ଶିଖାଇଥାଏ। ଏହି କ୍ରୀଡ଼ା ଆମକୁ ସର୍ବଦା ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବାକୁ ପ୍ରେରଣା ଯୋଗାଇଥାଏ। ତାହେଲେ ପିଲାମାନେ, କ୍ରୀଡ଼ା ଆମ ସମାଜରେ ଏକତା ଏବଂ ଶାନ୍ତି ଆଣିବାରେ ସବୁଠାରୁ ବଡ଼ ମାଧ୍ୟମ। ପିଲାଏ, ଖେଳକୁଦ ହେଉ ବା ଜନସେବା, ନିଶ୍ଚିତ ମଣିଷ ଜୀବନରେ ତାହା ଗୁରୁତ୍ୱପୂର୍ଣ୍ଣ। ତମେମାନେ ମଧ୍ୟ ଏହି 2 ଦିବସରୁ ପ୍ରେରଣା ନିଅ ଏବଂ ନିଜ ଜୀବନରେ ଭବିଷ୍ୟତରେ ଉଚ୍ଚ ପ୍ରତିଷ୍ଠିତ ହୋଇ ଦେଶକୁ ଗୌରବାନ୍ୱିତ କରିବାକୁ ଉଦ୍ୟମ କର। ଏହି ସୁଚିନ୍ତା ସହିତ ଏଥର କାର୍ଯ୍ୟକ୍ରମରେ ଶୁଣିବା ଗୀତଟିଏ। ତୁମ ପାଇଁ କଣ୍ଠ ଦେଇଛନ୍ତି କୁନି ଅପ୍ପା ସୌମ୍ୟ ସମ୍ବେଦନା। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ସ୍ୱଭାବ କବି ଗଙ୍ଗାଧର ମେହେର।

0: ଗୀତ ତ ଶୁଣିଲ ପିଲାଏ, ଏଥର ଉଜ୍ଜ୍ୱଳ ପ୍ରତିଭାକ୍ରମରେ ଆସ ଭେଟିବା ନୃତ୍ୟଶିଳ୍ପୀ ଏବଂ ମଞ୍ଚ କଳାକାର ବେଦିକା ଭୋଇଙ୍କୁ। ପିଲାମାନେ, କାଲିର ଭବିଷ୍ୟତ ପିଲାମାନଙ୍କ ମଧ୍ୟରେ ଅନେକ ଅନ୍ତର୍ନିହିତ ଗୁଣ ଲୁକ୍କାୟିତ ହୋଇ ରହିଥାଏ, ଯାହା ବାପା ମା, ସମ୍ପର୍କୀୟ, ଶିକ୍ଷକ ଶିକ୍ଷୟିତ୍ରୀ ଚିହ୍ନଟ କରନ୍ତି ଏବଂ ତାକୁ ପରିସ୍ଫୁଟିତ ହେବା ପାଇଁ ସାହାଯ୍ୟ କରନ୍ତି। ତାଙ୍କ ମଧ୍ୟରେ ଥିବା ସେହି କଳା ଓ ପ୍ରତିଭାକୁ ଆମର ଏହି କାର୍ଯ୍ୟକ୍ରମ ମଧ୍ୟ ଏକ ମାଧ୍ୟମ ଚିହ୍ନଟ କରେ ଏବଂ ଲୋକଲୋଚନକୁ ଆଣିବାକୁ ସାହାଯ୍ୟ କରେ। ଆଜିର ଆମର କାର୍ଯ୍ୟକ୍ରମରେ ଆମେ ଏପରି ଜଣେ ଶିଶୁ କଳାକାରଙ୍କୁ ନିମନ୍ତ୍ରଣ କରିଛୁ, ଯିଏ ଜଣେ ନୃତ୍ୟଶିଳ୍ପୀ, ତା ସାଙ୍ଗକୁ ମଞ୍ଚ କଳାକାର। ଆସନ୍ତୁ ସେହି କୁନି ପ୍ରତିଭାକୁ ଭେଟିବା, ତାଙ୍କ ସହିତ କଥା ହେବା, ତାଙ୍କ ବିଷୟରେ ଏବଂ ତାଙ୍କ କଳା ବିଷୟରେ ଜାଣିବା। ପ୍ରଥମେ ତ ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
1: ଧନ୍ୟବାଦ।
0: ଶ୍ରୋତାମାନଙ୍କୁ ନିଜର ପରିଚୟ ଦିଅ ଏବଂ ନିଜ ବିଷୟରେ କିଛି ଶ୍ରୋତାମାନଙ୍କୁ କୁହ।
1: ମୋ ନାଁ ବେଦିକା ଭୋଇ, ମୁଁ ଫୋର୍ଥ କ୍ଲାସ୍ ପଢ଼ସି। ମୋ ସ୍କୁଲର ନାଁ ସେଣ୍ଟ ଜନ୍ ସ୍କୁଲ ସମ୍ବଲପୁର। ମୁଁ 10 ଇୟର୍ସ ଓଲ୍ଡ।
0: ଆମ ଷ୍ଟୁଡିଓକୁ ଆସି କେମିତି ଲାଗୁଛି ଆପଣଙ୍କୁ?
1: ବହୁତ ଭଲ ଲାଗୁଛି।
0: ନୃତ୍ୟ ଏବଂ ଅଭିନୟ ମଧ୍ୟରୁ ତୁମକୁ ସବୁଠାରୁ ଅଧିକ କ'ଣ ଭଲ ଲାଗେ?
1: ଡ୍ୟାନ୍ସିଂ, ଆକ୍ଟିଂ,
0: ଦୁଇଟା ଯାକ ଭଲ ଲାଗେ।
1: ହଁ।
0: ଆଚ୍ଛା, ତୁମେ ନାଚିବା ଏବଂ ଅଭିନୟ କରିବା କେବେଠାରୁ ଆରମ୍ଭ କଲଣି?
1: ଯେତେବେଳେ କରୋନା ହେଇଥିଲା, ମୁଁ ଟିଭି ଦେଖି ଦେଖି ବର୍ତ୍ତିକା ଝା, ତାହାରୁ ମୁଁ ଦେଖିକରି ଡ୍ୟାନ୍ସ କରିଛି।
0: ତୁମର ପ୍ରଥମ ଷ୍ଟେଜ୍ ପରଫର୍ମାନ୍ସ କେବେ କରିଥିଲ ଦୁଇଟା ଯାକ?
1: ମୋର ଫାର୍ଷ୍ଟ ଷ୍ଟେଜ୍ ପରଫର୍ମାନ୍ସ ହେଇଥିଲା ବିଗ୍ ବଜାର, ଆଉ ଆକ୍ଟିଂର ହେଇଥିଲା ଏଇ ସମ୍ବଲପୁର ଷ୍ଟେଜ୍ରେ।
0: ଆଜ୍ଞା। ଆଚ୍ଛା, ତମେ ତ ଏଇନେ ବି ବହୁତ ଛୋଟ ଅଛ, ସେତେବେଳେ କେତେ ବୟସର ହେଇଥିଲ?
1: 9 ଇୟର୍ସ ଓଲ୍ଡ।
0: ଆଚ୍ଛା, ତମେ ନାଚ ଏବଂ ଅଭିନୟ ଉଭୟକୁ ଭଲ ପାଉଛ। ନାଚ ତ ବର୍ତ୍ତିକା ଝାଙ୍କଠୁ ଦେଖି ଦେଖି ପ୍ରେରିତ ହୋଇକି କଲ, ହେଲା, ଅଭିନୟ କରିବା ପ୍ରେରଣା କେଉଁଠୁ ମିଳିଲା? କିଏ ତୁମକୁ ଉତ୍ସାହିତ କଲେ, ପ୍ରେରିତ କଲେ?
1: ମମା ପାପା।
0: ମା ବାପା ତୁମକୁ ପ୍ରେରିତ କଲେ? ଆଚ୍ଛା, କେମିତି ପ୍ରେରିତ କଲେ?
1: ଭବତୋଷ ବିସି ବୋଲିକରି ଗୋଟେ ଭୟାଟେ ଅଛନ୍, ସେ ମୁଁ ଆନନ୍ଦ ହାଇପର ବଜାରରେ ତାଙ୍କର ସାଙ୍ଗେ ଆଡ଼ଭର୍ଟାଇଜ କରିଛି। ସେ କହିଥିଲେ କି ଆକ୍ଟିଂ କରିବା କା ବେଦିକା ଆକ୍ଟିଂ କରିପାରିବ। ମୋ ମମା ହଁ କହିଲେ, ଲେଟ୍ସ ଟ୍ରାଏ ଇଟ୍, ତ ମୁଁ କଲି, ହେଇଗଲା।
0: ବହୁତ ବଢ଼ିଆ। ମା ବାପା ବି ପ୍ରୋତ୍ସାହିତ କଲେ ଏବଂ ବିଜ୍ଞାପନ ମାଧ୍ୟମରେ ଜଣେ ତମ ଭିତରେ ଥିବା ଅଭିନୟ ଗୁଣକୁ ଚିହ୍ନଟ କଲେ, ହଁ କି ନାହିଁ?
1: ହଁ।
0: ତାହେଲେ ତମେ ନାଚ ତାଲିମ ନେଉଛ, ଟ୍ରେନିଂ?
1: ହଁ।
0: କେଉଁ ଗୁରୁଙ୍କଠୁ ଶିକ୍ଷା ଗ୍ରହଣ କରୁଛ?
1: ଫାର୍ଷ୍ଟ ଅମନ ସାର୍, ଥ୍ୟାଙ୍କ ୟୁ ଅମନ ସାର୍, ମୋତେ ଏତେ ଷ୍ଟାର୍ଟ କରିବାର ଲାଗି ଡ୍ୟାନ୍ସ। ଦେନ୍ ମୋ ଯେନ୍ ବିଗ୍ ବଜାର ଯେନ୍ ଶୋ ହେଇଥିଲା, ସେନୁ ମୋତେ ମିଳିଲେ ସୋନିତ ଶର୍ମା ସାର୍, ଆଉ ସେ ମୋତେ ଆଗ୍କେ ନେଇଗଲେ। ଫିର୍ ଆମେ ଟିକେ ଏବେ ଜଷ୍ଟ ସ୍ୱିଚ୍ କରୁଛୁ ଭରତନାଟ୍ୟମ, ଭରତନାଟ୍ୟମର ନେସନ୍ ରେଶ୍ମା କୁମାରୀ ମ୍ୟାମ୍।
0: ଏତେ ଜଣ ଗୁରୁ ମିଶିକି ତୁମକୁ ଶିକ୍ଷା ପ୍ରଦାନ କରୁଛନ୍ତି। ଆଚ୍ଛା, ଶିକ୍ଷା ଗ୍ରହଣ କଲା ସମୟରେ କେମିତି କ'ଣ ଅନୁଭୂତି ହେଇଛି, କିଛି ସେୟାର କରିବ ଆମ ଶ୍ରୋତାମାନଙ୍କୁ?
1: ହଁ, ମୋତେ ଯେନ୍ ଅମନ ସାର୍, ସେ ମୋତେ ଫାର୍ଷ୍ଟ ଷ୍ଟେପ୍ସ ମାନେ ଶିଖାଲେ, ହିପ୍ହପ୍ କେ ନେଲେ ସେ ମୋତେ, ଆଉ ସୋନେଶ ସାର୍ ମୋତେ ଶିଖାଲେ ବିଟ୍, ବ୍ଲକ୍ସ ମାନେ, ଆଉ ରିଦମ୍, ଯେନ୍ତାକି ବେସ୍ ହେ ଆମର ଡ୍ୟାନ୍ସର ରିଦମ୍।

0: ନୃତ୍ୟ ଏବଂ ଅଭିନୟ ମାଧ୍ୟମରେ ଅନ୍ୟକୁ ଖୁସି ଦେଇପାରୁଛ,
1: ହଁ
0: ତାଙ୍କ ସହିତ ଭାବନାରେ ଯୋଡ଼ି ହେଇପାରୁଛ,
1: ହଁ
0: ଖୁବ୍ ବଢ଼ିଆ। ଶେଷରେ ଆମ କାର୍ଯ୍ୟକ୍ରମ ଶୁଣୁଥିବା କୁନି କୁନି ଭାଇ ଭଉଣୀ ମାନଙ୍କୁ କଣ କହିବ?
1: କି ପାଠରେ ଧ୍ୟାନ ଦଉନ୍, ଘରୁ ବାହାରୁନ୍, ଆକ୍ଟିଭିଟିଜ ମାନେ କରୁନ୍, ଆଉ ଆମ ଦେଶକେ ବହୁତ ବଡ଼ ପ୍ରାଇଜେସ ମାନେ ଆନୁନ୍, ଆଉ ସେମାନେ ବାପା ମାଙ୍କର ରେସ୍ପେକ୍ଟ କରୁନ୍, ଆଉ ତାଙ୍କର କଥା ମାନବାର କଥା, ଆଉ ଫୋନ ଦେଖବା ନାଇଁ କଥା, ଯେନ୍ଟାକି ଆସିନି ସବୁ ଦେଖୁ।
0: ଖୁବ୍ ବଢ଼ିଆ କଥା କହିଚ। ଆଜି ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ବିଷୟରେ, ନିଜ କଳା ଜୀବନ ବିଷୟରେ ଅନେକ କିଛି ଆମ ଶ୍ରୋତାମାନଙ୍କୁ କହିଲ, ସେଥିପାଇଁ ଧନ୍ୟବାଦ। ତମର ଯେଉଁ ଲକ୍ଷ୍ୟ ଅଛି ଭବିଷ୍ୟତରେ, ତାହା ନିଶ୍ଚୟ ପୂରଣ ହେଉ ଏବଂ ଜୀବନରେ ତୁମେ ଆହୁରି ଉତ୍ତରୋତ୍ତର ଉନ୍ନତି କର, ସେହା ହିଁ ଆମର କାମନା। ଆସିଥିବାରୁ ଧନ୍ୟବାଦ।
1: ଥ୍ୟାଙ୍କ ୟୁ, ନମସ୍କାର।
0: ଶୁଣିଲ ତ ପିଲାଏ, ସାକ୍ଷାତକାର ନୃତ୍ୟଶିଳ୍ପୀ ଏବଂ ମଞ୍ଚ କଳାକାର ବେଦିକା ଭୋଇଙ୍କୁ। ଏତେ ଛୋଟ ବୟସରେ ତାଙ୍କ ମଧ୍ୟରେ ଏତେ ସବୁ ପ୍ରତିଭା ଲୁକ୍କାୟିତ ହୋଇ ରହିଥିଲା। ତାଙ୍କ ପରିବାରର ସଦସ୍ୟ ଏହି ପ୍ରତିଭାକୁ ଚିହ୍ନଟ କରିଛନ୍ତି, ତାଙ୍କ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମ୍ପର୍କୀୟ ମଧ୍ୟ ସେଥିରେ ସହଯୋଗ କରିଛନ୍ତି। ତାହେଲେ ତମମାନଙ୍କ ମଧ୍ୟରେ ଯଦି କୌଣସି ଲୁକ୍କାୟିତ ପ୍ରତିଭା ରହିଛି, ନିଶ୍ଚିତ ଭାବରେ ତମେମାନେ ବାପା ମାଆଙ୍କୁ କୁହ, ଗୁରୁଜନମାନଙ୍କୁ କୁହ, ତାକୁ ପରିସ୍ଫୁଟିତ କରିବା ପାଇଁ ନିଶ୍ଚୟ ଉଦ୍ୟମ କର। ଭବିଷ୍ୟତରେ ନିଜକୁ ଉଚ୍ଚ ପ୍ରତିଷ୍ଠିତ କରି ଉତ୍ତରୋତ୍ତର ଉନ୍ନତି କର। ପିଲାମାନେ, ତମେ ଯଦି ଫୁଟବଲ ଖେଳକୁ ଖେଳିବାକୁ ପସନ୍ଦ କର, ତାହେଲେ ଏଥର ତୁମ ପାଇଁ ଫିଫା ବିଶ୍ୱକପ୍ 2026 ଅପଡେଟ୍ ନେଇକି ଆସିଛି। ଫୁଟବଲର ଏହି ମହାକୁମ୍ଭର ସବୁଠାରୁ ତାଜା ଖବର ତମ ପାଇଁ ନେଇକି ଆସିଛି। ଆମେରିକା, କାନାଡ଼ା ଏବଂ ମେକ୍ସିକୋର ବିଭିନ୍ନ ସହରରେ ଆରମ୍ଭ ହୋଇଥିବା ଏହି ବିଶ୍ୱକପ୍ରେ 48 ଦଳ ଭାଗ ନେଇଛନ୍ତି। ଏବେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ଅତ୍ୟନ୍ତ ରୋମାଞ୍ଚକର ହୋଇପଡ଼ିଛି ଏବଂ ଦଳଗୁଡ଼ିକ ରାଉଣ୍ଡ ଅଫ୍ 32 ପାଇଁ ଜୋରଦାର ଲଢ଼େଇ କରୁଛନ୍ତି। ଗତ କିଛି ମ୍ୟାଚ୍ରେ ଆମେରିକା ଏବଂ ମୋରକ୍କୋ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି। ଆମେରିକୀୟ ଡିଫେଣ୍ଡର ଆଲେକ୍ସ ଷ୍ଟ୍ରିମ୍ଙ୍କ ଗୋଲ୍ ସହାୟତାରେ ଆମେରିକା ରାଉଣ୍ଡ ଅଫ୍ 32 ପାଇଁ କ୍ୱାଲିଫାଏ କରିସାରିଛି। ସେହିପରି ଅନ୍ୟ ଏକ ଗ୍ରୁପ୍ ମ୍ୟାଚ୍ରେ ମୋରକ୍କୋ ସ୍କଟଲାଣ୍ଡକୁ ଗୋଟିଏ ଗୋଲ୍ରେ ପରାସ୍ତ କରି ନିଜର ସ୍ଥିତି ମଜବୁତ କରିଛି। ପାରାଗୁଏ ମଧ୍ୟ ଗ୍ରୁପ୍ ଡିର ଏକ ରୋମାଞ୍ଚକର ମୁକାବିଲାରେ ତୁର୍କୀକୁ 1-0 ଗୋଲ୍ରେ ହରାଇ ଟୁର୍ଣ୍ଣାମେଣ୍ଟରେ ନିଜର ଦମ୍ ଦେଖାଇଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ହିଁ ଲିଓନେଲ୍ ମେସି ଏବଂ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭଳି ଷ୍ଟାର୍ ଖେଳାଳିଙ୍କୁ ନେଇ ଫୁଟବଲ ପ୍ରେମୀଙ୍କ ମଧ୍ୟରେ ଅନେକ ଆଶା ରହିଛି। ସମସ୍ତଙ୍କ ନଜର ଏବେ ଡିଫେଣ୍ଡିଂ ଚାମ୍ପିୟନ୍ ଓ ପୂର୍ବତନ ରନର୍ସ ଅପ୍ ମାନଙ୍କ କିପରି ପ୍ରଦର୍ଶନ ରହିବ ତାହା ଉପରେ ନଜର ରହିଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ କାନାଡ଼ାର ଟୋରୋଣ୍ଟୋ ଏବଂ ଆମେରିକାର ଲସ୍ ଆଞ୍ଜେଲସ୍ରେ ଭବ୍ୟ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନୋରା ଫତେହି, କେଟି ପେରି ଏବଂ ଲିସାଙ୍କ ଭଳି ବିଶ୍ୱପ୍ରସିଦ୍ଧ କଳାକାର ନିଜର ସଙ୍ଗୀତ ଏବଂ ନୃତ୍ୟ ଯାଦୁରେ ଦର୍ଶକଙ୍କୁ ବିଭୋର କରିଥିଲେ। ପିଲାମାନେ, ସାରା ବିଶ୍ୱରେ ଏବେ ଫୁଟବଲ ଜ୍ୱର। ଆମେରିକା, କାନାଡ଼ା ଏବଂ ମେକ୍ସିକୋର ଖେଳପଡ଼ିଆରେ ଚାଲିଛି ମେଗା ଫାଇଟ୍। ଆଜି ଜୁନ୍ 23 2026। ଆଜି ସୁଦ୍ଧା ବିଶ୍ୱକପ୍ରୁ ଯେଉଁ ବଡ଼ ଖବର ଆସୁଛି ତାହା ପ୍ରତିଟି ଫୁଟବଲ ପ୍ରେମୀଙ୍କୁ ରୋମାଞ୍ଚିତ କରିଦେବ। ସବୁଠାରୁ ବଡ଼ ଖବର ଆସିଛି ଆର୍ଜେଣ୍ଟିନା କ୍ୟାମ୍ପରୁ। ଡିଫେଣ୍ଡିଂ ଚମ୍ପିୟନ୍ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ଗୋଲ୍ରେ ପରାସ୍ତ କରି ସେମାନଙ୍କର ଲଗାତାର ଦ୍ୱିତୀୟ ବିଜୟ ସହ ରାଉଣ୍ଡ ଅଫ୍ 32 ସ୍ଥାନ ପକ୍କା କରିନେଇଛି। ଆଉ ଏହି ମ୍ୟାଚ୍ର ହିରୋ ଥିଲେ କିଙ୍ଗ୍ ଲିଓନେଲ୍ ମେସି। ସେହି ମ୍ୟାଚ୍ରେ 2 ଗୋଲ୍ ସ୍କୋର କରିଛନ୍ତି। ଏହା ସହିତ ମେସି ବିଶ୍ୱକପ୍ ଇତିହାସରେ 18 ଗୋଲ୍ କରି ଜର୍ମାନୀର ମିରୋସ୍ଲାପ୍ କ୍ଲୋଜ୍ଙ୍କ 16 ଗୋଲ୍ର ସର୍ବକାଳୀନ ରେକର୍ଡକୁ ଭାଙ୍ଗି ବିଶ୍ୱର ସର୍ବାଧିକ ଗୋଲ୍ ସ୍କୋରର ବନିଯାଇଛନ୍ତି। ଅନ୍ୟପଟେ ଗ୍ରୁପ୍ ଆଇ ମ୍ୟାଚ୍ରେ 2 ବଡ଼ ମୁକାବିଲା ଦେଖିବାକୁ ମିଳିଛି। ଫ୍ରାନ୍ସ ବନାମ ଇରାକ୍। ଷ୍ଟାର୍ ଷ୍ଟ୍ରାଇକର କିଲିଆନ୍ ଏମ୍ବାପେଙ୍କ 2 ଚମତ୍କାର ଗୋଲ୍ ବଳରେ ଫ୍ରାନ୍ସ ଇରାକକୁ 3-0 ଧୂଳି ଚଟାଇ ନକ୍ଆଉଟ୍ରେ ପ୍ରବେଶ କରିଛି। ଖରାପ ପାଗ ଯୋଗୁଁ ଏହି ମ୍ୟାଚ୍ ପ୍ରାୟ 4 ଧରି ଚାଲିଥିଲା। ନରୱେ ବନାମ ସେନେଗଲ। ଏହି ହାଇ ଭୋଲ୍ଟେଜ୍ ମ୍ୟାଚ୍ରେ ନରୱେର ଗୋଲ୍ ମେସିନ୍ ଅର୍ଲିଙ୍ଗ ହ୍ୟାଲଣ୍ଡ ପୁଣି ଥରେ ଚମକିଛନ୍ତି। ସେ 2 ଗୋଲ୍ ଦେଇ ନରୱେକୁ 3-2 ଜିତାଇବା ସହ ଦଳକୁ ପରବର୍ତ୍ତୀ ରାଉଣ୍ଡକୁ ନେଇଯାଇଛନ୍ତି। ଗତକାଲି ଓ ଆଜି ଭିତରେ ଖେଳାଯାଇଥିବା

ଦିନକ ମ୍ୟାଚ୍ଗୁଡ଼ିକ ଉପରେ ଯଦି ଆମେ ନଜର ପକାଇବା, ଆର୍ଜେଣ୍ଟିନା ବନାମ ଅଷ୍ଟ୍ରିଆ ଆର୍ଜେଣ୍ଟିନା 2-0 ବିଜୟୀ, ମେସିଙ୍କ ଐତିହାସିକ 2 ଗୋଲ୍, ଫ୍ରାନ୍ସ ବନାମ ଇରାକ ଫ୍ରାନ୍ସ 3-0 ବିଜୟୀ, ଏମ୍ବାପେଙ୍କ ଦମଦାର ପ୍ରଦର୍ଶନ, ନରୱେ ବନାମ ସେନେଗାଲ ନରୱେ 3-2 ବିଜୟୀ, ହାଲାଣ୍ଡଙ୍କ ଗୋଲ୍ ବ୍ରେଶ, ଆଲଜେରିଆ ବନାମ ଜର୍ଡାନ ଆଲଜେରିଆ 2-1 ବିଜୟୀ, ଦ୍ୱିତୀୟ ହାଫ୍ରେ ଆଲଜେରିଆର କମ୍ବ୍ୟାକ୍। ତାହେଲେ ପିଲାମାନେ, ଗ୍ରୁପ୍ ପର୍ଯ୍ୟାୟ ଏବେ ଶେଷ ଆଡ଼କୁ ଗତି କରୁଛି ଏବଂ ଆଗକୁ ଆହୁରି ରୋମାଞ୍ଚକର ମ୍ୟାଚ୍ମାନ ଆସିବାକୁ ଅଛି। କେଉଁ ବଡ଼ ଦଳ ବିଦା ହେବ ଆଉ କିଏ ଟ୍ରଫି ଆଡ଼କୁ ଆଗେଇବ, ତାହା ଉପରେ ରହିବ ସମସ୍ତଙ୍କର ନଜର। ଆଜି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତାହେଲେ ପିଲାମାନେ, ତମେମାନେ ମଧ୍ୟ ଫିଫା ବିଶ୍ୱକପ୍ 2026ର ପ୍ରତିଟି ମ୍ୟାଚ୍କୁ ଦେଖ ଏବଂ ଉପଭୋଗ କର। ଆଜି ତ ସମୟ ହୋଇଯାଇଛି, ଏଥର ଯିବା।

0: ଶୁଣୁଥିଲେ କିଶୋର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ତା ପରେ ପରେ ଶୁଣିବେ ଆଜିର ପ୍ରସଙ୍ଗ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଏବଂ ଚରଣ ହେମ୍ବ୍ରମ କଲେ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲ୍ନିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଏବଂ 57 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ କୃଷି ଶିକ୍ଷା ସଦନଠାରେ ଆସନ୍ତା 9 ତାରିଖରେ ଦୂର ତଥା ଗଭୀର ସମୁଦ୍ର ଅଞ୍ଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ପ୍ରାଧିକୃତ ଅନୁମତିପତ୍ରର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ପରିଚାଳନା ପାଇଁ ଶ୍ରୀମତୀ ଗର୍ଗ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ପ୍ରତିନିଧି, ଜାତୀୟ ମତ୍ସ୍ୟ ସଂସ୍ଥାଗୁଡ଼ିକର ଅଧିକାରୀ ତଥା ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟଚାଷୀ ଅଂଶଗ୍ରହଣ କରିବେ। ଏଥିରେ ଭାରତୀୟ ପତାକାଧାରୀ ମାଛଧରା ଜାହାଜଗୁଡ଼ିକୁ ଜାତୀୟ ଅନ୍ତର୍ଜାତୀୟ ନିୟମାବଳୀ ଅନୁସାରେ ଦୂର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ କରିବା ପାଇଁ ଅନୁମତିପତ୍ର ପ୍ରଦାନ କରାଯିବ। ଏହାସହ ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ବିକାଶରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶିକୁ ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ 30ଟି ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ ସହ ଆମ୍ବୁଲାନ୍ସ ମୁତୟନ କରାଯିବ। ସେହିପରି ଜଳ ବିଶୋଧନାଗାର ଓ ଖାଦ୍ୟ ଅପମିଶ୍ରଣ

ରୋକିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ସ୍ଥାନ ଯାଞ୍ଚ କରାଯିବ। 14 ସ୍ଥାନରେ ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ପମ୍ପ, ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍, ପାର୍କିଂ ସ୍ଥଳ, ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା କରାଯିବ। ବିଦ୍ୟୁତ୍ ବିଭାଗ ପକ୍ଷରୁ 3 ଗ୍ରିଡ୍ ଷ୍ଟେସନ୍ ମାଧ୍ୟମରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ପାଇଁ 370 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ସୁରକ୍ଷା ବ୍ୟବସ୍ଥା ପାଇଁ 220 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ମାସ 5 ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ପୂର୍ବରୁ ଏହି ପରୀକ୍ଷା ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ସକାଳ 9 11:30 ମଧ୍ୟରେ ପ୍ରଥମ ପତ୍ର ଏବଂ ଅପରାହ୍ନ 2 4 ମଧ୍ୟରେ ଦ୍ୱିତୀୟ ପତ୍ର ପରୀକ୍ଷା ହେବ। ଚଳିତ ଖରିଫ ଋତୁ ଏବଂ ଏଲ୍ନିନୋ ପ୍ରଭାବର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ରଣନୀତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୀର୍ଘକାଳୀନ ହାରାହାରି 92% ରହିବ ବୋଲି ପୂର୍ବାନୁମାନ କରିଥିବାରୁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଆଦି 8 ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ସିଂଦେଓ କହିଛନ୍ତି କୃଷି ଉତ୍ପାଦନକୁ ସୁନିଶ୍ଚିତ କରିବା ପାଇଁ 57,88,000 ହେକ୍ଟର ଜମିରେ ଚାଷ ପାଇଁ ଚୂଡ଼ାନ୍ତ କରାଯାଇଛି। ଏଥିପାଇଁ ରିହାତି ଦରରେ ପ୍ରାମାଣିକ ବିହନ ବଣ୍ଟନ ଏବଂ ସଙ୍କଟ ସମୟରେ ବ୍ୟବହାର ପାଇଁ 14,350 କ୍ୱିଣ୍ଟାଲର ବିହନ ଭଣ୍ଡାର ପ୍ରତିଷ୍ଠା କରାଯାଇଛି। ଏଥିସହିତ ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସ୍ଥାୟୀ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକରେ କ୍ଷେତ ବଞ୍ଚାଅ ଅଭିଯାନ ଏବଂ ପ୍ରାକୃତିକ ଚାଷ ଉପରେ କର୍ମଶାଳା ଆୟୋଜନ କରାଯାଉଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ଟିମ୍ଗୁଡ଼ିକ ରୋଗପୋକ ନିୟନ୍ତ୍ରଣ ଏବଂ ତଦାରଖ ପାଇଁ ସଜାଗ ରହିଛନ୍ତି ବୋଲି ଶ୍ରୀ ସିଂଦେଓ କହିଛନ୍ତି। ଓଡ଼ିଶା ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ହରିଦାସପୁର ନିର୍ଗୁଣ୍ଡି ଜଙ୍କସନ୍ ଏବଂ କଟକ ବିଜୟନଗର ଜଙ୍କସନ୍ ମଧ୍ୟରେ ପ୍ରାୟ 440 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଚତୁର୍ଥ ରେଳପଥ ନିର୍ମାଣ କରାଯିବ। ଆଜି ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଆଜି ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକରେ ବଳିଦାନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବଳିଦାନ ଦିବସ ଅବସରରେ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଭୁବନେଶ୍ୱରସ୍ଥିତ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍କତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏବଂ ବୌଦ୍ଧଠାରେ ବଳିଦାନ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ସେରିଫେଡ୍ କାର୍ଯ୍ୟାଳୟରୁ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ 380 କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି। ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଉପସ୍ଥିତିରେ ଏହି ପାଟ ହସ୍ତାନ୍ତର କରାଯାଇଛି। 1981 ମସିହାରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ସେରିଫେଡ୍ ପ୍ରତିବର୍ଷ ବାସୁଙ୍ଗା ପାଟ ଯୋଗାଇ ଆସୁଛି। ଏହି ପାଟ ଶ୍ରୀମନ୍ଦିରରେ ବିଗ୍ରହମାନଙ୍କ ବିଜୟ ଡୋରି, ପଇତା, ରାକ୍ଷୀ ଆଦି ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇଥାଏ। ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଇଥାଏ। ଯାଜପୁରସ୍ଥିତ ମହାରାଜା ଯଯାତି କିଶୋରୀ ମେଡିକାଲ କଲେଜ ହସ୍ପିଟାଲରେ ଜିଲ୍ଲାପାଳ ଏକାଧିକ ନୂତନ ଚିକିତ୍ସା ସେବାର ଉଦ୍ଘାଟନ କରିଛନ୍ତି। ଇକୋ ମାମୋଗ୍ରାଫି, ଶଲ୍ୟ ଚିକିତ୍ସା, ବହିର୍ବିଭାଗ, ଏଣ୍ଡୋସ୍କୋପି ଆଦି ବିଭିନ୍ନ ଅତ୍ୟାଧୁନିକ ସୁବିଧାକୁ କାର୍ଯ୍ୟକ୍ଷମ କରାଯାଇଛି। ଏହି ସମସ୍ତ ସ୍ୱାସ୍ଥ୍ୟ ସୁବିଧା ନିୟମିତ ଖୋଲା ରହିବା ସହ ସୁଚାରୁରୂପେ ପରିଚାଳନା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମରେ ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ନୂତନ ଖାଉଟି କାର୍ଡ ବିତରଣ ଆରମ୍ଭ ହୋଇଛି। ଏହି କାର୍ଡ ମାଧ୍ୟମରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। 77 ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ 46,980 ଜଣ ହିତାଧିକାରୀ ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ ଜନକଲ୍ୟାଣ ମେଳା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ 123 ଜଣ ନୂତନ ଉଠାଦୋକାନୀଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ନିଶାମୁକ୍ତ ଭାରତ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ 200 ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସହର ପରିକ୍ରମା କରିଥିଲେ।

0: ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପଦଯାତ୍ରା ସହର ପରିକ୍ରମା କରି ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲା। ମାଲକାନଗିରି ଜିଲ୍ଲାପାଳ ସ୍ଥାନୀୟ ଯୁବପିଢ଼ି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ନିର୍ମାଣାଧୀନ କ୍ରୀଡ଼ା ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଅଗ୍ରସର ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ମୌସୁମୀର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ସଞ୍ଜୀବ ଦ୍ୱିବେଦୀ କହିଛନ୍ତି,
1: ओडिशा को आज कवर कर लिया है। आज हमारा मानसून जो है एडवांस होने के बाद पूरा होल उड़ीसा के 30 के 30 डिस्ट्रिक्ट जो है कवर हो गए हैं। बिहार से लेके एक नॉर्थ वेस्ट बे ऑफ बंगाल तक एक ट्रफ जा रही है जो कि समुद्र सतह से 1.5 किलोमीटर ऊंचाई पर है और वह झारसुगुड़ा गंगेटिक वेस्ट बंगाल और उड़ीसा के ऊपर से होती हुई जा रही है जहां पे एक्टिविटी रहेगी बारिश की। तो जिसमें फोरकास्ट में डे वन में रेनफॉल डिस्ट्रीब्यूशन होल उड़ीसा में स्कैटर रहने की संभावना है।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଓ ଚରଣ ହେମ୍ରମ୍ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲ୍ନିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ୱର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆଜିର ପ୍ରସଙ୍ଗ, ଦେଶର ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ବିଶ୍ୱ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଛି। ଗତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର 6.3% ରହିଥିବା ବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଏହା 7.8% ବୃଦ୍ଧି ପାଇଥିଲା। ଏଭଳି ପରିବର୍ତ୍ତନ ଭାରତକୁ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ମାନ୍ୟତା ପ୍ରଦାନ କରିଛି। କୌଶଳପୂର୍ଣ୍ଣ ସଂସ୍କାର, ଦକ୍ଷ ମାନବ ସମ୍ବଳ ଏବଂ ନୀତିଗତ ପଦକ୍ଷେପ ଦ୍ୱାରା ଏହି ସଫଳତା ସମ୍ଭବ ହୋଇପାରିଛି। ଅର୍ଥନୈତିକ ସମୃଦ୍ଧି, ଅନ୍ତର୍ଭୁକ୍ତି ଅଭିବୃଦ୍ଧି, ସାମାଜିକ ଉନ୍ନତି, ପରିବେଶଗତ ଦୃଢ଼ତା ଏବଂ ସ୍ୱଚ୍ଛ ଶାସନର ଦୃଷ୍ଟିକୋଣ ନେଇ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଏ ଦିଗରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ଦେଶର ଅଭିବୃଦ୍ଧି ବ୍ୟକ୍ତିଗତ ବ୍ୟବହାର ଏବଂ ଯୁବବର୍ଗଙ୍କ ସୃଜନଶୀଳତାକୁ ପ୍ରତିପାଦନ କରୁଛି। ଘରୋଇ ଆବଶ୍ୟକତାର ଚାହିଦା ବୃଦ୍ଧି ଦେଶର ଅର୍ଥନୈତିକ ଗତିଶୀଳତାକୁ ସଶକ୍ତ କରିଛି। ୟୁପିଆଇ ଏବଂ ଇ କମର୍ସ ଭଳି ପ୍ଲାଟଫର୍ମ ଡିଜିଟାଲ ବିପ୍ଳବକୁ ଅଧିକ ସୁଦୃଢ଼ କରିବା ସହିତ ଟାୟାର 2 ଏବଂ ଟାୟାର 3 ସହରଗୁଡ଼ିକରେ ଖୁଚୁରା ବ୍ୟବସାୟକୁ ଅଧିକ ବ୍ୟାପକ କରିଛି। ପାର୍ବଣ ଋତୁରେ ଜିଏସ୍ଟି ସଂଗ୍ରହ ବୃଦ୍ଧି ବର୍ଦ୍ଧିତ ଘରୋଇ ଚାହିଦା ବୃଦ୍ଧିକୁ ପ୍ରତିଫଳନ କରୁଛି। ଦେଶର ଜନସଂଖ୍ୟାଗତ ସୁବିଧା ଅର୍ଥନୈତିକ ଅଭିବୃଦ୍ଧି ମାର୍ଗରେ ଏକ ପ୍ରମୁଖ ଅବଦାନ ପ୍ରଦାନ କରୁଛି। ସମାଜର ବିଭିନ୍ନ ସ୍ତରର ଲୋକ ଦେଶର ଅଭିବୃଦ୍ଧିଶୀଳ ଅର୍ଥନୀତିରେ ନିଜର ଯୋଗଦାନ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭଳି ପଦକ୍ଷେପ ନିଯୁକ୍ତି କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି। ଦେଶର ଯୁବଶକ୍ତି ଉତ୍ପାଦକତାରେ ପରିଣତ ହେଉଥିବା ବେଳେ ମହିଳା ଶ୍ରମଶକ୍ତି ଦ୍ରୁତଗତିରେ ବୃଦ୍ଧି ପାଉଛି। ଦେଶର ବର୍ଦ୍ଧିତ ଅନ୍ତର୍ଭୁକ୍ତି ସମ୍ପନ୍ନ ଶ୍ରମଶକ୍ତିକୁ ଏହା ପ୍ରତିପାଦନ କରୁଛି। ଷ୍ଟାର୍ଟଅପ୍ କ୍ଷେତ୍ର ବ୍ୟାପକ ହେବା ଏହାର ଅନ୍ୟତମ ଉଦାହରଣ। ପ୍ରାୟ 2 ଲକ୍ଷ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱସ୍ତରରେ ନବସୃଜନ କ୍ଷେତ୍ରରେ ତୃତୀୟ ସ୍ଥାନରେ ପହଞ୍ଚିଛି। ନିରନ୍ତର ନିବେଶ ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ର ଦେଶର ଜନସଂଖ୍ୟାଗତ ଲାଭାଂଶକୁ ଉପଯୋଗ କରିପାରୁଛି, ଫଳରେ ସାମାଜିକ ସୁରକ୍ଷା କ୍ଷେତ୍ର ଅଧିକ ସଶକ୍ତ ହେଉଛି। ଦେଶର ରପ୍ତାନୀ କ୍ଷେତ୍ରରେ ଅଭିବୃଦ୍ଧି ବିଶ୍ୱ ବଜାରରେ ଭାରତର ସ୍ଥିତିକୁ ପ୍ରମାଣିତ କରୁଛି। ରପ୍ତାନୀ କ୍ଷେତ୍ରରେ ପାଖାପାଖି 14% ବୃଦ୍ଧି ଏହାକୁ ପ୍ରତିଫଳିତ କରୁଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଏବଂ ଉତ୍ପାଦକ ଭିତ୍ତିକ ପ୍ରୋତ୍ସାହନ ଯୋଜନା PLI ଦେଶର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଓ ରପ୍ତାନୀକୁ ବହୁଗୁଣରେ ବିସ୍ତାର କରିଛି। ରପ୍ତାନୀ ଅଭିବୃଦ୍ଧିରେ ମୋବାଇଲ ଫୋନ୍ ଏକ ପ୍ରମୁଖ କ୍ଷେତ୍ର ଭାବେ ଉଭାଉଛି। ଔଷଧ ଏବଂ ବୈଷୟିକ ସାମଗ୍ରୀର ରପ୍ତାନୀ ବୃଦ୍ଧି ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ଭୂମିକାକୁ ସୁଦୃଢ଼ କରିଛି। 2030 सुधा देशर उत्पाद एवं शिल्प क्षेत्र 25%

ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀନ ଆଇଜି 2 କ୍ଷେପେ 65 ଜଣଙ୍କୁ ଦେଲେ ପଦ୍ମ ପୁରସ୍କାର। ଓଡ଼ିଶାର 3 ଜଣ ପାଇଲେ ପଦ୍ମଶ୍ରୀ। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାତି ମୃତ ଓଡ଼ିଆଙ୍କ ପରିବାର ଲାଗି ସାହାଯ୍ୟ ଟଙ୍କା 10 ଲକ୍ଷକେ ବଢ଼ାଲେ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଆଇବାକାଲିଠାନୁ ସାରା ରାଇଜେ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଆଉର୍ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରୁଖୁରୁତି କରବାର୍ ଲାଗି ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ହେଲା ସମନ୍ୱୟ ବୈଠକ। ଏଥର ପୂରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀନ 2 କ୍ଷେପ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍। ଏହି କ୍ଷେପେ 2 ପଦ୍ମବିଭୂଷଣ, 7 ପଦ୍ମଭୂଷଣ ଆଉ 56 ପଦ୍ମଶ୍ରୀ ସମ୍ମାନୀ ସମ୍ମାନିତ କରିଛନ୍। ଏହି କ୍ଷେପେ ଓଡ଼ିଶାର 3 ପଦ୍ମଶ୍ରୀ ସମ୍ମାନିତ କରାଯାଇଛି। କଳାକ୍ଷେତ୍ରତି ଉଲ୍ଲେଖନୀୟ ଅବଦାନ ଲାଗି ସୀମାଞ୍ଚଳ ପାତ୍ର ଆଉ ଶରତ କୁମାର ପାତ୍ର ଆଉ ସାହିତ୍ୟ ଆର୍ ଶିକ୍ଷା କ୍ଷେତ୍ର ଲାଗି ଚରଣ ହେମ୍ରମଙ୍କୁ ପଦ୍ମଶ୍ରୀ ଦିଆଯାଇଛି। ଇନୁ ଜନେଇ ଦିଆଯାଉଛି ଯେ ଆଗନୁ ରାଷ୍ଟ୍ରପତି ଗଲା ମାସର 25 ଦିନ ପହିଲା କ୍ଷେପ୍ତି 66 ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଇତି ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ସାହିତ୍ୟ ଆଉ ଶିକ୍ଷା କ୍ଷେତ୍ରତି ସମ୍ମାନିତ କରାଯାଇଥିଲା। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାତି ଜୀବନ ହରାଇଥିବା ଓଡ଼ିଆ ଶ୍ରମିକମାନଙ୍କର ପରିବାର ଲୋକର ଲାଗି ସାହାଯ୍ୟ ଟଙ୍କାକେ ରାଜ୍ୟ ସରକାର 4 ଲକ୍ଷ 10 ଲକ୍ଷ ବଢ଼େଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁର୍ଘଟଣାତି ଜୀବନ ହରାଇଥିବା ଶ୍ରମିକମାନଙ୍କର ପରିବାର ଲୋକର ପ୍ରତି ସମ୍ବେଦନା ଜ୍ଞାପନ କରିଛନ୍।

0: ଏ ଭିତରେ ଗେସ୍ ଲିକ୍ ଦୁର୍ଘଟଣାଟି ଓଡ଼ିଆ ଶ୍ରମିକମାନଙ୍କ ମୃତ୍ୟୁ ସଂଖ୍ୟା 7 ବଢ଼ିଛି। ସରକାରଙ୍କ ତରଫରୁ ଗୋଟିଏ 3-ଜଣିଆ ବରିଷ୍ଠ ଅଧିକାରୀ ଦଳ ଗଲାକାଲି ଘଟଣା ଜାଗାନ ପହଞ୍ଚିକରି ତଥ୍ୟ ସଂଗ୍ରହ କରିବାର ସହିତ ତାଲମେଲ ରଖିକରି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସବୁ ପ୍ରକାରର ସହଯୋଗ ଦେଉଥିବାର ଜଣାପଡ଼ିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଜୋସେଫ୍ ବିଜୟଙ୍କ ନିର୍ଦ୍ଦେଶରେ ଗୋଟିଏ 3-ଜଣିଆ ଦଳ ଗଠନ କରାଯାଇଛି। ଦୁର୍ଘଟଣାର ତଦନ୍ତ କରିକି ରିପୋର୍ଟ ଦେବାର ଲାଗି ତାମିଲନାଡୁ ସରକାରଙ୍କ ତରଫରୁ କୁହାଯାଇଛି। ତାମିଲନାଡୁର ତିରୁଭଲ୍ଲୁରନ ଗଲା 21 ଦିନ ଗୋଟିଏ କାରଖାନାତି ଏମୋନିଆ ଗ୍ୟାସ୍ ବାହାରିବାରୁ ଏହି ଦୁର୍ଘଟଣା ହୋଇଥିଲା। ଦୂର ଆଉ ଗଭୀର ସମୁଦ୍ରଟି ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ପ୍ରାଧିକୃତ ଅନୁମତି ପତ୍ରର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମକେ ସଫଲ କରିବା ଲାଗି ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟ ଶାସନ ସଚିବ ଅନୁ ଗନକର ଅଧ୍ୟକ୍ଷତାତି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଆଇବା ମାସ 9 ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟି ଭୁବନେଶ୍ୱର କୃଷି ଶିକ୍ଷା ସଦନ ଇ ଜାତୀୟ କାର୍ଯ୍ୟକ୍ରମ ହେବା। କାର୍ଯ୍ୟକ୍ରମଟି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଦର ସହିତ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ଭିନ୍ ଭିନ୍ ରାଜ୍ୟର ପ୍ରତିନିଧି, ଦେଶର ଭିନ୍ ଭିନ୍ ଜାଗାନୁ ଆସିଥିବା ମାଛଚାଷୀ ଆଉ ଇ କ୍ଷେତ୍ରରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହିତ ହଜାରେ ଜନ ଭାଗ ନେବେ। ଏହି କାର୍ଯ୍ୟକ୍ରମ ଗଭୀର ସମୁଦ୍ରଟି ଦାୟିତ୍ୱପୂର୍ଣ୍ଣ ମାଛଧରାକେ ତହକାବାର ସହିତ ଓଡ଼ିଶାକେ ସ୍ଥାନୀୟ ମତ୍ସ୍ୟ ବିକାଶଟି ଗୋଟିଏ ଆଗଧାଡ଼ି ରାଜ୍ୟ ବନାବା ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଆଇବାକାଲି ସାରା ରାଜ୍ୟ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ହେବା। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ ହେବାରକେ ଥିବା ଇ କାର୍ଯ୍ୟକ୍ରମ ଜରିଏ ରାଜ୍ୟ ନାଗରିକ ସମ୍ପର୍କକେ ବରକସ କରବାର, ସହରୀ ବିକାଶର ସଫଳତା ପ୍ରଦର୍ଶନ ଆଉ ଜନଭାଗିଦାରୀକେ ବଢ଼ାବାର ଲକ୍ଷ୍ୟ ରଖାଯାଇଛି। ପୁରୀ ଟାଉନ୍ହଲ୍ଠାରେ ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମଟି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟର ସବୁ ମହାନଗର ନିଗମ, ପୌରପାଳିକା ଆଉ ଏନ୍ଏସ୍ସିମାନଙ୍କେ ଇ କାର୍ଯ୍ୟକ୍ରମ କରାଯିବା। ବିକଶିତ ଓଡ଼ିଶା ଲାଗି ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ବିଷୟବସ୍ତୁ ଉପରେ ଆଧାରିତ ଇ ଅଭିଯାନଟି ପିଇବାର ପାଇଁ, ପରିମଳ, ଘର, ପରିବହନ ଆଉ ଡିଜିଟାଲ ଶାସନ କ୍ଷେତ୍ରଟି ହେଉଥିବାର ଅଗ୍ରଗତି ପ୍ରଦର୍ଶିତ ହେବା। 1-8 ଶ୍ରେଣୀ ତକ୍ ବାହାରିଥିବାର ବହିମାନଙ୍କୁ ନିର୍ଭୁଲ ଭାବେ ଛୁଆମାନଙ୍କ ପାଖେ ପହଞ୍ଚାଯିବାର ବାବଦେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୋଟିଏ ଉଚ୍ଚସ୍ତରୀୟ ବୈଠକଟି ଆଲୋଚନା କରିଛନ୍। ବହି ପ୍ରକାଶନର ସମ୍ପାଦନ ମଣ୍ଡଳୀ ତରଫ ଭୁଲ୍କେ ସୁଧରାଯାଇଛି ଆଉ ଖୁବ୍ ଜଲ୍ଦି ସଂଶୋଧିତ ବହି ଛାପବାର ଲାଗି ସରକାର ଯୋଜନା କରୁଛନ୍। ସୁଧରାହୋଇଥିବା ବହିମାନଙ୍କେ ଡିଜିଟାଲ ବାରକୋଡ୍ ରଖାଯିବାର ଲାଗି ବୈଠକଟି ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ଏସ୍ଏଚ୍ଭିଆର୍ 2025-26 ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ପୁରସ୍କାର ଲାଗି ବଛାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନତି ଥିବା ଇ ବିଦ୍ୟାଳୟମାନ ପରିମଳ, ସଫା ପିଇବାର ପାଇଁ, ସବୁଜିମା, ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ବାଗିର ଭିନ୍ ଭିନ୍ କ୍ଷେତ୍ରଟି ଇ ସଫଳତା ହାସଲ କରିଛନ୍। ସମ୍ବଲପୁରର ବ୍ରଜମୋହନ ପଟ୍ଟନାୟକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୋନପୁରର ସାଗରବାଲି ଜିଏମ୍ ହାଇସ୍କୁଲ ସହିତ ରାଜ୍ୟ 10 ବିଦ୍ୟାଳୟ ଜାତୀୟ ସ୍ୱୀକୃତି ପାଇଛନ୍। ଦେଶର 29 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ 191 ସ୍କୁଲ୍କେ ଇ ପୁରସ୍କାର ଲାଗି ବଛାଯାଇଛି। ବିଜେତା ବିଦ୍ୟାଳୟକେ 1,00,000 ଟଙ୍କା ନଗଦ ପୁରସ୍କାର, ପ୍ରମାଣପତ୍ର ଆଉ 3-ଦିନିଆ ଏକ୍ସପୋଜର ପରିଦର୍ଶନର ସୁଯୋଗ ମିଳିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାତି 2 ସମନ୍ୱୟ ବୈଠକ ହୋଇଯାଇଛି। ରଥଯାତ୍ରା ସମିଆତି ପୁରୀ ଜିଲ୍ଲା ସଦର ମୁଖ୍ୟ ଡାକ୍ତରଖାନାନ ଅତ୍କା ଶଯ୍ୟା ବ୍ୟବସ୍ଥା କରାଯିବା ସହିତ ବିଦ୍ୟୁତ୍ ବିଭାଗ ତରଫ ଭିନ୍ ଭିନ୍ ଜାଗାନ ଲାଇଟ୍ ବ୍ୟବସ୍ଥା, ରେଲ୍ ବିଭାଗ ତରଫ ଖାସ୍ ଟ୍ରେନ୍ ଚଳାଚଳ ବିଷୟ ଆଲୋଚନା ହୋଇଛି। ଏ ବାବଦେ ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍।
1: ରଥଯାତ୍ରାର ପୁରା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ତ୍ରୁଟି ଶୂନ୍ୟ କରିବା ପାଇଁ ଯାହା ଯାହା ଆବଶ୍ୟକତା ଅଛି ତାକୁ ଆଧାର କରିକି ଆମେ ଏ ପ୍ରକ୍ରିୟା ଆରମ୍ଭ କରିଛୁ। ମୋର ପୂର୍ଣ୍ଣ ବିଶ୍ୱାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ତାଙ୍କ କରୁଣାରେ ଏ ବର୍ଷର ରଥଯାତ୍ରା ଅତ୍ୟନ୍ତ ସଫଳତାର ସହିତ ଏବଂ ସୁରୁଖୁରୁରେ ହେବ, ଭକ୍ତମାନେ ଆସିକି ଭଲରେ ଦର୍ଶନ କରିକି ଯାଇପାରିବେ।
0: ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଇବା ଜୁଲାଇ ମାସ 5 ଦିନ ହେବା ବୋଲି ପରିଷଦ ତରଫ କୁହାଯାଇଛି। ଆଗନୁ ଏ ମାସ 28 ପରୀକ୍ଷା ହେବା ବୋଲି ଦିନ ଧାରି ଯାଇଥିଲା। ବଦଳାଯାଇଥିବା ସମୟ ଅନୁସାରେ ଆଇବା 5 ସକାଳ 9 11:30 ତକ ପହିଲା ପେପର, ଦୁଇପହର 2 4 ତକ 2 ପେପର ପରୀକ୍ଷା ହେବା। ସିଆଡ଼େ ଏ ମାସ 28 ହେବାରକେ ଥିବା ଆର୍ଆଇ ଅମିନ ପରୀକ୍ଷା ସୂଚୀତି କେନ୍ସି ପ୍ରକାରର ପରିବର୍ତ୍ତନ କରାନାଇଯାଇ ସାରା ରାଜ୍ୟ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଶେଷ କେବେ ପହଞ୍ଚିଛି। ଏ ଅଭିଯାନ ଶେଷ ହେବାରକେ ଆଉ 5 ବାକି ରହିଛି। ଏହାଦେ ତକ 99.86% ଭୋଟରମାନଙ୍କର ପାଶେ ପରିଗଣନା ଫର୍ମ ପହଞ୍ଚିଛି। ସେଥିର୍ ଭିତରୁ 86.12% ଫର୍ମର ଡିଜିଟାଇଜେସନ୍ କାମ ଶେଷ ହୋଇଛି। 100% ଫର୍ମ ସଂଗ୍ରହ ଆଉ ଡିଜିଟାଇଜେସନ୍ ଲାଗି ଜିଲ୍ଲା ପ୍ରଶାସନ ଆଉ ବୁଥସ୍ତରୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିନ କାମ କରୁଛନ୍। ଦେଶେ ଆଜ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73 ନମ୍ବର ଶ୍ରାଦ୍ଧବାର୍ଷିକୀତି ବଳିଦାନ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ସାମାଜିକ ଗଣମାଧ୍ୟମଟି କହିଛନ୍, ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଶର ଅଖଣ୍ଡତାକେ ଅକ୍ଷୁର୍ଣ୍ଣ କରବାର ଲାଗି ଅତୁଳନୀୟ ସାହସ ଆଉ ଚେଷ୍ଟା ଦେଖାଇଥିଲେ। ରାଷ୍ଟ୍ର ନିର୍ମାଣଟି ତାଙ୍କର ଅବଦାନ ସବୁବେଳେ ସୁର୍ତ୍ତା ହୋଇକରି ରହିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଡକ୍ଟର ମୁଖାର୍ଜୀ ରାଷ୍ଟ୍ରୀୟ ଏକତା ଆଉ ଅଖଣ୍ଡତାର ପ୍ରତୀକ, ମହାନ ଶିକ୍ଷାବିତ୍, ପ୍ରମୁଖ ରାଷ୍ଟ୍ରବାଦୀ ଆଉ ଜନସଂଘର ସଂସ୍ଥାପକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଟ୍ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ଦେଶ ଲାଗି ତାଙ୍କର ବଳିଦାନ ସୋର୍ ରହିବା ବୋଲି କହିଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାନ ଡକ୍ଟର ମୁଖାର୍ଜୀଙ୍କର ବଳିଦାନ ଦିବସ ପାଳନ କରାଯାଉଛି। ଆଜି ସକାଳ ବେଳା ଭୁବନେଶ୍ୱର ସତ୍ସଙ୍ଗ ବିହାର ନଥିବା ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କନ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ। ବେଲବୁଡ଼େ ଭୁବନେଶ୍ୱର ଜୟଦେବ ଭବନଠାରେ ହେଉଥିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ଯୋଗ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 28 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 135 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଟି ସେମାନଙ୍କର ମତାମତ ଦେଇପାରିବେ। ଏତାଛଡ଼ା 1800117800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1923 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 26 ତାରିଖ ତକ୍ ନିଜର ମତାମତ ଦେଇପାରିବେ। ନିଶାମୁକ୍ତ ଭାରତ ଅଭିଯାନ 2026 ପାଳନ ଅବସରରେ ଏ ବଛରର ବିଷୟବସ୍ତୁ ନିଶାମୁକ୍ତ ଭାରତ ଅଭିଯାନ ବିକଶିତ ଭାରତ କି ପହଚାନ ରହିଛି। ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାନ ଏ ଅବସରରେ ଗୋଟିଏ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପତାକା ଦେଖାଇକରି ତାର ଶୁଭାରମ୍ଭ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସବୁ ଇଲାକାକେ ଛୁଇଁଛି ବୋଲି ପାଣିପାଗ ବିଭାଗ ତରଫ ସୂଚନା ମିଳିଛି। ସମୁଦ୍ର ଖଣି ସହିତ ଦକ୍ଷିଣ ପଶ୍ଚିମ ଆଉ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କେ ବର୍ଷା ବଢ଼ବା। ଗଲା 24 ଘଣ୍ଟା ଭିତରେ ସମ୍ବଲପୁର ଜିଲ୍ଲାର ବାମରାନ 64.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା 7 ଦିନ ତକ୍ ରାଜ୍ୟର ପାଖାପାଖି ସବୁ ଇଲାକାନ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହେବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀନ ଆଜି 2 ନମ୍ବର କ୍ଷେପେ 65 ଜଣଙ୍କୁ ଦେଲେ ପଦ୍ମ ପୁରସ୍କାର। ଓଡ଼ିଶାର 3 ଜଣ ପାଇଲେ ପଦ୍ମଶ୍ରୀ। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାତି ମୃତ ଓଡ଼ିଆଙ୍କ ପରିବାର ଲାଗି ସାହାଯ୍ୟ ଟଙ୍କା 10 ଲକ୍ଷକେ ବଢ଼ାଲେ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ 2 ବର୍ଷର ପୂର୍ତ୍ତି ଅବସରରେ ଆଇବା କାଲ୍ଟାନୁ ସାରା ରାଇଜେ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଆଉ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରୁଖୁରୁତି କରବାର ଲାଗି ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ହେଲା ସମନ୍ୱୟ ବୈଠକ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।

0: ਆਕਾਸ਼ਬਾਣੀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟରେ ଆଜି 65 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର। କୋଲକାତାଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଶିବିର ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜବେକିସ୍ତାନ ପରସ୍ପରକୁ ଭେଟିବେ। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯାଇଛି। ସେଥିମଧ୍ୟରେ 2 ପଦ୍ମ ବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ଅନ୍ତର୍ଭୁକ୍ତ। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଲକା ୟାଗ୍ନିକ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖ ସମ୍ମାନିତ ହୋଇଛନ୍ତି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟେକ ବର୍ଷ 3 ବର୍ଗ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ଘୋଷିତ ହୋଇଥିଲା। ସେଥିମଧ୍ୟରେ 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ, 113 ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଯାତ୍ରାର ନେତୃତ୍ୱ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ ପ୍ରଶାସନିକ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଭାରତୀୟ ପ୍ରଶାସନିକ ସେବା 2024 ବ୍ୟାଚ୍ର 183 ଜଣ ପ୍ରଶିକ୍ଷାର୍ଥୀଙ୍କ ସହ ମତ ବିନିମୟ ବେଳେ ଶ୍ରୀ ମୋଦି ଏହା କହିଛନ୍ତି। ନାଗରିକ ଦେବଭାବ ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ନାଗରିକଙ୍କୁ ଶାସନର କେନ୍ଦ୍ର ରଖିବାର ଆବଶ୍ୟକତା ରହିଛି। ଦୂରଦୃଷ୍ଟି ସହ ନବସୃଜନ, ନାଗରିକ କୈନ୍ଦ୍ରିକ ଶାସନ ଚିନ୍ତାଧାରା ସହିତ ରାଷ୍ଟ୍ର ନିର୍ମାଣରେ ଉତ୍ସର୍ଗ କରିବାକୁ ଏହି ପ୍ରଶିକ୍ଷାର୍ଥୀଙ୍କୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ପ୍ରତ୍ୟେକ ନୀତି, ପ୍ରଶାସନିକ ନିଷ୍ପତ୍ତି ବିକଶିତ ଭାରତ ଗଠନ ଦୃଷ୍ଟିକୋଣ ନେଇ କାର୍ଯ୍ୟକାରୀ ହେବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି। ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ, ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି, ଶକ୍ତି, ସୁରକ୍ଷା ଏବଂ ଯୁବବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟିକୁ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ବ୍ୟାଚ୍ରେ 40% ଅଧିକ ମହିଳା ଅଧିକାରୀଙ୍କ ଉପସ୍ଥିତି ରାଷ୍ଟ୍ର ନିର୍ମାଣରେ ମହିଳାଙ୍କର ବର୍ଦ୍ଧିତ ଅଂଶଗ୍ରହଣକୁ ଆଲୋକପାତ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶରେ ସାର କ୍ଷେତ୍ରରେ ସରକାର ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ପ୍ରଫେସର ଏସ୍ ମହେନ୍ଦ୍ର ଦେବ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଏକ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି, ଜାତୀୟ ଆୟର ପ୍ରାୟ 1/5 କୃଷି କ୍ଷେତ୍ରରୁ ଆସିଥାଏ। ଏଥିସହ 43% ଶ୍ରମଶକ୍ତିକୁ କୃଷିକ୍ଷେତ୍ର ଜୀବିକା ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି। ଗତ 2024 ଆର୍ଥିକ ବର୍ଷରେ ଶେଷ ହୋଇଥିବା ଦଶନ୍ଧିରେ ଦେଶର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ହାରାହାରି ବାର୍ଷିକ ରେକର୍ଡ ପରିମାଣ 4.4% ଅଭିବୃଦ୍ଧି ଘଟିଛି। ପଶୁପାଳନ ଏବଂ ମତ୍ସ୍ୟଚାଷ ବାର୍ଷିକ ପ୍ରାୟ 7% ବୃଦ୍ଧି ପାଇଥିବା ଶ୍ରୀ ଦେବ କହିଛନ୍ତି। ନିରନ୍ତର ସାର ଯୋଗାଣ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପୁଷ୍ଟିକର ଆଧାରିତ ରିହାତି ବ୍ୟବସ୍ଥା ଦ୍ୱାରା ଦେଶର କୃଷିକ୍ଷେତ୍ର ଗତିଶୀଳ ହୋଇପାରିଛି ବୋଲି ଶ୍ରୀ ଦେବ କହିଛନ୍ତି। ଭାରତ ମଙ୍ଗୋଲିଆ ସମ୍ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଥିବା ମଙ୍ଗୋଲ ରିଫାଇନେରୀ ପ୍ରକଳ୍ପକୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପରିଦର୍ଶନ କରିଛନ୍ତି। ତାଙ୍କ ସହ ମଙ୍ଗୋଲିଆ ପ୍ରତିପକ୍ଷ ବାତ୍ସେତ୍ ଶେକ୍ ବଟମୁଙ୍କ ଏବଂ ଶିଳ୍ପ ଓ ଖଣି ମନ୍ତ୍ରୀ ଗଙ୍ଗୋର ଡାମ୍ ଡିନ୍ ନ୍ୟାମ୍ ଏହି ଗସ୍ତରେ ଯାଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଦ୍ୱିପାକ୍ଷିକ ବନ୍ଧୁତ୍ୱ ଆଧାରିତ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି। ଡକ୍ଟର ଜୟଶଙ୍କର ପ୍ରକଳ୍ପ ସ୍ଥଳରେ ଭାରତୀୟ ଏବଂ ମଙ୍ଗୋଲିଆର କାର୍ଯ୍ୟରତ କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ମଙ୍ଗୋଲିଆକୁ ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାକାର ମନ୍ତ୍ରୀ ତଥା ମୁଖ୍ୟ କ୍ୟାବିନେଟ୍ ସଚିବ ବାଟମୁର ଏଙ୍କ ବାରଙ୍କ ସହ ସାକ୍ଷାତ ଆଲୋଚନା ମଧ୍ୟ କରିଛନ୍ତି। ମାଇ ଭାରତ ଅଭିଯାନ ଅଧୀନରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ବନ୍ଦେ ମାତରମ୍ ଶିବିରର ଆୟୋଜନ କରାଯିବ। ଦେଶର ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କରେ ଯୁବବର୍ଗଙ୍କୁ ଅଧିକ ସଚେତନ କରାଇବା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଏଥିପାଇଁ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକରେ 20ଟି ଶିବିର ସ୍ଥାପନ କରାଯିବ। 6ଟି ରାଜ୍ୟର 15ରୁ 29 ବର୍ଷ ବୟସ୍କ 150 ଜଣ ଯୁବ ଅଂଶଗ୍ରହଣକାରୀ ପ୍ରତ୍ୟେକ ଶିବିରରେ ଯୋଗଦେବେ। ସେମାନଙ୍କ ମଧ୍ୟରେ 50% ମହିଳା ଏବଂ ପଛୁଆ ବର୍ଗର ସଦସ୍ୟ ଅନ୍ତର୍ଭୁକ୍ତ ହେବେ। ପ୍ରଥମ ପର୍ଯ୍ୟାୟ ଶିବିର ଆସନ୍ତାକାଲିଠାରୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର କୋଲକାତାଠାରେ ଅନୁଷ୍ଠିତ ହେବ। ମନ୍ତ୍ରଣାଳୟ କହିଛି ଏହି ଶିବିରଗୁଡ଼ିକରେ ପ୍ରାୟ 3000 ଯୁବକ ଯୁବତୀ ଯୋଗଦେବେ। ସେମାନଙ୍କୁ ସାମ୍ବିଧାନିକ ମୂଲ୍ୟବୋଧ, ସାଂସ୍କୃତିକ ଭାବର ଆଦାନ ପ୍ରଦାନ, ନେତୃତ୍ୱ ବିକାଶ ଏବଂ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି 2026 ଫଳାଫଳ ପ୍ରକାଶ ପାଇଛି। ସିୟୁଇଟି ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କୋର କାର୍ଡ ପାଇପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ଏହି ପରୀକ୍ଷା ପାଇଁ 15 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ 11 ଲକ୍ଷରୁ ଅଧିକ ପରୀକ୍ଷା ଦେଇଥିଲେ ବୋଲି ଏନ୍ଟିଏ କହିଛି। ଗତମାସ 11ରୁ 31 ତାରିଖ ପର୍ଯ୍ୟନ୍ତ ସିବିଟି ମୋଡ୍ରେ ଏହି ପରୀକ୍ଷା ଦେଶର 321ଟି ସହର ଏବଂ ବିଦେଶର 13ଟି ସ୍ଥାନରେ 35ଟି ପର୍ଯ୍ୟାୟରେ 19 ଦିନ ଧରି ଅନୁଷ୍ଠିତ ହୋଇଥିବା ନେଇ ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ତେହେରାନ ଏହାର ପରମାଣୁ ଭିତ୍ତିଭୂମିର ଦୀର୍ଘକାଳୀନ ଏବଂ ବ୍ୟାପକ ତଦାରଖ ପାଇଁ ସହମତି ପ୍ରଦାନ କରିଛି। ଏଥିସହ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରତିବନ୍ଧକକୁ ଦୂର କରିବାରେ ୱାଶିଂଟନ୍ ସହଯୋଗ ମଧ୍ୟ ପ୍ରଦାନ କରିବ। ଆମେରିକାର ଦୃଢ଼ ତଦାରଖ ଅଧୀନରେ ସେଠାରେ ଆର୍ଥିକ ରିହାତି ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ ତଥା ଶାନ୍ତି ପ୍ରତିଷ୍ଠା ନେଇ ଏହା ସହାୟକ ହେବ। ଏହି କୂଟନୈତିକ ଆଲୋଚନାରେ ଇରାନ ପ୍ରତିନିଧିମଣ୍ଡଳୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକାଇ କୌଣସି ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା ଦ୍ୱାରା ଇରାନର ପରମାଣୁ ବ୍ୟବସ୍ଥାଗୁଡ଼ିକର ତଦାରଖ ପାଇଁ ସହମତି ପ୍ରଦାନ କରାଯାଇ ନାହିଁ ବୋଲି ସ୍ୱଷ୍ଟ କରିଛନ୍ତି। ଭାରତର ସମୁଦାୟ ବାଣିଜ୍ୟ ଅଭିବୃଦ୍ଧି ଗତ 3 ମାସରେ 5.4% ହୋଇଥିବାର ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରି କହିଛନ୍ତି। ନୂଆଦିଲ୍ଲୀରେ ତ୍ରୈମାସିକ ଟ୍ରେଡ୍ ୱାଚ୍ର ସଦ୍ୟତମ ସଂସ୍କରଣକୁ ଉନ୍ମୋଚନ କରି ଡକ୍ଟର ଲାହିରି ଏହା କହିଛନ୍ତି। ସେ କହିଛନ୍ତି ଭାରତର ରପ୍ତାନୀ ଶେଷ 3 ମାସରେ 1.84 ଟ୍ରିଲିୟନ୍ ଡଲାରରେ ପହଞ୍ଚିଥିବାବେଳେ ଆମଦାନୀ 6.5%କୁ ବୃଦ୍ଧି ପାଇଛି। ଶ୍ରୀ ଲାହିରି ପଶ୍ଚିମ ଏସିଆର ପରିସ୍ଥିତି ଅସ୍ଥାୟୀ ଏବଂ ସେଠାରେ ଖୁବ୍ ଶୀଘ୍ର ସ୍ୱାଭାବିକତା ଫେରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ନକ୍ଆଉଟ୍ ପର୍ଯ୍ୟାୟରେ ସ୍ଥାନିତ ହେବା ପାଇଁ ଅଂଶଗ୍ରହଣକାରୀ ଦଳଗୁଡ଼ିକ ପକ୍ଷରୁ ଜୋରସୋର ପ୍ରୟାସ ଜାରି ରହିଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ରାତି 10:30ରେ ପର୍ତ୍ତୁଗାଲ ଏବଂ ଉଜ୍ବେକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। କଲମ୍ବିଆ କଙ୍ଗୋକୁ ଭେଟିବାକୁ ଥିବାବେଳେ ବୋଷ୍ଟନ୍ଠାରେ ରାତି 1:30ରେ ଇଂଲଣ୍ଡ ଓ ଘାନା ମଧ୍ୟରେ ମ୍ୟାଚ୍ ଖେଳାଯିବ। କାନାଡ଼ାର ଟରଣ୍ଟୋଠାରେ କ୍ରୋଏସିଆ ଏବଂ ପାନାମା ପରସ୍କରକୁ ଭେଟିବେ। ଇତିମଧ୍ୟରେ ଆର୍ଜେଣ୍ଟିନା, ଫ୍ରାନ୍ସ ଏବଂ ନରୱେ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଆସନ୍ତାକାଲି ପର୍ଯ୍ୟନ୍ତ ଧୂଳିଝଡ଼ ସହ 60-70 କିଲୋମିଟର ବେଗରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା 2-3 ଦିନ ମଧ୍ୟରେ ଓଡ଼ିଶା ସମେତ ଆସାମ, ମେଘାଳୟ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ତେଲଙ୍ଗାନା, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପର୍ଯ୍ୟାୟରେ ଆଜି 65 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜ୍ବେକିସ୍ତାନ ପରସ୍କରକୁ ଭେଟିବେ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଲୋକଗୀତ ଓ ଲୋକନୃତ୍ୟ ମାଧ୍ୟମରେ ମତଦାତା ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏଥିରେ ଯୋଗଦେଇ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ।
3: ଲେବଲ୍ ଏଜେଣ୍ଟସ୍ ଆପଏଣ୍ଟେଡ୍ ବାଇ ପଲିଟିକାଲ ପାର୍ଟିଜ୍ ସେମାନଙ୍କର ବି ଆକ୍ଟିଭ ପାର୍ଟିସିପେସନ୍ ଦରକାର ସୋ ଦ୍ୟାଟ୍ ଆମର ଟ୍ରାନ୍ସପାରେନ୍ସି ମେଣ୍ଟେନ୍ ହୋଇପାରିବ। ଆଉ ଏହାର ଆମର ଏହାଦ୍ୱାରା ମୁଁ ଅନୁରୋଧ କରୁଛି କି ଆମର ଯେତେ ବି ବିଏଲ୍ଓଜ୍ ଯେତେବେଳେ ହାଉସ୍ ଟୁ ହାଉସ୍ ଭିଜିଟ୍ କରିବେ ତ ସବୁ ବଲାଙ୍ଗୀରବାସୀଙ୍କୁ ମୋର ଆଜ୍ ଅ ଜିଲ୍ଲା ନିର୍ବାଚନ ଅଧିକାରୀ ଆଉ ଜିଲ୍ଲାପାଳ ଆପଣଙ୍କୁ ରିକ୍ୱେଷ୍ଟ ରହିବ ଆପଣ ତାଙ୍କୁ ପୁରା ସହଯୋଗ କରନ୍ତୁ।
2: ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ଯେ ଶିକ୍ଷା ସ୍ୱାସ୍ଥ୍ୟ କୃଷି ମହିଳା ସଶକ୍ତିକରଣ ଭିତ୍ତିଭୂମି ଓ ରୋଜଗାର କ୍ଷେତ୍ରରେ ବିଭିନ୍ନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ସୁଭଦ୍ରା ଲକ୍ଷ୍ୟପତି ଦିଦି ଆୟୁଷ୍ମାନ ଭାରତ ସିଏମ୍ କିଷାନ ଓ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ଏହାର ପ୍ରମୁଖ ଉଦାହରଣ ବୋଲି ସେ କହିଥିଲେ।
4: ପ୍ରଥମ କରି ଅଟଲ ବିହାରୀ ବାଜପେୟୀ ଗାଁର ସୁବ୍ୟବସ୍ଥା ପାଇଁ ଗୋଟେ ଯୋଜନା ପ୍ରସ୍ତୁତ କରିଥିଲେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା। ଆଜି ବି ଲୋକ ଗାଁର ଲୋକ ସହରକୁ ଆସିବାର ସୌଭାଗ୍ୟ ପାଇଲା ଏବଂ ପ୍ରଶାସନ ଗାଁକୁ ଯିବାର ସୌଭାଗ୍ୟ ପାଇଲା। ଦି ଭିତରେ ଯୋଉ ସମନ୍ୱୟ ସୃଷ୍ଟି ହେଲା ଯୋଜନା ଗାଁକୁ ପହଞ୍ଚି ପାରିଲା। ରେଲୱେ ସେକ୍ଟରରେ ପ୍ଲାଟଫର୍ମର ଉନ୍ନତିକରଣ ପାଇଛୁ ଯୋଉଟା ଗୋଟିଏ ଲାଇନ ଥିଲା ଡବଲ ଲାଇନର ସୁବିଧା ପାଇପାରିଛୁ। ବିଭିନ୍ନ ଜିଲ୍ଲାକୁ କନେକ୍ଟ ନଥିଲା କନେକ୍ଟିଭିଟିର ରେଲୱେ ମାଧ୍ୟମରେ ଆମେ ସୁବିଧା ପାଇପାରିଛୁ। ଏଜୁକେସନରେ ଆମେ ସେଣ୍ଟ୍ରାଲ ସ୍କୁଲରୁ ଆରମ୍ଭ କରି ୟୁନିଭର୍ସିଟି ପର୍ଯ୍ୟନ୍ତ ବିଭିନ୍ନ ୟୁନିଭର୍ସିଟି ଆମେ ଓଡ଼ିଶା ପ୍ରଦେଶରେ ହେବାର ସେ ପ୍ରକାର ନମୁନା ବି ଆମେ କେନ୍ଦ୍ର ସରକାରଙ୍କ ଠାରୁ ପାଇଛୁ। ଏବଂ ସବୁଠାରୁ ଯେଉଁ କଲେଜକୁ ଆସୁଥିବା ଛୋଟ ଛୁଆ ଏ ଭିତରେ 2ଟା ସମ୍ପର୍କ ଯୋଡ଼ି ହେଉଛି ଗୋଟେ ରାଜ୍ୟ ସରକାର ଏବଂ ଗୋଟେ କେନ୍ଦ୍ର ସରକାରଙ୍କର। ସବୁ ପଞ୍ଚାୟତରେ ଆମେ ଗୋଦାବରିଷ ଆଦର୍ଶ ବିଦ୍ୟାଳୟ କରିବୁ ଯେଉଁଠି ପ୍ରତ୍ୟେକ ଆଭିମୁଖ୍ୟ ରହିବ।
2: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଯୋଗକୁ ସୁସ୍ଥ ଜୀବନର ଆଧାର ବୋଲି ବର୍ଣ୍ଣନା କରିଥିଲେ। ଯୋଗକୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ।
5: ଅନ୍ତର୍ଜାତୀୟ ଯୋଗ ଦିବସ ଅବସର 2026 ଅବସରରେ ମୁଁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇବି ଏବଂ ଏହି ବର୍ଷର ୟୋଗା ଆନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ହେଲା ଯେ ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ। ବାର୍ଦ୍ଧକ୍ୟ ବୟସରେ ସୁସ୍ଥ ଜୀବନଯାପନ କରିବା ହେଉଛି ସବୁଥିରୁ ବଡ଼ ଚ୍ୟାଲେଞ୍ଜ। ତ ସେଥିପାଇଁ ଆମେ ଯୋଗକୁ ନିତ୍ୟଦିନ କରିବା ପାଇଁ ପ୍ରୟାସ କରିବା ଏବଂ ସରକାରଙ୍କ ତରଫରୁ ମଧ୍ୟ ଗୋଟେ ବଡ଼ 2026-27 ଆର୍ଥିକ ବର୍ଷରେ ଘୋଷଣା କରାଯାଇଛି ବଜେଟ୍ରେ ଯେ ସବୁ ଗ୍ରାମ ପଞ୍ଚାୟତର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଜଣେ ଜଣେ ଯୋଗ ଇନ୍ଷ୍ଟ୍ରକ୍ଟର ଆପଏଣ୍ଟମେଣ୍ଟ ହେବେ ଯାହାଦ୍ୱାରା ଯୋଗ ପ୍ରତି ଲୋକଙ୍କର ଆଗ୍ରହ ବଢ଼ିବ। ଯୋଗ କରିବା ପାଇଁ ତୃଣମୂଳ ସ୍ତରରେ ପିଲାମାନେ ଲୋକମାନେ ଆମର ଯେଉଁମାନେ ବାର୍ଦ୍ଧକ୍ୟ ପରିଣତ ବୟସର ଲୋକମାନେ ସମସ୍ତେ ଆଗ୍ରହୀ ହେବେ ଏବଂ ସୁସ୍ଥ ରହିବେ ଏବଂ ନିରୋଗ ରହିବେ।
2: ପାଟଣାଗଡ଼ର ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ସ୍ଥାନୀୟ ଆମ୍ବ ଜର୍ମାନୀ ଓ ଇଟାଲୀକୁ ରପ୍ତାନୀ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହାର ଶୁଭାରମ୍ଭ କରିବା ସହ ଆମୃତ୍ୟ ବ୍ରାଣ୍ଡର ଲୋଗୋ ଉନ୍ମୋଚନ କରିଥିଲେ। ଏହାଦ୍ୱାରା ଚାଷୀମାନେ ଅଧିକ ଲାଭ ପାଉଥିବା ସୂଚନା ମିଳିଛି। ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥ ବାହାର କରାଯାଇଥିଲା। 14 ବର୍ଷରୁ କମ୍ ବୟସର ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତ ନ କରିବାକୁ ଅନୁରୋଧ କରାଯାଇଥିବା ବେଳେ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅତିରିକ୍ତ ଶ୍ରମ କମିଶନର ସୁକାନ୍ତ ସେଠୀ ସୂଚନା ଦେଇଥିଲେ। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା। ବନ୍ୟା ବଜ୍ରପାତ ଓ ଅନ୍ୟାନ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବା, 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସଚଳ ରଖିବା ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
6: କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ବନେ ଉଛୁର ହେଲାନ ଗା, କିହେ କେନ୍ତା ନୁହେଁ ଆଇବାର। ସବୁଦିନେ ତ ପହଲା ନୁ ପଲେ ଆଇଥିସନ୍, ମୁଇଁ ଉଛୁର କରି ଆସି, ଆଜି ଦେଖଲା ବେଲେ କିହେ ନୁହେଁ ଆଇବାର। ଦାଦା ଜୁହାର ଜୁହାର
1: ଜୁହାର ଜୁହାର ଜୁହାର।
0: ଆଜି କେନ୍ତା ଦାଦା ଉଛୁର କରିଦେଲ?
1: ମୁଠଟା ଟିକେ ଥଣ୍ଡା କରୁଛି, ନିଶ୍ୱାସ ଟିକେ ନେସି। ଶାନ୍ତି ଶାନ୍ତି ଶାନ୍ତି। ହଁ, ମୁଁ କାଁ ବୋଲୁଥିଲୁ କି?
0: କେନ୍ତା ଉଛୁର କରିନେଲ?
1: କିଛି ନାଇଁ ବୋ, ଆମର ସେ ବୁଧୁ,
0: ହଁ
1: ବୁଧବାର ଜନ୍ମ ହେଇଛେ ବୁଧୁ, ତାର ନାଁଟା ଜେନ୍ତା ନାଇଁ କେଁ, ଆଉ ଆଉଛେ ଆମେ ହେଲା, ତାର ଘର ବାଟୁ ଆଉଛେ। ଦେଖିଲି ଯେ ଡୁଙ୍ଗି ଦେଶୀ ବୋଇଲି, ତାର ଝିଅ ଯୋଡ଼େ ବସିଛନ୍, ଆଉ ତାର ବାବୁଟେ ହେଇଛି ସାନ୍ଟା, ସେ ତାକେ ଧରିଛନ୍, ଆଉ ସେ ଗୁରସ୍ ପିଲଉଛେ, ସେତେ ବାଦାମ ଫାଦାମ ବାଟି ବୁଟା କିନା ବୋଇଲି। ବୋଲେ ହଏ ବୋ, ଏ ତୋର ଝି ମାନଙ୍କୁ ତ କେବେ ନାଇଁ ଦେଇ, ସେ ଦୁଇ ଛପରେ ଦେଖୁଛନ୍। ନାଇଁ ନାଇଁ ଦାଦା, ଏଇଟା ପିଲାଟା ଯାହା ହେଲେ ବି ଟିକେ ହେବା, ପାଠଶାଠ ଟିକେ ପଢ଼ବା, ଆର୍ ଝି ମାନେ ନାଇଁ କରନ୍ ସିନା।
0: ଦେଖ ତ ତାର କଥା ଯେ ଦାଦା, ଆର୍ ତାର ଝି ମାନେ କେନ୍ତା ମେଡ଼ମେଡ଼ି ଅଛନ୍ ଦେଖୁଛ କି ନାଇଁ?
1: ହେଲା ପରେ ହେତି ଲାଗି ଦେଖ, ତାର କଚର କଚର ହେଲି ବୋଲି, ହବୁ ପୁଅ କାଣା ଝି କାଣା, ହେଁ ଇ ଦେଖ ମୋର ସୋଲାର ଲାଗି ତ ଯେନ୍ ଟୁକେଲ ଦେଖୁଛୁ ଯେ ନାଇଁ ମିଲବାର।
0: ହଏ ଦାଦା, କାଣା କର୍ମା କହ ତ।
1: ସେଥିପାଇଁ ପିଲା କାଣା ଟୁକେଲ କାଣା ଟୁକେଲ ମାନେ ତ ଗେଡ଼େ ଗେଡ଼େ ଜାଗା ନୁ କରୁଛନ୍, ଆଜି ଆମର ଏନୁ ବି କେତେ କାମ କରୁଛନ୍। ନାଇଁ
0: ଆଏ ଯେ ଦାଦା, କେନ୍ସି କ୍ଷେତ୍ରରେ କିନି କମ ନୁହେ ସେ ଟୁକେଲ ମାନେ, ସବୁବେଳେ ଆଗୁଆ ରହୁଛନ୍।
1: ସେ ପିଲା ମଜବୁତ ହେବା, ତାର ଦିମାଗ ଇଏ ହେବା ବୋଲି ତାକେ କେତେ ବଢିଆ ଖାନା ପିନା ଦଉଛନ୍, ଝିଟା କିଛି
0: କେନ୍ତା କଥା ଦେଖ ତ ଦାଦା, ଏଇଟା ଅନ୍ କଥା ନୁହେଁ ବୁଝିଲ
1: କେ? ହେତିର ଲାଗି ତାର ସାଙ୍ଗେ ହେଲା, ମତେ ଟିକେ ମୁଁ ଜାଣିଛୁ ତ ମୁଇଁ ଟିକେ କେନ୍ତା ସହି ନା ପାରେ, କହି କୁହା ଦେସି, ମତେ କହି କୁହା ଦେଲି, ହଁ ଦାଦା ବୁଲେଲା ବୋଇଲା ବୁଝିଲା ପୁରା ଯାହା ହୁଏ।
0: ଯୁ କେତେ ବଦଲା ନ, ଆଉ ଇ ସମୟରେ ଏନ୍ତା କଥା କହୁଛି ବୋଲି ଏଇଟା ଅନ୍ ବିଷୟ ତ
1: କେନ୍କେ ଦୁନିଆ ଗଲା ନ, ଯେ ଆମର ଏ ଚାଷବାସ କେନ୍ତା ଚାଲିଛେ ତୁର୍କ?
0: ହଁ ଦାଦା, ଚାଷ ତ ଅନ୍ ଚାଲିଛି ଯେ, ଶୁଣ ତ ଏଛେନ୍ ନେକେ ଧୁରକୁଟା ଆଉ ଖାଉଛେ,
1: ଜାନବୁ ବର୍ଷା ଆସୁ କେନ୍ତା ହେବା ଯେ ଫିର ଆମ ଖାଇବାର ମଜା ବାହାରିବ
0: ଯେ ଭଲ
1: ହେ। ନାଇଁ ନାଇଁ, ଆମ ଖାଇବାର କଥା ସବୁ ଋତୁ ତି, ଯେନ୍ ଋତୁରେ ଋତୁ ର ଫଲ ମାନେ ଯେନ୍ତା ହେଲା, ଜାମ ହେଲା, ଖେଜୁର ହେଲା, କୁସୁମ ହେଲା, ମୁଁ ତ ସବୁ ଅନ୍ଗିନି ଆଣସି, ନାଇଁ ମିଳିଲେ ବି କେନୁ ଝାର ଜଙ୍ଗଲୁ ମିଳିଲେ ଆଣସି, ନାହିଁ ଘିନି ଗୁନା ଖେଳେ ଆଣସି, ଯାହା ସେ କୁସୁମ ହଉ, ଖରେ ଖାଉନ୍ କି ନାଇଁ ଖାଉନ୍, ସେ ଖରା ଦିନରେ ତୁତ୍ ବି ଆଣସି, ପୁକ୍ ପାଗିରେ ଦିଶି ବାକି ଲାଗ୍ସି ବଢ଼ିଆ, ସେ ସବୁ ବି ଆଣସି। ତ ଏଇଟା ମାନେ ସବୁ ଆମେ ଖାଇବାର କଥା, ଆଉ ଯାହା ହଉ ବର୍ଷା ବର୍ଷି ଟିକେ ପଡ଼ିଲା କି ଥଣ୍ଡା ଲାଗିଲା, ଫେର ଆଜି ଟିକେ ଅବଶ୍ୟ ଗରମ ହେଇଗଲା ଯେ। ତାପରେ ଏଇଛନ୍ତା ଆମର ଫେର ଜୋତା ଜୁତି କାମ ମାନେ ସବୁ ମୂଲ ହେଇଯିବ।
0: ହଁ ପୁରେ ଦାଦା,
1: ଆର କାଣା କହ?
0: ଆଉ କାଣା, ଆମେ ଆଜିକା ଦିନେ ତ ଆମର ଚାଷୀ ଭାଇ ସାଙ୍ଗେ ଭେଟ ହେସୁଁ, କଥାବାର୍ତ୍ତା ହେସୁଁ, ବେଲେ ଆଜି
1: ଗୋଟେ କାମ କରୁଁ, ଆଗ ଚାଷୀ ଭାଇ ସାଙ୍ଗେ କଥା ଟିକେ ଲାଗି ଦଉଛୁ, ହଁ ଆଇଲେ ନ, ହେଁ ଆଇଲେ ନ ବସୁନ, ଆମେ ମୁଇଁ କଥା ଲାଗୁଛେ ଆର ତୁଇ ଶୁନ, ଆଉ ଫେର କଥା ଲାଗମା ଆଉ।
0: ହଁ ଦାଦା ଠିକ ଅଛି।
2: ଜୁହାର ଆଜ୍ଞା, ଆମର ଆକାଶବାଣୀକେ, ଆମର କୃଷି ସଂସାର କାର୍ଯ୍ୟକ୍ରମକେ, ଆମର ବୈଠକୀକେ ଆପଣଙ୍କୁ ସ୍ୱାଗତ ଜଣାଉଛୁ।
3: ନମସ୍କାର ଆଜ୍ଞା,
2: ଆପଣଙ୍କର ପରିଚୟଟା ଦେବେ ଆଜ୍ଞା?
3: ଆଜ୍ଞା, ଆମର ଗାଁ ହେଉଛି କୁଦପାଲି,
2: ହଁ ହଁ,
3: ଆଉ ପଞ୍ଚାୟତଟା ହେଉଛି ନୂଆତୁଇରା।
2: ନୂଆତୁଇରା ବେଲେ ଏଇଟା କେନ୍ ବ୍ଲକ ହେବା? ଆମର
3: ମାନେଶ୍ୱର ବ୍ଲକ।
2: ମାନେଶ୍ୱର ବ୍ଲକ ହେବା, ହଁ। ଆପଣ ତ ଚାଷୀ, ଆମ ଚାଷ କରସନ୍, ଆପଣ କାଁ କାଁ ଚାଷ ମାନେ ଆପଣ କରସନ୍?
3: ଆଜ୍ଞା, ଧାନ ଚାଷ କରସୁଁ, ଆଉ ବାରି ଖରା ସିଜନରେ ବାଦାମ,
2: ହଁ ହଁ,
3: ଚାଷ ହେସି, ଆଉ ଶାଗ ସୁଗି ବି ହେସି,
2: ଶାଗ ସୁଗି କରସନ୍,
3: ଲଲିତା ଶାଗ, ଭଜି ଶାଗ,
2: ହଁ। ଆଚ୍ଛା ଆଚ୍ଛା, ବୋଲେ ଏଇ ଯେନ୍ ଆମେ ପହିଲା ଧାନ କଥା ଲାଗେ, ମାନେ ଧାନ ଆପଣ କେତେ ଖଣ୍ଡେ ଜାଗା ଥି କରସନ୍?
3: ପାଞ୍ଚ ଏକଡ଼ ଆଜ୍ଞା।
2: ଧାନ ପାଞ୍ଚ ଏକଡ଼ କରସନ୍
3: ଆଜ୍ଞା?
2: ଏଇଟା ଯେନ୍ ପାଞ୍ଚ ଏକଡ଼ ଧାନ କରସନ୍, ଆମର ଦୁଇ ଫସଲି କି ଏକ ଫସଲି ଅଛି?
3: ଏକ ଫସଲି ଅଛି,
2: ସବୁ ଏକ ଫସଲି। ହେଲେ ଆପଣଙ୍କର ଯେନ୍ ଜମି ଅଛି ସେନୁ କେନାଲ ନାଇଁ? ନାଇଁ
3: ନାଇଁ,
2: ପାନ ବୋଲା ବର୍ତ୍ତାର ମାନେ
3: ବନ ମାନଙ୍କର ଯେନ୍ ପାନ ଅଛି, କଣ୍ଟା ବନ ମାନଙ୍କର, ସେଥି ଟିକେ ଟିକେ ଅଛି, ଯାହାର ଯେନ୍ଟା ଅଛି ତଲ ମାନକେ
2: ନିଜର ଯେନ୍ତା ସୁବିଧା ଦେଖି ନା, ବର୍ଷା ଦିନେ କଣ୍ଟା ବନ ନୁ ହେଲା,
3: ପାନ ଭରିଦେଲେ ଚାଷ ହେବା, ନହେଲେ ନାଇଁ,
2: ନହେଲେ ଟିକେ ଅସୁବିଧା ବି ହେଇପାରେ। ମୌସୁମୀ ଉପରେ, ବର୍ଷା ଉପରେ ତାର ମାନେ ନିର୍ଭର କରିକିରି ଆମେ ଧାନ ଚାଷଟା କରୁଛୁ। କାଁ କାଁ ଧାନ ଚାଷ କରୁଛନ୍ ଆପଣ?
3: ପୂଜା, ଯମୁନା,
2: ଆଚ୍ଛା ଆଚ୍ଛା ଆଚ୍ଛା,
3: ତାପରେ ଛୋଟ ଧାନ ବି 2013।
2: ହଁ ହଁ, ଟିକେ ତାର ମାନେ ଯେନ ପାଣି ଯା ହଉଥିବା ଏଇଟା ବଡ଼ ଧାନ,
3: ବଡ଼ ଧାନ ପୂଜା ଯମୁନା ଆସି ସେ ଜାଗାରେ, ଆଉ ବାକି ଏଇଟା ମାଲଥି ମାଲଧାନ ଆସି।
2: ମାଲଥି ମାଲଧାନ କେନ୍ କେନ୍ କରୁଛନ୍?
3: 2013 ଆଉ
2: 2013 ଏଇଟା ମାନେ କରୁଛନ୍ ନାଇଁ
3: ସେ ସାଙ୍ଗର ଛୋଟ ଦିନ
2: ବେଲେ ଇ ଯେନ୍, ହଁ ଇ ଯେନ୍ ବଡ଼ ଧାନ ମାନେ କେତେ ଖଣ୍ଡେ ଜାଗାତି କରୁଛନ୍? ପାଖାପାଖି ହେନ୍ତା
3: ଦୁଇ ତିନି ଏକଡ଼,
2: ଦୁଇ ତିନି ଏକଡ଼, ଆଉ ବାକିଟା ଦୁଇ ତିନି ଏକଡ଼
3: ମାଲ
2: ଆମେ ମାଲ ଆଏ ତାର ମାନେ ସାନ ଧାନ ମାନେ କରୁଛୁ
3: ଆଜ୍ଞା।
2: ଇଟା ଯେନ୍ ଆପଣ ଚାଷ କରୁଛନ୍ ବେଲେ ମାଟି ପରୀକ୍ଷା ପରୀକ୍ଷା ଏନ୍ତା କରାସନ୍ କି ଏନ୍ତା ନିଜର
3: କେବେ ଘସି ନା ହେଲେ ନାଇଁ
2: କରସନ୍ ବି? ଠିକ୍ ଠିକ୍ ଅଛେ, ବେଲେ ଆପଣ ଯେନ୍ ଜୋତା ଉତି କରସନ୍ ପହେଲା, ଆଉ ତ ପହିଲା ଧାନ କଲେ ଯୁତା ଆଉ ଦୁଇଟା କରୁଛୁ ଧାନଟା ଯେନ ଚାଷ ଲାଗି ଯେନ ଆମେ ଜମିଟା ଜୋତୁଛୁ କାଁ ଥିସି ଉତ୍ସନ ଆପଣ
3: ଟ୍ରାକ୍ଟର
2: ସବୁ ଟ୍ରାକ୍ଟର
3: ଆଗଲି ତ ହଲେ ଜୋତୁଥିଲେ ଏବେ ଆଉ ହଲ୍ ନାହିଁ ସବୁ ବିକିଦେଲେ ହଲ୍ ଟ୍ରାକ୍ଟର ଆଉ ପାୱାର ଟିଲରରେ ଚାଲିଛି ଏଇଛି ନାଇଁ
2: ହଲ୍ ଥିଲା ଆପଣଙ୍କର ଆଗରୁ
3: ଏବେ ବି ଗାଁରେ ଅଛେ ଦୁଇ ଜଣ ତିନି ଜଣ ରଖିଛନ୍ ନାଇଁ ନାଇଁ
2: ଆମ ହଁ ଗାଁ ମାନଙ୍କୁ ଟିକେ କମ୍ ରଖିଦେଉଛନ୍ ତାପରେ
3: ହଲେ ବି ଏବେ ଚାଷ କରୁଛନ୍ କିନ୍ତୁ ବହୁତ କମ୍
2: ବହୁତ କମ୍
3: ସେଥି ଟାଇମ୍ ଜହ ଲାଗବା ଏଥି ଟାଇମ୍ କମ୍
2: ସମୟ ଜହ ଲାଗୁଛି ଯୁଡେ ବଳଦ ଯୁଡ଼େକେ ରଖବାକେ ପଡ଼ବା ତାଙ୍କର ସେବା ଯତ୍ନ କରିବାକୁ ପଡ଼ବା ହେଲେ ଗୋବର ଗୋବର ଟିକେ ମିଳିଯାଏ ଗୋବର ଟିକେ ଖତ ଟିକେ ନାଇଁ କା ହେଲେ ପାୱାର ଟିଲର ଆଉ ଟ୍ରାକ୍ଟର ଥି କରୁଛନ୍ ନିଜର ଟା କାଣା
3: ପାୱାର
2: ଟିଲର ଗୋଟେ ନିଜଟା ରଖିବେ ସେଥି କିଛି କିଛି ନିଜେ ଏତିକି ପାରିବେ କରି ଦେଉଥିବେ ବେଲେ ତ ନିଜର ପାୱାର ଟିଲର ଅଛେ ବେଲେ ଆଉ ଭଡ଼ା ଆନି ନାଇଁ ଲାଗୁଥିବା ନା ଟ୍ରାକ୍ଟର ଟ୍ରୁକ୍ଟର
3: ବାଇ ଚାନ୍ସ ଲାଗ୍ସି ଭିଡ଼ ବାହାର ଟାଇମ୍ରେ ରୁଆ ଟାଇମ୍ରେ ଯେତେବେଳେ ହେଲେ ଭିଡ଼ ପଡ଼ି ଯାଇସି କିନା ବହୁତ ପିଆର ବାହାରି ପଡ଼ିଥିବେ ଯ ତାପରେ ସେ ଟାଇମ୍ରେ କାଦୁଅ ଦେବାର ଲାଗି ପଡ଼୍ସି
2: କେତେ ଥର କଣ ଯୁସନ୍ ଧାନ ବୁଣିବାର ଆଗରୁ
3: ଧାନ ବୁଣିବାରଟା ଅଲଗା ଆଜ୍ଞା ଆଉ ରୁଆଟା ଅଲଗା
2: ହଁ ଆଚ୍ଛା ଆଉ ସବୁ ରୁଚନ୍ କେ ଆପଣ ଛୋଟ ଧାନ ମାନେ ବି ରୁଇସନ୍ ହେଲେ ଯେ
3: ନାଇଁ ନାଇଁ
2: ହଁ
3: ଡାଇ ରୁଆଟା କମ୍ ମିଶି ତିନି ଏକଡ଼
2: ରୁଆଟା ତିନି ଏକଡ଼
3: ମାଲଟା
2: ଯେନ ବୁନାଟା କରୁଛନ୍ ସେଟା କେତେ ଦୁଇ ଥର କଣ ଦୁଇ ତିନି ଥର ଯୁସନ୍ କି ଥରେ
3: ହଁ ଦୁଇ କାଶ ଜୁତି କରି ତାପରେ ବୁନି କରି ଫେର କାଶ ଜୁତା ଆସି
2: ହଁ ସେଟା ତ ତାର ପରେ କରବାକେ ପଡ଼ବା
3: ନା ହେଇ ସାଙ୍ଗେ ସାଙ୍ଗ ନହେଲେ ଇଏ ଚଡେ ଚୁଡା ଖାଇ ଦେସନ୍
2: ଉପରେ ଉପରେ ସବୁ ରହି ଯିବା ଚେରେ ଚୁରଗୁନ ମାନେ ସବୁ ଖାଇ ଦେବେ
3: ଭିତରେ
2: ନା ହେଲା ଉପରେ ଉପରେ ପରେ ରହି ଯିବା ନା ସେଟା ଖାଇ ନେବେ ବେଲେ ଏଇ ଯେନ୍ ଆଉ ଯେନ୍ଟା ରୁଆଟା ସେଟା କେନ୍ତା କରସନ୍
3: ରୁଆଟା ପହ୍ଲା ପକା ହେସି ଆଜ୍ଞା ପହିଲା କାଦୁ କରିକରି ଧାନକେ ବୁତରା ହେବା ତାପରେ ଟିକେ ଟିକେ ଗଜା ହେବା କି ପରେ ପହ୍ଲା ପକା ହେବା
2: ବିହନ ବିଶୋଧନ କରସନ୍ କି ନାଇଁ କରନ୍
3: ଏଇନେ ଯେନ୍ ମିଳୁଛି ପକେଟ୍ ଧାନ
2: ହଁ ହଁ ସେଟା
3: ବିଶୋଧନ ନେଇକରି
2: ଆସେ ତାପରେ ନିଜେ ନାଇଁ କରନ୍
3: ନାଇଁ
2: ରୁଆ ଛୋଟ ଧାନ ହଉ କି ବଡ଼ ଧାନ କିଛିଟା ନିଜେ କିଛି ବିଶୋଧନ
3: ନାଇଁ
2: ନାଇଁ କରନ୍ ଆଚ୍ଛା ଆଉ ତାପରେ ନିଜେ ତ ସବୁ ନାଇଁ କରିପାରୁଥିବେ ଲୋକ ବାକ୍ ମିଳୁଛନ୍
3: ହଁ ମିଳିସନ୍ ଲୋକ ବାକ୍
2: ତାପରେ ଇ ଯେନ୍ ଆମର ରୁଆ ରୁଇ ବେଲେ ଆପଣଙ୍କର ନୁ ଲୋକ ଲଗାଉଥିବେ
3: ଆଜ୍ଞା
2: ଆଚ୍ଛା
3: ଲେଡ଼ିସ୍ ବାର୍ସନ୍ ରୁଇବାର୍ ଲାଗି
2: ନିଜେ ତ ନାଇଁ କରିପାରନ୍ ତିନି ଚାରି

0: କଲା ବେଲେ ଏକାଶାରୀ କଲା ବେଲେ କମ୍ କମ୍ ହେଲେ ଭାଇଲ କରି ହେବା,
1: ଆଜ୍ଞା
0: ଏକାଶାରୀ ତ ନାଇଁ କରି ହୁଏ। ଆଉ ତାର ପରେ ଗଲା ଯେ ବଛା ବୁଛି, ଘାସ ବଛା ବୁଛି କେନ୍ତା କରସନ୍?
1: ଏଟା ବି ମାନେ ଲେବର ବାହାରସନ୍
0: ଲୋକ ଲଗେଇକରି କରସନ୍
1: ଆଜ୍ଞା।
0: ଘାସ ମରା ମରି କିଛି ଦେସନ୍
1: ହଁ
0: କି ନାଇଁ?
1: ଲଟା ମରା 2 ଫୁଟ୍ ଡି
0: ଲଟା ମରା ବି ଦେସନ୍ ଦେଖିକିରି। ଆଉ ତାପରେ ଘାସ ବଛା ବୁଛି ବି ତ ଲାଗୁଥିବା ହାତେ
1: ଲାଗ୍ସି ଆଜ୍ଞା।
0: ହାତେ ସେଟା ବି କରୁଛନ୍।
1: ଉଷୋ ମାରିଲେ ବି ସବୁ ନାଇଁ ମରେ ଆଜ୍ଞା, ରହିଯାଇସି, ସେଥିର୍ଲାଗି ଫେର୍ ଟିକେ ସଫା କର୍ବାର୍କେ ପଡ଼୍ସି ଆଉ।
0: ଜୁତଲା ବେଲେ କିଛି ଗୋବର ଖତ ଖୁତା କିଛି ଦେସନ୍ କାଣା?
1: ସେଟା ଆଗ୍ଲି ଦିଆ ହଉଥିଲା ଆଜ୍ଞା, ଯେତେବେଲେ ଗାଈ ଦାମୁର ଥିଲେ ଗାଁ ମାନକେ ବହୁତଟେ ରଖିଥିଲେ, ଏବେ ସେ ଜିନିଷ୍ ନାଇଁ ନ ଆଉ, ବେଲେ ସେଥିର୍ଲାଗି ନାଇଁ ଦେବାର୍, ସାର ଦିଆ ହଉଛି
0: ଘିନୁଆ ବି ଗୋବର ନାଇଁ ମିଲ୍ବାର୍?
1: ମିଲ୍ବା, କିନ୍ତୁ ଯେ ଯେନ୍ତା ଦଉଛନ୍ ଅଧା ନାଇଁ ଦେବାର୍,
0: ଦରକାର ପଡ଼ିଲେ ବିନା ଗୋବର ଦେସନ୍ ବି କିଛି, ଆଉ ନହେଲେ ବି ବିନା
1: ନାଇଁ
0: ଗୋବର
1: ଦେନ
0: ଥି
1: ବି।
0: କରୁଛନ୍। ଆମର ପୁରା ବିନା ଗୋବର ଥି କରୁଛନ୍ ଚାଷୀ
1: ହଁ
0: ଛନ୍,
1: ହଁ ସାର ସବୁ
0: ତାର ମାନେ ପୁରା ପୁରି ରାସାୟନିକ ସାର ଉପରେ ନିର୍ଭର କରୁଛନ୍।
1: ଆଜ୍ଞା।
0: ଆଚ୍ଛା ଆଚ୍ଛା, ଆପଣଙ୍କ ନିଜର ବି ଗାଈ ଗୁଆ କିଛି ନାଇଁ ରଖି?
1: ନାଇଁ ନାଇଁ ଆଜ୍ଞା
0: ଗାଈ ବଲଦ କିଛି ନାଇଁ ନା? ନାଇଁ
1: ନାଇଁ।
0: ଆଚ୍ଛା, ଇ ଯେନ୍ ଆମର ତାପରେ ସାର ମାନେ ଯେନ୍ ଦଉଛୁଁ ଆମେ ରାସାୟନିକ ସାର ମାନେ, ସେଟା କେନ୍ତା ଖେପ ଖେପ କରି ଧାନ ବୁନ୍ଲା ବେଲେ କେନ୍ତା ଦେସନ୍? ଆଉ ତାପରେ ଗଲା ଯେ ଆଉ କେନ୍ କେନ୍ ସମୟଥି ଦେସନ୍, କାଁ କାଁ ସାର ଦେସନ୍?
1: ୟୁରିଆ ଦିଆହେସି ଆର୍ DAP ଦିଆହେସି ସାର୍, ହେଲେ ବୁନା ଧାନରେ ଗସ୍ତ ହେଇଯିବା ଧାନ ବୁନି ଦେଇଥିବେ, ହେଲେ ବିହିଡ଼ା ଯାଇସି ଗୋଟେ ଟାଇମ୍,
0: ହଁ
1: ସେ
0: ହଁ
1: ବିହିଡ଼ିଲା ବେଲେ ସେ ସାର ଦିଆହେସି,
0: ବିହିଡ଼ିଲା ଉତର
1: ହଁ ସେଟା ଥରେ ଦିଆହେବା, ତାପରେ କିଛି ଦିନ ଛାଡ଼ିକରି ଫେର୍ ଟିକେ ବଢ଼ିଯିବା ଗଛ କି, ଫେର୍ ଥରେ ଦିଆହେସି,
0: ଫେର ଥରେ
1: 3 ଥର ଦିଆହେସି ସାର୍।
0: ଆଜ୍ଞା, DAP ୟୁରିଆ ଏଇଟା ମାନେ ଆମେ
1: ପଟାସ୍ ଲାଷ୍ଟ କେ ମିଶାଲେ ମିଶଉଛନ୍ ଯେ ଯେନ୍ତା
0: ଜମି ଯେନ୍ ଜମିକେ ଦେଖିକିନା ଯେନ୍ତା
1: ଯେନ୍।
0: ସୁବିଧା ଅସୁବିଧା ଦେଖିକିନା। ଆଚ୍ଛା, ଆପଣଙ୍କ ଯେନ୍ ଚାଷ କରୁଛନ୍ ହେନୁ, ତାପରେ ଏଇଟା ତ ଗଲା ବି ଖତ ସାର କଥା ବି ଗଲା,
1: ଆଜ୍ଞା
0: ତାପରେ ଉଷ ଉଷା କେନ୍ତା କରୁଛନ୍? କାଏଁ କାଏଁ ବେମାରୀ ମାନେ ରୋଗ କାଣା କାଣା ହେଇସନ୍ ହେନୁ?
1: ବେମାରୀ ଗଏଣ୍ଟ ପୋକ ଲାଗ୍ସନ୍ ଆଜ୍ଞା,
0: ପୋକ ହିସାବରେ ନାଇଁ
1: ପୋକ ହିସାବରେ,
0: ପୋକ ହିସାବରେ ଗଏଣ୍ଟ ପୋକ ଗୋଟେ ଲାଗ୍ସନ୍ ନାଇଁ?
1: ତାପରେ ସଢ଼ା ଗୋଟେ ବେମାର ଅଛି, ସେ ଧାନକେ ସଢ଼ି ଯାଇସି ଗଛଟା,
0: ହଁ ହଁ ହଁ
1: ସେଟା ବି ଖାଇଦେଲେ ନା
0: କେନ୍ କେନ୍ ପୋକ ପୋକ କେନ୍ କେନ୍ ଲାଗ୍ସି ଆଉ କ'ଣ?
1: ସେଟା ସଢ଼ା ପୋକ ବୋଲସନ୍।
0: ଆଚ୍ଛା ଆଚ୍ଛା, ଆଉ
1: ଗଏଣ୍ଟ ପୋକ ଗୋଟେ ବୋଲସନ୍, ସେ ଲାଲ ଲାଲ ହେଇକରି ବାହାରସନ୍, ତାମାନେ ତାର ଧାନର ଗଏଣ୍ଟକେ ଖାଇଦେବେ ହେଲେ ସେଟା ଆଉ ନାଇଁ ହୋଇପାରେ, ଯେନ୍ ପିଲ୍ଟା ମାରୁଥିବ
0: ଗଏଣ୍ଟ ବିନ୍ଧା ପୋକ ବୋଲୁଛନ୍ ନାଇଁ କେ? ଆଚ୍ଛା, ଇ ଯେନ୍ ପୋକ ମାନଙ୍କର ଲାଗି ଆପଣ ଉଷ ଉଷା ମାନେ ବ୍ୟବହାର କରୁଛନ୍, ସେଟା ନିଜେ ଜାଣିଛନ୍ କି କାହାକେ ପଚାରି ଲାଗ୍ସନ୍ କି ଔଷଧ ଦୋକାନ କହିକିରି ଆନ୍ସନ୍?
1: ଔଷଧ ଦୋକାନ କହିକରି ଆନ୍ସନ୍,
0: ସେନ୍ କୃଷି ଅଧିକାରୀ କାହାକେ କେନ୍ତା ପଚରା ପଚରି କରବାର ନାଇଁ କରନ୍?
1: ନାଇଁ ଔଷଧ ଦୋକାନକେ ଯାଇକରି ପଚାରସୁଁ,
0: ପଚାରିକିନା ସେଟା ଆନି ପକାସନ୍। ଇଟା ଗଲା ପୋକ କଥା, ଗଏଣ୍ଟ ପୋକଟା ଟିକେ ଲାଗ୍ସନ୍, ଚକଡ଼ା ପୋକ ପୋକ ଆପଣଙ୍କର ନାଇଁ ନ?
1: ଚକଡ଼ା ଟାଇମ୍କେ ଟାଇମ୍ ଲାଗ୍ସନ୍, ମାନେ କେନ୍ ସାଲେ ଲାଗ୍ବେ କେନ୍ ବୁଝାରେ ନାଇଁ ଲାଗ୍ବେ,
0: ହଁ ହଁ ହଁ କେନ୍ଦ୍ର ବି ଜହ ଲାଗିଛନ୍ କେନ୍ଦ୍ର ନାଇଁ ବି
1: ନାଇଁ
0: ଲାଗନ୍, ହେସି ଲାଗ୍ସି ହେଡ଼େ କି ନାଇଁ ଲାଗେ?
1: ହଁ ଲାଗ୍ସି,
0: କେବେ କେନ୍ତା 3-4 ବର୍ଷ ଥରେ?
1: ହଁ
0: ଏଇଟା ତ ଗଲା ପୋକ କଥା, ରୋଗ ମାନେ କାଁ କାଣା ହେସି ଧାନର କି ହେନ୍ତା
1: ରୋଗ ବୋଲେ ହେଇଟା ତ।
0: ଆଚ୍ଛା ଆଚ୍ଛା ଆଚ୍ଛା, ଏଇଟା ଅମଲ କେନ୍ତା ହେସି ଆପଣଙ୍କର ବଡ଼ ଧାନ ମାନେ ପୂଜା ଯମୁନା ଏଇଟା ମାନେ
1: ଅମଲ ହେସି ଆଜ୍ଞା ଏକର ହିସାବେ,
0: କେତେ କ'ଣ ହେସି?
1: ଏକଡ଼କୁ 50 ପକେଟ 60 ପକେଟ ଦେବ ହେସି,
0: ଏଇଟା ବଡ଼ ଧାନ ମାନେ
1: ଆଜ୍ଞା।
0: ଆଉ ସାନ୍ତା ମାନେ
1: ଟିକେ କମ୍ ହେବା ଆଜ୍ଞା, ସାନ୍ଟା
0: ତଥାପି ଏନ୍ତା
1: 40-45 ତକ
0: ପରେ ହଉଛେ ସିନା ତ ନାଇଁ। ଆଚ୍ଛା, ଧାନ ମାନେ ଆପଣଙ୍କର ସବୁ କେନ୍ତା ନିଜର ଲାଗି ରଖସନ୍?
1: ହଁ ନିଜର ଖାଇବାର୍ ଲାଗି ରଖସୁ ଆଜ୍ଞା,
0: ନିଜର ଖାଇବାର୍ ଲାଗି ରଖସନ୍
1: ଆଜ୍ଞା।
0: ଆଉ ବିକ୍ରି ବଟାଟା କେନ୍ତା ସୁବିଧା ହଉଛେ?
1: ବିକ୍ରି ଧାନ କାର୍ଡ଼ ଯେନ୍ ଆସି ସୋସାଇଟି ନିକେ ଯାଇକରି ସେନୁ ବିକ୍ରି,
0: ଧାନ ବିକିବାର ତ କିଛି ସୁବିଧା ନାଇଁ ହେବାର ନାଇଁ
1: ନାଇଁ ହେବାର ତ ଆଜ୍ଞା।
0: ଆଚ୍ଛା, ଆପଣ ପଢ଼ାପଢ଼ି କେତେ ଦୂର ତ କରୁଛନ୍?
1: ସାର୍ ମେଟ୍ରିକ୍ ପଢ଼ୁଛେଁ ସାର୍।
0: ମେଟ୍ରିକ୍ ଘରେ କିଏ କିଏ ଅଛନ୍? ଏଇଟା
1: ମା ବାପା ଅଛନ୍, ଆ ଭାଇ ଆଉ ନାନୀଟେ ହେଲା, ମ୍ୟାରେଜ୍ କଲେନ।
0: ଆପଣ ବିହା ବି ନାଇଁ ହେବନ?
1: ନାଇଁ ମ୍ୟାରେଜ୍ କଲେନ ସାର୍।
0: ହଁ, ବୋଲେ ଛୁଆ ପିଲା
1: ଗୋଟେ ନିନି, ଗୋଟେ
0: ନିନି, ଗୋଟେ ନିନିରେ କେତେ ପଢ଼ୁଛେ?
1: ନାଇଁ ଏଇଟା ଛୁଟୁଛି,
0: କେତେ ବର୍ଷ?
1: 2.5 ବର୍ଷ।
0: 2.5 ବର୍ଷ ହେଉଛି, ଯାହା ହଉ ଆପଣ ଭାଇ ଗୋଟେ ବହିନୀ ଗୋଟେ ନାଇଁ ଆଜ୍ଞା?
1: ଆଜ୍ଞା,
0: ବହିନ ବୋଲେ ନାନୀ
1: ଆଜ୍ଞା
0: ବିହା ହେଇ ସାରିଲେନ? ଆଚ୍ଛା ଆଚ୍ଛା, ଘରେ ସବୁ ମନେ ଅଛନ୍
1: ଆଜ୍ଞା।
0: ଆଉ ଯେନ୍ ମୁଫଲି ଚାଷ ଆପଣ କହୁଥିଲେ, ମୁଫଲି ଚାଷ ଏଟା କେତେ ଜାଗାତେ କରସନ୍?
1: 2-3 ଖଣି ପୂରଣ କରାଯାଏ।
0: ଆଚ୍ଛା ଆଚ୍ଛା ଆଚ୍ଛା, ବୋଲେ ହେଟା କେନ୍ତା କେନ୍ତା କେନ୍ତା କରସନ୍ ଟିକେ କୁହନ୍ ତ?
1: ହେଟା ଜୁତା ହେସି, ପହେଲା ମାଟ୍କେ ଗୁଣ୍ଡ କରାହେବା, ତାପରେ ଗାର୍ କରିଦେବେ, ଗାର୍ କରିକରି 2-2ଟା ମଞ୍ଜି ପକାହେବା, କାଣି କାଣି ଛାଡ଼ିକରି, ତାପରେ ସେଥିରେ ସମାନ କରିଦେବେ।

0: ଯେନ୍ଟା ଦେବାର କଥା ସାର୍ ପଟାସ୍ ସାର୍ କି ଯେନ୍ଟା ଟିକେ ଟିକେ ଦେଇକରି ଭାବିଦେବେ। ଆର୍ କିଛି ଦିନ ଗଲା ପରେ ଦୁଇ ଦୁଇ ପତର ହେବା ଗଛ ଟିକେ ଟିକେ ହେବା କି ତାକେ କୁଡ଼ି କରି ଲଟା ମାନ ବାହାରି ଯାଇଥିବା ସେ କୁଡ଼ି କରି ଛାଡ଼ି ଦେବାର ଅଛେ ଲଟା ଗୁଡ଼ା ମରିଯିବା। ତାପରେ ଆଉ ଥରେ କୁଡ଼ି କରି ତାକେ ହୁଲେଇ ଦେବାର ଅଛେ ସାର୍ ଟିକେ ଟିକେ ଦେଇକରି।
1: ଏଟା ବିହନ କେନ ଅନସନ୍? ଏଟା
0: ବିହନ ଗାଁନୁ ବି ମିଳିଛି ଆସି ଆଉ ନହେଲେ ଦୁକାନୁ ବି ମିଳୁଛେ। ଏବେ ଆଗଲି ତ ଗାଁନୁ ଗାଁକେ ଏନ୍ତା ହଉଥିଲା ଯେନ୍ତା କରିଥିଲେ ସେଇଟା ଅଷାଢ଼ ଯେନ୍ତା ହେଇଥିବା ଆସିନି ସେଟା ଡାଲୁଆକେ କରାହେସି।
1: ମୁଫଲି କେତେ ବରଷକୁ କେତେ ଥର କରସନ୍ ଆପଣ? ଦୁଇ ଥର କରୁଛନ୍ ନାଇଁ କେ?
0: ଆଜ୍ଞା।
1: କେନ୍ ବିହନ ବ୍ୟବହାର କରସନ୍?
0: ବିହନ ତ ଏନ୍ତା ହଁ
1: ହଁ ଯେନ୍ତା ଯେନ୍ଥର ଯେନ୍ତା ମିଳିଲା ସୁବିଧା ହେଲା ସରକାର ଆଡ଼ୁ କେନ୍ତା କରସନ୍?
0: ସରକାର ଆଡ଼ୁ ମିଳିଛି ଥରେ ଦୁଇ ଥର ମିଳିଥିଲା ବିହନ।
1: ଆଚ୍ଛା ଆଚ୍ଛା, ବେଲେ ଇଟା ବି ଜୁତା ଜୁତି ଆପଣ ପାୱାର ଟିଲର ଥି କରସନ୍? ନିଜେ କରି ପକାସନ୍? ନିଜେ କରସନ୍? ଯାହା ହଉ, ଆଉ ଯେନ୍ ମୁଫଲି ଚାଷ ଆପଣ କରୁଛନ୍, ଏତାର ବି ଲଟା ବଛା ବୁଛି କେନ୍ତା କରସନ୍?
0: ଏତେ ଲଟା ବଛା ନାଇଁ ଲାଗେ, କୁଡ଼ା ଯାଇ ନେସି ତାର ଛଡ଼ା ଛଡ଼ା ହେଇଥିବା ଗଛର ସେଇଟା ଆଡ଼େ କୁଡ଼ି ଦେସୁଁ।
1: ସେଥିରେ କିଛି ଅସୁବିଧା ନାଇଁ ହୁଏ?
0: ନାଇଁ, ଗଛଟା ଛାଡ଼ି କରି କୁଡ଼ା ହେବା ସେ ଲଟାଟା ମରି ଯାଇସି।
1: ସାର ଉଷ କାଣା ବ୍ୟବହାର କରୁଛନ୍ ଆପଣ?
0: ବାଦାମରେ ବାଦାମରେ ପଟାସ ସାର ଦିଆସି ସାର୍ ଆଉ ଡିଏପି
1: ଡିଏପି ଏନ୍ତା ଦିଆ ହଉଛେ। ଆଉ ଯେନ୍ ଏ ଖତ ଖତ କଥା ଏନ୍ତା ହେତେ ବି କିଛି ନାଇଁ,
0: ଖତ ଦେଲେ ପରିମାଣଟା ଜହ ହେବା ଆଉ ଟିକେ ଭଲ ହେବା। କମ୍ କମ୍ ଦିଆହଉଛେ ଆଗ୍ଲିର ଅପେକ୍ଷା, ଆଗ୍ଲି ଜହ ଯେନ୍ତା ଦିଆ ହଉଥିଲା ସେନେ ତ ଏତ୍କି ସଫିସିଏଣ୍ଟ ନାଇଁ ମିଲ୍ବାର୍।
1: ସବୁ ନିଜର ଜମି ଥି ଏଇଟା କରୁଥିବେ ଆପଣ?
0: ଆଜ୍ଞା।
1: ସବୁ ଆପଣଙ୍କ ନିଜର ସବୁ ଜମି ମାନେ ଚାଷ କରୁଛନ୍ କି କିଛି ଜମି ରହି ବି ଯାଇସି?
0: ରହି ବି ଯାଇସି ଆଜ୍ଞା, ଯେନ୍ଟା ମାଲ୍ଟେ ଟିକେ ନାଇଁ ହେଇପାରେ, ପାନି ସୁବିଧା ନାଇଁ ନ ସେ ଜାଗା।
1: ନାଇଁ ଇଛେନ୍ ତ ଆମର ବହୁତ ପ୍ରକାରର ଚାଷ ମାନେ କରୁଛନ୍, ଯେନ୍ ମିଲେଟ୍ ଚାଷ କରୁଛନ୍, ମଣିଆ ଚାଷ କରୁଛନ୍, ମଣିଆ ହେଇପାର୍ବା, କୁଦୁ ହେଇପାର୍ବା, ହେଟା ମାନେ ନାଇଁ କରନ୍?
0: ନାଇଁ ସାର୍।
1: ହେଟା ବି ତେନେ କର୍ତ୍ତା ବେଲେ ହେତା କି ଜାଗା କେନୁ ଖାଲି ହଉଛେ ସେନୁ ଯଦି ଆମେ ଅଲଗା କିଛି ଚାଷ କରିପାରିବି, ଯଦି ଜାଗା ଥିବା ବୋଲେ ମାଛ ଚାଷ କେନ୍ତା ବନ୍ଦ ମୁନା କରିକିନା
0: ଜାଗା ଅଛେ ଏନ୍ତା, କିନ୍ତୁ ସେଟା କରବାର୍ ଲାଗି ଫେର୍ ପଇସା ଲାଗ୍ବା।
1: ହଁ ନାଇଁ ଇଛେନ୍ ତ ତାପରେ ମନେକର ବହୁତ ଜିନିଷ ଥି ସରକାର ଆଡ଼ୁ ସୁବିଧା ଦିଆଯାଉଛେ, ସବସିଡ଼ି ଦିଆଯାଉଛେ, ମାଛ ଚାଷ ଥି ବି ବହୁତ ସବସିଡ଼ି ଦିଆଯାଉଛେ, କଦଳୀ ଚାଷ ଥି ବି ଭିନ୍ନ ଭିନ୍ନ ପ୍ରକାରର ଚାଷମାନଙ୍କୁ ବହୁତ ସବସିଡ଼ି ବି ରହୁଛେ। ତାପରେ ଆପଣଙ୍କର ଜାଗା ଥିବା ବୋଲେ ବୋରୱେଲ୍ କୁଡ଼ବାର୍ ଲାଗି ବି ଏନ୍ତା ଆପଣ ଆମର କାର୍ଯ୍ୟକ୍ରମ ମାନେ ଶୁଣୁଥିବେ, ତାପରେ ଚାଷୀ ଯେହେତୁ ଆମେ ସବୁ ଜାଣୁଥିବେ। ଆଉ ଯେନ୍ ମୁଫଲିଟା ଆପଣ ଯେନ୍ ଚାଷ କରୁଛନ୍, ସବୁ ବିକ୍ରି ହେଇଯାଇସି ବିକ୍ସନ୍ କି ନିଜର ଲାଗି ବି ରଖସନ୍ କି କ'ଣ?
0: ନିଜେ ତେଲ ପିସେଇ କରି ବି ରଖସୁଁ,
1: ନିଜର ତେଲ ପିସେଇ ଖାଇବାର ଲାଗି ବି
0: ଖାଇବାର ଲାଗି ବି ରଖା ହେସି, ଅଦା ବି କାହା ବି ହେସି,
1: ଅଦା ବି କାହା ବି ହେସି। ଆଚ୍ଛା, ଯେ ତେଲ ବି ହେନୁ ଗାଁନୁ ପେରେଇକିନା ରଖି ଦେଉଛନ୍?
0: ଆଜ୍ଞା।
1: ଘିନା ତେଲ ହିସାବେ ଆଉ କିନ୍ ଆମର ଘିନିକିନା ଯେନ୍ ତେଲଟା ଆଣୁଛୁଁ ଆର୍ ଘରେ ଯେନ୍ ଆପଣ ତେଲଟା ପିସଉଛନ୍, ସେଥି କାଣା ଫରକ ରହୁଛି ଜାନୁ ଜାନ କି ନାଇଁ?
0: ହଁ, ସେଟା ଟିକେ ଅରିଜିନାଲ ଆଜ୍ଞା, ଯେନ୍ତା ନିଜେ କରିକରି ସେଟା ଖାଇବେ। ଆଉ ପକେଟ ତେଲ ଗୋଟେ ଅଲଗା ସେଟା ରହିଲା, ଏଇଟା ରଟେ।
1: ସେଥି ତାପରେ ଆପଣଙ୍କ ନିଜର ଗୋଟେ ଭାବ ବି ଥିବା। ଏଇଟା ମୁଫଲି ଚାଷଟା କେତେ ଦିନ କ'ଣ ଲାଗିଯାଇସି ଆପଣଙ୍କୁ ଜଗାବାର ନ ନେଇକିନା ଅମଲ କରବାର ତକ?
0: 3 ମାସ
1: କେତେ
0: 90 ଦିନ ଲାଗିଯାଇସି।
1: କେତେ ପକେଟ କ'ଣ ହେସି?
0: ପକେଟ ଯେତିକି କରିବେ ସେତିକି ସେନ୍ତା ହେବ ଆଜ୍ଞା।
1: ତାର ମାନେ ଗଲା ଥର କେତେ କ'ଣ ହେଇଥିଲା?
0: ଗଲା ଥର ହେଇଥିଲା 8 ପକେଟ।
1: 8 ପକେଟ କ'ଣ ହେଇଥିଲା ନାଇଁ କେ?
0: ଆଜ୍ଞା।
1: ଆଉ ମୁଫଲି ଚାଷ ଆପଣଙ୍କର କ'ଣ ସୁବିଧା ଅସୁବିଧା କ'ଣ ହେଉଛି?
0: ପାନି ପାନି ଟିକେ ଅସୁବିଧା ହେଉଛେ, ପାନି ଜହଥିଲେ ଆଉ ହେତା ଜହ ଚାଷ କରି ଜାଗା ରହିଯାଉଛେ, ପାନି ନାଇଁ ପାର୍ବାର,
1: ପାନି ଦେବାର ଟିକେ ପାନି ଟିକେ ଝିଟିବାର ସୁବିଧା ନାଇଁ ହେବାର,
0: ନାଇଁ ହେବାର କଣ୍ଟାର ପାନି ଯେତେ ହେବା।
1: ଆଚ୍ଛା ଆଚ୍ଛା, ଆଉ କ'ଣ ଶାଗ ଚାଷ ବି କରୁସନ୍ ବୋଲୁଥିଲେ ଆପଣ?
0: ଆଜ୍ଞା।
1: କେତେ ଜାଗା ଖଣ୍ଡେ ଏଇଟା ଶାଗ ଚାଷ କରୁଛନ୍? ଏଇଟା
0: ଶାଗ ଚାଷଟା କମ୍ ମିଶେ ଆଜ୍ଞା ଟିକେ ବାକି।
1: କେତେ ଖଣ୍ଡେ ଜାଗା? ଆଚ୍ଛା, କାଁ କାଁ ଶାଗ କରୁସନ୍?
0: ଲଲିତା ଶାଗ, ଲାଲି ଶାଗ, ଏ ଖରା ସିଜନ୍ରେ ଯେନ୍ଟା ବାହାରିଛି।
1: ନିଜର ଘରର ଲାଗି ଖାଲି କରସନ୍ କି
0: ଘରର ଲାଗି ବି ଟିକେ କରସନ୍, ଆଉ କେନ୍ତା କମ୍ ପରିମାଣରେ
1: କମ୍ ପରିମାଣରେ ଯାଏ?
0: ଆଜ୍ଞା।
1: ଆଉ କ'ଣ ପନିପରିବା ହେଲା କି ମିର୍ଚା ବାଇଗଣ ହେନ୍ତା କ'ଣ କ'ଣ କରସନ୍?
0: ନାଇଁ ସାର୍,
1: ନାଇଁ କର। ନିଜର ଘରର ଲାଗି ପନିପରିବା କିନ୍ ଆନସନ୍? ସବୁ
0: ବଜାର। ଆଜ୍ଞା।
1: ଆଚ୍ଛା, ଆପଣଙ୍କୁ କେତେ ବୟସ ହେବା କହୁଥିଲେ କି?
0: 32।
1: 32 ବର୍ଷ ଆପଣ ନିଜେ ଚାଷ କରୁଛନ୍, ଆମର ଯେନ୍ ଶ୍ରୋତାମାନେ ଆପଣଙ୍କର କଥା ଶୁଣୁଛନ୍, ସେମାନଙ୍କୁ କିଛି କହିବାର ଲାଗି ଚାହିଁବେ ଆପଣ ଚାଷ ବାସ ବାବଦେ?
0: ଚାଷ କଲେ ଭଲ ହେ, ନିଜେ ଖାଇବାର୍ ଲାଗି ତ ଭଲ ଜିନିଷ ପାଇବେ, ଆଉ ଲୋକ ବି ଦେଇପାରୁଛୁ ଆମେ।
1: ତାର ମାନେ ଆମେ ନିଜେ ଯଦି କିଛି ପରିବାଟେ କର୍ମା, ଶାଗ
0: ନିଜର ଜାଗା ଅଛେ ବୋଲେ କରବାର କଥା,
1: ନିଜର ଜାଗା ଅଛେ, ନିଜର ସୁବିଧା ଅଛେ ବୋଲେ ଟିକେ କରବାର କଥା, ଭଲ
0: ଭଲ।

0: ଯେନ୍ତା ବଜାରରୁ ଘିନ୍ବେ ଦର ଜିନିଷ୍ ନେ ପାନ୍, ଯଦି ଘରେ ଟିକେ କରିଛନ୍ କିଛି ବି ଯଦି ଅଛେ ସେଟା ସାଙ୍ଗେ ସାଙ୍ଗେ ତୁଲିକରି ଖାଇବେ, ଦର ଜିନିଷ୍ ଖାଇପାରିବେ।
1: ଯା ହଉ ଆଜ୍ଞା, ଆପଣ ଆମର ଷ୍ଟୁଡ଼ିଓକେ ଆଇଲେ, ଆକାଶବାଣୀକେ ଆଇଲେ, ଆପଣଙ୍କର ବାପଦେ କହିଲେ, ମତାମତ ଦେଲେ, ଆମର ଚାଷୀ ଭାଇ ଭଉଣୀମାନେ ଆପଣଙ୍କୁ ଶୁଣିଲେ, ବହୁତ ବହୁତ ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର।
1: ଶୁଣିଲୁ?
2: ହଁ ଗୋ ଦାଦା, କେତେ କଥା ଜାଣି ହଉଛେ। ହଁ ଭାଇ ଦେଖ ତ କେତେ ପ୍ରକାର ଚାଷ କରିଛନ୍। ଆଉ ଗୋଟେ କଥା, ଆମେ ନା ଖାଲି ଗୋଟେ ପ୍ରକାର ଚାଷ କଲେ ନାଇଁ ହୁଏ, ମିଲେଇ ଗୁଲେଇ କରି ଦୁଇ ତିନି ପ୍ରକାର ଚାଷ କରବାର ଲାଗି
1: ଭାଇ ଚାଷ ସୋସାଇଟି କରବାର କଥା। ଆଜିକାଲି ଯେନ୍ତା ହଁ ଯେନ୍ତା ଆମେ ମନକର ନିଜର ବିକବାର ଲାଗି ନା ହେଲେ ନିଜର ଖାଇବାର ଲାଗି ଆମର ପଛାଡ଼ ଘର ବାରି ଠିକ କଲେ, ବାଇଗଣ ଟିକେ, ପାତଲଘଣ୍ଟା ଟିକେ, ମିର୍ଚା ଟିକେ, ସେ କାଣ କିଛି ଦୁଇ ଚାରିଟା ସମୟ ଦେଖିକି ନା, ଗାଜର ହେଲା, ବିଟ ହେଲା, ଯେତିକି ଗୁଆର ସେମିଟ ହେଲା ଲଗେଇ ଦେଲେ, ତାପରେ ଦେଖିବୁ ବୋଲେ କୁଙ୍କୁରୁ କୁଙ୍କୁରୁ ଦେଇଥିବୁ, କି କୁନ୍ଦୁରୁଟେ ହେଲା, କୁନ୍ଦୁରୁଟେ ଯଦି ଲଗେଇ ଦେଇଥିବୁ ସେଟା ତ ଥିବା ଗଛ ବି ସବୁ ବର୍ଷ ଟିକେ ଟିକେ ହଉଥିବା। ଆଉ ଭିନ୍ନ ଭିନ୍ନ ରକମର ଚାଷ ମାନେ ବି କରବାର କଥା। ପଢା ଲେଖା ଲୋକମାନେ ଆଜିକାଲି ବି ବହୁତ ଚାଷ ମାନେ କେଡ଼େ ବଢିଆ ବଢିଆ ଚାଷ ମାନେ
2: କରୁଛନ୍, ସେମାନେ ବାହାରୁ ସବୁ ଶିଖିକରି ଆଉଛନ୍ ଆଉ ନୂଆ ନୂଆଟା କରୁଛନ୍, ବୁଝିଲ କେ? ଆଉ ନୂଆଟା କଲେ କାଣା ହେସି କହତ, ତାକି ଆମେ ଅଧିକା ଦୁଇ ପଇସାରେ ବିକି ପାରମା।
1: ସରକାରୀ ସୁବିଧା ମାନେ ବି ଆମର ମାନେ ମିଳୁଛି ଯେ ଶୁଣ ତ, ଗୀତ ପଦେ ନା ଶୁଣତା,
2: ଶୁଣ ତ ବୈଠକରେ ଗୀତ ପଦେ ନା ଶୁଣିଲେ ହେବା କେନ୍ ଦାଦା,
1: ବୋଲେ ଶୁଣା ଗୀତ ପଦେ ଶୁଣେ।
2: ହଁ ହଁ, ଗୋଟେ ବଢିଆ ଗୀତ ଆଣିଛେ, ତୁମକୁ ଅନ୍ ଲାଗବା, ଶୁଣବ
1: ଦେଖ ଶୁଣି ସାରିଲେ କହିମି।
2: ହଏ ହଏ, ଇ ଗୀତ କେ ଗାଇଛନ୍ ଦାଉଦ କୁଅର ଆଉ ଲେଖିଛନ୍ ଅରକ୍ଷିତ ଧରୁଆ।
1: ଆଚ୍ଛା ଶୁଣୁ ସିନା।
2: ହଏ

ଟଙ୍କା, ବନସ୍ପତି ଘିଅ 140 ଟଙ୍କାରୁ 152 ଟଙ୍କା, ପିଆଜ 20 ଟଙ୍କାରୁ 30 ଟଙ୍କା ଏବଂ ଚିନି 46 ଟଙ୍କାରୁ 50 ଟଙ୍କା। ଏଇଥିଲା ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟା ଖବର ସଙ୍ଗେ ମୁଇଁ ଭାରତ ଗୌରବ ଦାସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀନ ଆଇଜ୍ ଦୁଇ ନମ୍ବର କ୍ଷେପେ 65 ଜଣଙ୍କୁ ଦେଲେ ପଦ୍ମ ପୁରସ୍କାର। ଓଡ଼ିଶାର 3 ଜଣ ପାଇଲେ ପଦ୍ମଶ୍ରୀ। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାତି ମୃତ ଓଡ଼ିଆକଙ୍କର ପରିବାର ଲାଗି 700 ଟଙ୍କା 10 ଲକ୍ଷ କେ ବଢ଼ାଇଲେ ରାଜ୍ୟ ସରକାର। ଆଇବା ଜୁଲାଇ 9 ତାରିଖ ଦିନ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଆଉ ଏଲ୍ ନିନୋର ମୁକାବିଲା ନେଇକରି କେନ୍ଦ୍ର କୃଷିମନ୍ତ୍ରୀଙ୍କର ଅଧ୍ୟକ୍ଷତା ହେଲା ସମୀକ୍ଷା ବୈଠକ। ରାଜ୍ୟ ସରକାରଙ୍କର 2 ବର୍ଷର ପୂର୍ତ୍ତି ଅବସରରେ ଆଇବାକାଲିଠାନୁ ସାରା ରାଜ୍ୟ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରୁଖୁରୁଥି କରବା ଲାଗି ଆଇନ ମନ୍ତ୍ରୀଙ୍କର ଅଧ୍ୟକ୍ଷତା ହେଲା ସମନ୍ୱୟ ବୈଠକ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଇବା ଜୁଲାଇ 5 ତାରିଖରେ ହେବା ବୋଲି ସୂଚନା ଦେଲା ପରିଷଦ। କେନ୍ଦ୍ର ସରକାରଙ୍କର ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ଏସ୍ଏଚ୍ଭିଆର୍ 2025-26 ଓଡ଼ିଶାର 10 ବିଦ୍ୟାଳୟ ପାଇବେ ଜାତୀୟ ପୁରସ୍କାର। 1-8 ଶ୍ରେଣୀ ତକ ବାହାରିଥିବା ବହିମାନଙ୍କୁ ନିର୍ଭୁଲ ଭାବେ ଛୁଆମାନଙ୍କର ପାଖେ ପହଞ୍ଚାବାର ବାବଦେ ଗଣଶିକ୍ଷା ମନ୍ତ୍ରୀଙ୍କର ଅଧ୍ୟକ୍ଷତା ହୋଇଛି ଉଚ୍ଚସ୍ତରୀୟ ବୈଠକ ଥିବା ଆଲୋଚନା। ଦୂର ଆଉ ଗହୀର ସମୁଦ୍ରଥି ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ପ୍ରାଧିକୃତ ଅନୁମତିପତ୍ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମକେ ସଫଲ କରବା ଲାଗି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତା ହୋଇଛେ ବୈଠକ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆଜିର ମ୍ୟାଚ୍ଥି ପର୍ତ୍ତୁଗାଲ ଆଉ ଉଜ୍ବେକିସ୍ତାନ ଭିତରେ ହେବା ଖେଲ୍। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସବୁ ଇଲାକାକେ ଛୁଇଁଛେ ବୋଲି ପାଣିପାଗ ବିଭାଗ ତରଫରୁ ମିଳିଛେ ସୂଚନା। ଆଇବା 7 ଦିନ ତକ ରାଜ୍ୟର ପାଖାପାଖି ସବୁ ଇଲାକା ନ ହୋଇପାରେ ସାମାନ୍ୟ ମଧ୍ୟମ ଧରଣର ବର୍ଷା। ଏଛିନ୍ ମୁଖ୍ୟ ଖବର ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
2: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ହେଲେ ମାନସୀ ରାଣୀ ସୁନ୍ଦର ରାୟ ଏବଂ ଅନିତା ପତି। ପ୍ରଥମେ ଶୁଣନ୍ତୁ କଣ୍ଠଦାନ କରିଛନ୍ତି ମାନସୀ ରାଣୀ ସୁନ୍ଦର ରାୟ, ଗୀତ ରଚନା ରାଧାଶ୍ୟାମ ପତି। ଶିଳ୍ପୀଙ୍କ କଣ୍ଠରେ ଆଧୁନିକ ଗୀତ ଶୁଣନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ଅନିତା ପତି। ଶିଳ୍ପୀଙ୍କ କଣ୍ଠରେ ଆଧୁନିକ ଗୀତ ଶୁଣନ୍ତୁ, ରଚନା କରିଛନ୍ତି ଜ୍ୟୋତ୍ସ୍ନା ରାଉତରାୟ।

0: ଶୁଣୁଥିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ମାନସୀ ରାଣୀ ସୁନ୍ଦର ରାୟ ଏବଂ ଅନିତା ପତି। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଆଲୋଚନା, ଆଧୁନିକ ଓଡ଼ିଆ କାବ୍ୟ କବିତାରେ ସମାଜ ଚିତ୍ର। ଆଲୋଚନା କରିଛନ୍ତି ଭଗବାନ ପଟେଲ।
1: ସାହିତ୍ୟ ହେଉଛି ସମାଜର ଦର୍ପଣ ସଦୃଶ, ଅର୍ଥାତ୍ ସମାଜର ନିଛକ ପ୍ରତିଛବି ସାହିତ୍ୟ ରୂପକ ଦର୍ପଣରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଥାଏ। ମଣିଷ ଏକ ସାମାଜିକ ପ୍ରାଣୀ, ଏଣୁ ମଣିଷ ଯେଉଁ ସମାଜରେ ବସବାସ କରେ ତାର ଚତୁଃପାର୍ଶ୍ୱରେ ଯାହା ସବୁ ଘଟଣା ଘଟିଚାଲେ ତାର ବାସ୍ତବ ତଥା ଜୀବନ୍ତ ଚିତ୍ର ସାହିତ୍ୟର ପ୍ରତିଟି ପୃଷ୍ଠାରେ ହୁଏ ରୂପାୟିତ। ଜୀବନର ସମାଲୋଚନା ହେଉଛି ସାହିତ୍ୟ, ସୁତରାଂ ଜୀବନ ଓ ଜଗତର ସୁବିପୁଳ ଅନୁଭବକୁ ସରସ, ସୁନ୍ଦର ତଥା ମଧୁମୟ ଭାବରେ ପ୍ରକାଶ କରିବାର ଅପୂର୍ବ କଳାକୌଶଳ ହାସଲ କରିଥାଏ ସୃଜନଶୀଳ ତଥା ସାରସ୍ୱତ ସ୍ରଷ୍ଟାଟିଏ। ଆଧୁନିକ ଓଡ଼ିଆ ସାହିତ୍ୟରେ ସାମାଜିକ ଜୀବନଚିତ୍ର ବେଶ୍ ମଞ୍ଜୁଳ ତଥା ମନମୁଗ୍ଧକର ଭାବରେ ପ୍ରକାଶିତ ହୋଇଥିବାର ସ୍ୱତଃସ୍ଫୁର୍ତ୍ତ ଭାବରେ ଲକ୍ଷ୍ୟ କରାଯାଇପାରେ। ଜୀବନର ରୂଢ଼ ବାସ୍ତବତାର ଚିତ୍ରକୁ ସମୁଜ୍ଜଳ ତଥା ସୁସଂଗଠିତ ରୂପରେ ତଥା ଅଧିକ ମାର୍ମିକ ଓ ହୃଦୟସ୍ପର୍ଶୀ ଭାବରେ ପ୍ରକାଶ କରିବାରେ ଅଧିକ ଆଗ୍ରହାନ୍ୱିତ ହୁଏ ଜଣେ ସୁଧାର ସ୍ରଷ୍ଟାଟିଏ। ଜୀବନରେ ଗଭୀର ପ୍ରେମାନୁଭବ ଭିତରେ ମଣିଷକୁ ଏକାନ୍ତ ଭାବରେ ପାଇବା ଭିତରେ ତାର ଜୀବନଚର୍ଯ୍ୟାକୁ ଅଧିକ ସମ୍ବେଦନଶୀଳ ହୋଇ ପ୍ରକାଶ କରିବାର ଅଭିନବ ପରମ୍ପରା ହେଉଛି ଆଧୁନିକ କାଳର ଏକ ବିଶେଷତ୍ୱ ବୋଲି ସ୍ୱୀକାର କରାଯାଇପାରେ। ପ୍ରତ୍ୟେକ ମଣିଷ ତାର ନିଜସ୍ୱ ଚିତ୍ର ଓ ଚରିତ୍ରକୁ ସାହିତ୍ୟ ଭିତରେ ଗଭୀର ଆତ୍ମପ୍ରତ୍ୟୟ ନେଇ ଅନ୍ୱେଷଣ କରିଥାଏ କହିଲେ ସତ୍ୟର ଅପଳାପ ହେବ ନାହିଁ, ବରଂ ତାହା ଅଧିକ ସମୟୋପଯୋଗୀ ବୋଲି ମନେ ହୋଇଥାଏ। ରୀତିଯୁଗୀୟ କାବ୍ୟ ପରମ୍ପରା ଠାରୁ ଅଧିକ ଦୂରତ୍ୱ ରକ୍ଷା ପୂର୍ବକ ଆଧୁନିକ ଯୁଗର ସ୍ରଷ୍ଟା ରଚନା କରେ ଜୀବନବାଦୀ ସାହିତ୍ୟ। ଫକୀରମୋହନ, ରାଧାନାଥ, ମଧୁସୂଦନ, ଗଙ୍ଗାଧର, ନନ୍ଦକିଶୋର ଆଦି ମହାନ ସ୍ରଷ୍ଟାଗଣ ପାରମ୍ପରିକ ଧରା ଓ ଧାରାକୁ ପରିତ୍ୟାଗ ପୂର୍ବକ ଏକ ନୂତନ ଶୈଳୀ ନିର୍ମାଣରେ ଆପଣା ଆପଣାର ଶକ୍ତି ଓ ସାମର୍ଥ୍ୟର ପୂର୍ଣ୍ଣ ବିନିଯୋଗ କରିବାକୁ ଲାଗିଲେ। ସେମାନେ ଅଧିକରୁ ଅଧିକ ହେଲେ କାଳ ତଥା କଳା ସଚେତନ, ସମୟର ଆହ୍ୱାନକୁ ସାହିତ୍ୟର ଉପାଦାନ ଭାବରେ ଗ୍ରହଣ କରି ନବନବ ଚିନ୍ତା ଓ ଚେତନାକୁ ଅଭିବ୍ୟକ୍ତ କରିବାରେ ଅପରିସୀମ ଆଗ୍ରହ, ଉତ୍କଣ୍ଠା ଓ ଉତ୍ସାହ ପ୍ରଦର୍ଶନରେ ବ୍ରତୀ ହେବାକୁ ଲାଗିଲେ, ଯାହା ଆଗାମୀ ସମୟ ପାଇଁ ଏକ ଶୁଭ ସଙ୍କେତ ଭାବରେ ବିବେଚିତ ହେବାକୁ ଲାଗିଲା। ଏଣୁ ରାଧାନାଥ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟ ମଧ୍ୟରେ, ଗଙ୍ଗାଧର ପ୍ରାଚୀନ ଓ ଆଧୁନିକ ସାହିତ୍ୟ ମଧ୍ୟରେ, ମଧୁସୂଦନ ଆଧ୍ୟାତ୍ମିକ ତଥା ସାମାଜିକ ସାହିତ୍ୟ ମଧ୍ୟରେ ଗଭୀର ସମନ୍ୱୟ ସ୍ଥାପନରେ ସକ୍ଷମ ହେଲେ, ତାହା ଆଧୁନିକ ଓଡ଼ିଆ ସାହିତ୍ୟରେ ଏକ ଇତିହାସ ସୃଷ୍ଟି କରିପାରିଲା। ନନ୍ଦକିଶୋର ଓ ଫକୀରମୋହନ ଗ୍ରାମ୍ୟ ଜୀବନର ମଧୁର ଚିତ୍ର ଅଙ୍କନ କରି ସାମାଜିକ ଜୀବନଚର୍ଯ୍ୟାର ସୁମଧୁର ଚିତ୍ର ପ୍ରଦାନରେ ନୂତନତ୍ୱ ଓ ବିଶେଷତ୍ୱମାନ ପ୍ରଦର୍ଶନ କରିବାରେ ପୂର୍ଣ୍ଣ ମାତ୍ରାରେ କୃତିତ୍ୱ ଲାଭ କରିପାରିଥିଲେ। ଓଡ଼ିଆ ସାହିତ୍ୟରେ ପ୍ରଚଳିତ ଥିବା ଏକ ସାମନ୍ତବାଦୀ କାବ୍ୟ ପରମ୍ପରାର ବିଲୋପ ସାଧନରେ ଫକୀରମୋହନ ଓ ନନ୍ଦକିଶୋରଙ୍କ ସାରସ୍ୱତ ଉଦ୍ୟମ ଏକାନ୍ତ ଭାବରେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମୁକ୍ତ ତଥା ଅବାଧ କଣ୍ଠରେ ସ୍ୱୀକାର କରାଯାଇପାରେ। ଓଡ଼ିଶା ଏକ ପଲ୍ଲୀ ବହୁଳ ରାଜ୍ୟ ଭାବରେ ସୁପରିଚିତ, ତେଣୁ ପଲ୍ଲୀ ଜୀବନର ମାର୍ମିକ ତଥା ମନୋରମ ଦୃଶ୍ୟ ଅଙ୍କନ କରି ଓଡ଼ିଶାର ସାମାଜିକ ଜୀବନର ମାଧୁର୍ଯ୍ୟ, ଗାମ୍ଭୀର୍ଯ୍ୟ, ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟ ଆଦିକୁ ଦ୍ୱିଗୁଣିତ କରିବାରେ ଯଥେଷ୍ଟ ଚେଷ୍ଟିତ ହୋଇଥିବାର ଜଣାଯାଏ। କବି

ନନ୍ଦକିଶୋର ପଲ୍ଲୀ ଜୀବନର ଏକ ସୁନ୍ଦର ଚିତ୍ର ଅଙ୍କନ କରିବାରେ କୁଶଳୀ ବିନ୍ଧାଣୀ ଭାବରେ ସୁପରିଚିତ। ଏକ ସୁନ୍ଦର ତଥା ମନୋରମ ପ୍ରଭାତ ସମୟର ମନମୁଗ୍ଧକର ଦୃଶ୍ୟାବଳୀର ବର୍ଣ୍ଣନା କରିବାକୁ ଯାଇ ପଲ୍ଲୀ କବି ନନ୍ଦକିଶୋର ଗାଇ ଉଠିଛନ୍ତି, ବାଳାର୍କର କିରଣ ଦୀର୍ଘ ଛାୟା ପତନ, ହରିତ ବିଟପିଗଣ ପିନ୍ଧେ ପିତ ବସନ, ନୀଳ ଛାଡ଼ି ଚଢ଼େଇ ପୀଡ଼ା ବାଡ଼େ ବସଇ, ଗଛେ ଗଛେ ଉଡ଼ି କରେ ମଧୁତାନେ ଗାୟନ, ବାଡ଼ି ଧରି ହାତରେ ବଳିର୍ବଧ କାନ୍ଧରେ, ହଳ ଜୋଖି କୃଷକ କରେ ବିଲେ ଗମନ, ଖଡ଼ି ଧରି କରରେ ମୁଢ଼ି ଧରି ଅଣ୍ଟିରେ, କରୁଛନ୍ତି ପିଲାମାନେ ଚାଟଶାଳୀ ଗମନ। ଆଧୁନିକ ଓଡ଼ିଆ କାବ୍ୟଧାରାରେ ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରିଷ ଆଦି ସତ୍ୟବାଦୀ କବିକୁଳଙ୍କ ସୃଷ୍ଟି ସମ୍ଭାର ମଧ୍ୟରେ ମଧ୍ୟ ସାମାଜିକ ଜୀବନ ଚିତ୍ର ଅଧିକ ସମୁଜ୍ଜ୍ୱଳ ରୂପରେ ପ୍ରତିଭାତ ହୋଇଛି। ଗୋପବନ୍ଧୁ ଥିଲେ ଉତ୍କଳୀୟ ଜନତାର ପରମ ବନ୍ଧୁ, ତାଙ୍କ ପାଖରେ ଥିଲା ସହୃଦୟତାର ଅପୂର୍ବ ଭାବାବେଗ। ତାଙ୍କର କାବ୍ୟ କବିତାରେ ନିରନ୍ନ ଦରିଦ୍ର ତଥା ଗରିବ ଜନସାଧାରଣଙ୍କ ପ୍ରତି ଥିଲା ଅଗାଧ ମମତ୍ୱବୋଧ। ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଲୋକମାନଙ୍କର ଅସହାୟ ଦୁରାବସ୍ଥା ତାଙ୍କ ଚକ୍ଷୁକୁ ଲୋତକାପ୍ଲୁତ କରିଦେଉଥିଲା। ପ୍ରିୟ ଓଡ଼ିଶାବାସୀଙ୍କର ଦୁଃଖ ଦୁର୍ଦ୍ଦଶା ଦୟନୀୟ ଅବସ୍ଥା ଅବଲୋକନ କରି ଗଭୀର ଭାବରେ ମର୍ମାହତ ହୋଇ ପଡ଼ିଛନ୍ତି, ତାଙ୍କର ପ୍ରାଣ କାନ୍ଦି ଉଠିଛି। ସୁତରାଂ ସେ ଜଣେ ଉଦାର ଦରଦୀ ତଥା ମାନବବାଦୀ କାବ୍ୟଶିଳ୍ପୀ। ତାଙ୍କର କାବ୍ୟ କବିତାରେ ଓଡ଼ିଶାର ସାମାଜିକ ଜୀବନର ଏକ ଅନାହତ ଚିତ୍ର ପାଠକର ପ୍ରାଣକୁ ଆର୍ଦ୍ର ଓ ଅଶ୍ରୁଳ କରିଦିଏ, କହିଲେ ଆଦୌ ଅସତ୍ୟ ହେବ ନାହିଁ। ପଣ୍ଡିତ ଗୋପବନ୍ଧୁଙ୍କ ସମ୍ପର୍କରେ ଡକ୍ଟର ମାୟାଧର ମାନସିଂ ତାଙ୍କର ଓଡ଼ିଆ ସାହିତ୍ୟର ଇତିହାସ ଗ୍ରନ୍ଥରେ ଯଥାର୍ଥରେ ଲେଖିଛନ୍ତି, ଗୋପବନ୍ଧୁ ବସ୍ତୁତଃ ଥିଲେ ମାନବ ସେବକ। ଅଧିକନ୍ତୁ ସେ ଏଯାବତ୍ ରହିଛନ୍ତି ଓଡ଼ିଶାର ଶ୍ରେଷ୍ଠ ବାଗ୍ମୀ, ଶ୍ରେଷ୍ଠ ଜାତୀୟବାଦୀ ଓ ସମାଜ ସଂସ୍କାରକ ଏବଂ ଦୂରଦୃଷ୍ଟି ସମ୍ପନ୍ନ ଶିକ୍ଷାବିତ୍। ଉଚ୍ଚ ଭାବାକୁଳ ତାଙ୍କର ବାଣୀ ସାଧାରଣ ବଚନର ଉର୍ଦ୍ଧ୍ୱକୁ ଉଠି ହୋଇପଡ଼ୁଥିଲା କବିତା। ଗୋପବନ୍ଧୁ ହେଉଛନ୍ତି ଓଡ଼ିଆ ଜନଜୀବନ ସହିତ ଓତଃପ୍ରୋତ ଭାବରେ ଜଡ଼ିତ ହୋଇଥିବା ଅସାଧାରଣ ଦକ୍ଷତା ସମ୍ପନ୍ନ ମାନବବାଦୀ ସ୍ରଷ୍ଟା। ଓଡ଼ିଶାର ଦରିଦ୍ର ଓ ନିରନ୍ନ ଜନତା ପାଇଁ ଆଜୀବନ ସଂଗ୍ରାମ କରିଛନ୍ତି ଫକୀରମୋହନଙ୍କ ପରି। ପରବର୍ତ୍ତୀ ସମୟରେ ଗୋଦାବରୀଶ ମହାପାତ୍ର, କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର, କୁନ୍ତଳା କୁମାରୀ ସାବତ, ମାୟାଧର ମାନସିଂ, ରାଧାମୋହନ ଗଡ଼ନାୟକ, କାଲିନ୍ଦୀ ଚରଣ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରାଉତରାୟ, ବିନୋଦ ଚନ୍ଦ୍ର ନାୟକ ପ୍ରମୁଖ ବହୁ ସ୍ରଷ୍ଟାଗଣ ଓଡ଼ିଆ କାବ୍ୟ ଜଗତରେ ସାମାଜିକ ଜୀବନର ଚିତ୍ରକୁ ଅଧିକ ପରିସ୍ଫୁଟ କରାଇ ପାରିଛନ୍ତି। କବି ସଚ୍ଚିଦାନନ୍ଦ ହେଉଛନ୍ତି ଜଣେ ପ୍ରଗତିଶୀଳ କାବ୍ୟ ଚେତନାର ପ୍ରମୁଖ ସ୍ୱର। ଓଡ଼ିଶାର ସାମାଜିକ ଜୀବନରେ ଦେଖାଦେଇଥିବା ବୈଷମ୍ୟର ସ୍ୱର ଓ ସାକ୍ଷରକୁ କବିତାରେ ଅଧିକ ମୂର୍ତ୍ତିମନ୍ତ କରାଇବାରେ ସକ୍ଷମ ହୋଇପାରିଛନ୍ତି। ଚିର ନିପୀଡ଼ିତ ନିରନ୍ନ ଜନତାର ମୁହଁରେ ହସ ଫୁଟାଇବା ପାଇଁ ଆଜୀବନ ଉଦ୍ୟମ କରିଯାଇଛନ୍ତି କବି ଶ୍ରୀ ରାଉତରାୟ। ଏହି ସମୟର ଏକ ବଳିଷ୍ଠ କାବ୍ୟସ୍ୱର ଭାବରେ ଉତ୍ତର ତିରିଶ ଓଡ଼ିଆ କବିତାରେ କବି ବିନୋଦ ଚନ୍ଦ୍ର ନାୟକଙ୍କ ନାମକୁ ଶ୍ରଦ୍ଧା ଓ ସ୍ନେହର ସହିତ ଉଚ୍ଚାରଣ କରାଯାଇପାରେ। ତାଙ୍କ କବିତାମାନଙ୍କରେ ବାସ୍ତବବାଦୀ ରୋମାଣ୍ଟିକ ଚେତନା ମୁଖ୍ୟତଃ ସ୍ଥାନ ପାଇଛି। କବି ଜୀବନ ଯୁଦ୍ଧରେ କ୍ଷତବିକ୍ଷତ ହୋଇ ବି ମାଟି ଓ ମଣିଷକୁ ଭଲ ପାଇଛନ୍ତି ଅକାତର ଭାବରେ। ତାଙ୍କର ବହୁଚର୍ଚ୍ଚିତ ଗ୍ରାମପଥ କବିତାରେ କବି ଅଧିକ ଆତ୍ମୀୟତାର ସହିତ ସହୃଦୟ ଭାବରେ ଗାଇଛନ୍ତି, ଜହ୍ନଏ ପଥେ ଢାଳଇ ରଜତ ମାୟା, କୁମାରୀ ଦଳର ମିଳିତ କଣ୍ଠୁ ସଙ୍ଗୀତ ଉଠେ ଆହା, ଧାନ କେତେ ଚଳେ କୃଷକ ତରୁଣ ରାତ୍ରି ଶୟନ ପାଇଁ, ପ୍ରାନ୍ତର ଡେଇଁ ଧାଏଁ ଦେଖ ଦେଖ ଭସାଣି ମେଘର ଛାୟା। ଆଧୁନିକ ଓଡ଼ିଆ ସାହିତ୍ୟରେ ଓଡ଼ିଶାର ସାମାଜିକ ଜୀବନ ଚିତ୍ର ବହୁ ଭାବରେ ସ୍ଥାନିତ ହୋଇପାରିଛି। ଜୀବନ ତଥା ଜଗତର ଏକ ସାମଗ୍ରିକ ଚିତ୍ର ଓ ଚରିତ୍ର ପ୍ରଦର୍ଶନ କରିବାରେ ଆଧୁନିକ କବିକୁଳ ବେଶ୍ ସଫଳତା ଲାଭ କରିଥିବାର ସ୍ପଷ୍ଟ ତଥା ନିର୍ଭୀକ ଭାବରେ ଘୋଷଣା କରାଯାଇପାରେ। ଅଧିକନ୍ତୁ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟରେ ସ୍ରଷ୍ଟାଗଣ ଅଧିକରୁ ଅଧିକ ବାସ୍ତବବାଦୀ ସାହିତ୍ୟ ରଚନାରେ ଆଶାତୀତ ଆଗ୍ରହ ପ୍ରକାଶ ପୂର୍ବକ ଓଡ଼ିଆ ଭାଷା ଓ ସାହିତ୍ୟର ଶ୍ରୀବୃଦ୍ଧି ସାଧନରେ ସହାୟକ ହୋଇ ଆସୁଛନ୍ତି, ଏହା ଏକ ଶୁଭ ସଙ୍କେତ ବୋଲି ମଧ୍ୟ ଗ୍ରହଣ କରାଯାଇପାରେ। ସମାଜ ଓ ସାହିତ୍ୟ ପରସ୍ପରର ପରିପୂରକ, ଏକକୁ ଛାଡ଼ି ଅନ୍ୟର ଅସ୍ତିତ୍ୱ ମଧ୍ୟ ପରିକଳ୍ପନା କରାଯାଇପାରେ ନାହିଁ। ସୁତରାଂ ଆଧୁନିକ ଓଡ଼ିଆ କାବ୍ୟଧାରାରେ
ସାମାଜିକ ଜୀବନ

0: ଚିତ୍ର ଅଧିକରୁ ଅଧିକ ପରିବ୍ୟାପ୍ତ ହୋଇ ସୌନ୍ଦର୍ଯ୍ୟ ବିମଣ୍ଡିତ ହେଉ।
1: ଶୁଣୁଥିଲି ଆଲୋଚନା ଆଧୁନିକ ଓଡ଼ିଆ କାବ୍ୟ କବିତାରେ ସମାଜ ଚିତ୍ର। ଆଲୋଚନା କଲେ ଭଗବାନ ପଟେଲ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ସୀମା ଭିତରେ ବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% ଜିଏସ୍ଟି ସହ ମୋଟ 267 ଟଙ୍କା କେବଳ ଏନ୍ଇଏଫ୍ଟି ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525257 IFC SBIN 0000059ରେ ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର, ପିନ୍ 768001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନରେ ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961ରେ ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା। ଆକାଶବାଣୀ ସମ୍ବଲପୁର।

ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30 ଆଜିର ଭାବନା ଉପସ୍ଥାପନା ମନୋଜ କୁମାର ପୂଜାରୀ। ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ଶିଶୁର ଉତ୍ତମ ପୋଷଣ, ଏ ସମ୍ପର୍କରେ କହିବେ ଡାକ୍ତର ସୁଶାନ୍ତ କୁମାର ବେହେରା। ପରିବେଶ ସୂଚନା 7:30 ବାୟୁ ପ୍ରଦୂଷଣ ଓ ଯାନବାହନ, ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆନ୍ତରା ସକାଳ 7:35 କଣ୍ଠଶିଳ୍ପୀ ହେଲେ ମନୋଜ କୁମାର ବୁଡ଼ା ଏବଂ ମିନତିପତି। ଗୀତ ରଚନା ଯୁଧିଷ୍ଠିର ମେହେର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। 7:50 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ହେଲେ ରୋଶନ ଖାନ। 8:30 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ହେଲେ ତରୁଲତା ସୁନାନୀ ଏବଂ ଦୟାନିଧି ବେହେରା। ସକାଳ 9:00 ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୁ ଅନୁରୋଧ। ଦିନ 11:05 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ହେଲେ ଜୟଲାଲ ବୁଢ଼ୀ, କୁଷାରାଣୀ ବାରିକ, ପଙ୍କଜ ଜୟପୁରିଆ, ଥବିର ସାହୁ ଏବଂ ନବୀନ କୁମାର କୁଅଁର। ଦିନ 1:20 ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟର ବିଷୟ ରହିଛି ଗର୍ଭବତୀ ମାଙ୍କର ଯତ୍ନ, ଏ ସମ୍ପର୍କରେ ବିଶେଷଜ୍ଞ ରହିଛନ୍ତି ଡକ୍ଟର ରାଜାରାମ ଦାସ। ଏଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ବିଶ୍ୱମୋହନ ଭଟ୍ଟଙ୍କ ଦ୍ୱାରା ପରିବେଷିତ ଗିଟାର ବାଦନରେ ଦ୍ରୁତ ଜଟ୍ ତିନ୍ ତାଲରେ ନିବଦ୍ଧ ମୂଳ ରୂପ କର୍ଣ୍ଣାଟକ ପରମ୍ପରାରୁ ଉତ୍ପନ୍ନ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଏକ ଅତ୍ୟନ୍ତ ମଧୁର ଏବଂ ଲୋକପ୍ରିୟ ରାଗ ହଂସଧ୍ୱନି। ତବଲା ସଙ୍ଗତ କରିଛନ୍ତି ଉସ୍ତାଦ ସୁଖିନ୍ଦର ସିଂ ନାମଧାରୀ।

ମୁଁ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ କୃଷ୍ଣଗୁରୁ ଭଜନ ଶୁଣନ୍ତୁ। ପରିବେଷଣ କରୁଛନ୍ତି ପଦ୍ମିନୀ ଭୋଇ ଏବଂ ସାଥୀମାନେ।

ପ୍ରଚାର କଲୁ ଲୋକଗୀତରେ କାର୍ଯ୍ୟକ୍ରମରେ ଖଞ୍ଜଣୀ ଭଜନ ପରିବେଷଣ କଲେ ପଦ୍ମିନୀ ଭୋଇ ଏବଂ ସାଥୀମାନେ ସାଥୀମାନେ ହେଲେ ଜୟରାମ ଭୋଇ, ଚୂଡ଼ାମଣି, ମୁନୁ ଭୋଇ ଏବଂ ଉକିଆ ପ୍ରଧାନ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ

0: ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି 2026ର ବାହାରିଲା ପରୀକ୍ଷା ଫଲ ସିୟୁଇଟି ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ପାଇପାରିବେ ସ୍କୋର କାର୍ଡ। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କର ଅଧ୍ୟକ୍ଷତାରେ ନାର୍କୋ କୋଡିନେସନ ସେଣ୍ଟରର 7 ନମ୍ବର ରାଜ୍ୟସ୍ତରୀୟ ବୈଠକ ହେଲା ଅନୁଷ୍ଠିତ। ନିଶାମୁକ୍ତ ଓଡ଼ିଶା ଲକ୍ଷ୍ୟ ପୂରଣ ଲାଗି ଜନସଚେତନତା ଆଉ ସମନ୍ୱିତ ପଦକ୍ଷେପକେ ଗୁରୁତ୍ୱ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ହୋଇଛି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ। କେହି ଜଣେ ବି ଯୋଗ୍ୟ ମତଦାତା ଯେନ୍ତା ବାଦ୍ ନାଇଁ ପଡ଼ବେ ତାର୍ ଉପରେ ଦିଆଯାଇଛେ ଜୋର। କାତାର ଗ୍ୟାସ୍ ଦୁର୍ଘଟଣାଥି ଜୀବନ ଯାଇଥିବା 12 ଜଣ ଭାରତୀୟଙ୍କୁ ଖୁବ୍ ଜଲ୍ଦି ଦେଶକେ ଅଣାଯିବା ବୋଲି କହିଲେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ। ବ୍ରିକ୍ସ ଦେଶମାନଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ଆଉ ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଖରିଫ୍ ଋତୁ ଆଉ ଏଲ୍ ନିନୋର ମୁକାବିଲା ନେଇକରି କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେଲା ସମୀକ୍ଷା ବୈଠକ। ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପକେ ତୁର୍ତ୍ତି କରବାର ଆଉ ଏକକାଳୀନ ୟୁଟିଲିଟି ସ୍ଥାନାନ୍ତର କାମ ଲାଗି ଶକ୍ତି ଆଉ ପୂର୍ତ୍ତ ବିଭାଗ ଭିତରେ ସମନ୍ୱୟ ସୁନିଶ୍ଚିତ କରବାର ଉଦ୍ଦେଶ୍ୟ ଉପମୁଖ୍ୟମନ୍ତ୍ରୀ ଆଉ ନିର୍ମାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ। ଆଉ ଆଇବା 7 ଦିନ ତକ ରାଜ୍ୟର ପାଖାପାଖି ସବୁ ଇଲାକାନ ବର୍ଷା ହେବ ବୋଲି ପାଣିପାଗ ବିଭାଗର ସୂଚନା। ଏଛିନିର ମୁଖ୍ୟ ଖବର ନା ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ଭିଜି ଚୌଙ୍କ ଦ୍ୱାରା ପରିବେଷିତ ବେହେଲା ବାଦନରେ କର୍ଣ୍ଣାଟକୀ ସଙ୍ଗୀତରୁ ଉତ୍ପନ୍ନ ଏକ ବହୁମୁଖୀ ରୋମାଣ୍ଟିକ ଏବଂ ଭକ୍ତିପୂର୍ଣ୍ଣ ରାଗ କିରୱାନୀ। ତବଲା ସଙ୍ଗତ କରିଛନ୍ତି ଅରୁଣ ଘୋଷାଲ୍।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ଭିଜି ଚୌଙ୍କ ଦ୍ୱାରା ପରିବେଷିତ ବେହେଲା ବାଦନରେ ଶୁଣିଲେ କର୍ଣ୍ଣାଟକୀ ସଙ୍ଗୀତରୁ ଉତ୍ପନ୍ନ ଏକ ବହୁମୁଖୀ ରୋମାଣ୍ଟିକ୍ ଏବଂ ଭକ୍ତିପୂର୍ଣ୍ଣ ରାଗ କିରୱାନୀ। ତବଲା ସଙ୍ଗତ କରିଥିଲେ ଅରୁଣ ଘୋଷାଲ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଥାଚିତ୍ର ଆଏ ଦିନ ବାହାର କେ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାର୍ଯ୍ୟକ୍ରମର ଶେଷ ଗୀତଟି କଥାଚିତ୍ର ମୁକାଦର୍କା ସିକନ୍ଦର, କଣ୍ଠଦାନ କରିଛନ୍ତି କିଶୋର କୁମାର, ଗୀତରଚନା ଅଞ୍ଜନ, ସଙ୍ଗୀତ କଲ୍ୟାଣ।

0: ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ର ଆଜିର ଉଦ୍ଘାଟନୀ ମ୍ୟାଚ୍ ଥି ପାକିସ୍ତାନକେ 4-3 ଗୋଲ୍ଥି ହରାଲା ଭାରତ। ଆଉ ଆଇବା 7 ଦିନ ତକ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ବର୍ଷା ହେବ ବୋଲି ପାଣିପାଗ ବିଭାଗର ସୂଚନା। ଗଲା 24 ଘଣ୍ଟା ଭିତରେ ସମ୍ବଲପୁର ଜିଲ୍ଲା ବାମରାନ ସବୁନ ଏତକା 64.4 mm ବର୍ଷା ରେକର୍ଡ। ଆଜିର ମୁଖ୍ୟ ଖବର ଶେଷ ହେଲା। ଜୁହାର।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30 ଆଜିର ଭାବନା ଉପସ୍ଥାପନା ମନୋଜ କୁମାର ପୂଜାରୀ। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ସକାଳ 6:47 ସକାଳ 7:10 ସ୍ୱାସ୍ଥ୍ୟ ସୂଚନା। ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ଶିଶୁର ଉତ୍ତମ ପୋଷଣ ଏ ସମ୍ପର୍କରେ କହିବେ ଡାକ୍ତର ସୁଶାନ୍ତ କୁମାର ବେହେରା। ପରିବେଶ ସୂଚନା ସକାଳ 7:30 ବାୟୁ ପ୍ରଦୂଷଣ ଓ ଯାନବାହନ ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆନ୍ତରା ସକାଳ 7:35 କଣ୍ଠଶିଳ୍ପୀ ହେଲେ ମନୋଜ କୁମାର ବୁଡ଼ା ଏବଂ ମିନତୀପତି। ଗୀତ ରଚନା ଯୁଧିଷ୍ଠିର ମେହେର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ସକାଳ 7:50 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ରୋଶନ ଖାନ। ସମ୍ବଲପୁରୀ ଗୀତ ସକାଳ 8:30 କଣ୍ଠଶିଳ୍ପୀ ହେଲେ ତରୁଲତା ସୁନାନୀ ଏବଂ ଦୟାନିଧି ବେହେରା। ସୁଗମ ସଙ୍ଗୀତ ସକାଳ 8:45 କଣ୍ଠଶିଳ୍ପୀ ହେଲେ ରାଜା ରଥ ଏବଂ ଶୁଭ୍ରା ନାୟକ। ସକାଳ 9:00 ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ହେଲେ ଜୟଲାଲ ବୁଡ଼େ, କୁଷାରାଣୀ ବାରିକ, ପଙ୍କଜ ଜୟପୁରିଆ, ଥବିର ସାହୁ ଏବଂ ନବୀନ କୁମାର କୁଅର। ଦିନ 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଏବଂ ଦିନ 12:00 ବାତାୟନ। 12:30 ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ହେଲେ ଅସିତ କୁମାର ଅମାନ୍ତ ଏବଂ ସିମନ୍ତିନୀ ନନ୍ଦ। ଦିନ 1:20 ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟର ବିଷୟ ରହିଛି ଗର୍ଭବତୀ ମାଙ୍କର ଯତ୍ନ, ବିଶେଷଜ୍ଞ ଡକ୍ଟର ରାଜାରାମ ଦାସ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 2:45 ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମକା ପୋପୁ ଛକା ଛକା। କାର୍ଯ୍ୟକ୍ରମ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 11:08:48 ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ ସକାଳ 5:53। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।